ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 କାତ ଆଷାଢ଼ 25 ଦିନ 2026 ମସିହା ଜୁଲାଇ ମାସର 7 ତାରିଖ। ଶ୍ରୋତାଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହୋଚକି, ଏଫ୍ଏମ୍ରେ 103.6 ମେଗା ହୋଚକି ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ଯେଉଁମାନେ ଯଥାର୍ଥରେ ସମର୍ଥ ଏବଂ ଶକ୍ତିଶାଳୀ ସେମାନେ ସର୍ବଦା ଶାନ୍ତ ରହିଥାନ୍ତି। ଯେଉଁମାନେ ଦୁର୍ବଳ କେବଳ ସେମାନଙ୍କୁ ହିଁ ସର୍ବଦା ଅସ୍ଥିର ହେବାର ଦେଖାଯାଏ। ଆକାଶବାଣୀ ଜୟପୁର ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं सरफिरोजी। प्रधानमंत्री नरेंद्र मोदी इंडोनेशिया, ऑस्ट्रेलिया और न्यूजीलैंड की 6 दिन की यात्रा के पहले चरण में कल शाम इंडोनेशिया की राजधानी जकार्ता पहुंचे। राष्ट्रपति प्रबोवो सुबियांतो ने हवाई अड्डे

ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟାରେ ଶିଳ୍ପୀ ମୋନାଲିସା ପଣ୍ଡା। ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ଶେଷ ହେଲା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ଥିଲେ ବିନୋଦ ଶର୍ମା, ପ୍ରଣତୀ ମିଶ୍ର, ପଙ୍କଜ ବେହେରା, ମୋନାଲିସା ପଣ୍ଡା ଏବଂ ଭରତଚନ୍ଦ୍ର ସେଠୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 70ତମ ଭାଗ।
1: Episode 70, 70.

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 70ତମ ଭାଗ। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ମଧ୍ୟରାତ୍ରିରେ ହଠାତ୍ ଟେଲିଫୋନ୍ ରିଙ୍ଗ ହେବା ଶବ୍ଦରେ ଭିକ୍ଟର ଫ୍ରାଙ୍କଲଙ୍କ ନିଦ ଧଡ଼କିନା ଭାଙ୍ଗିଗଲା। ବିଂଶ ଶତାବ୍ଦୀର ଅଷ୍ଟ୍ରିଆର ଅନ୍ୟତମ ବିଶିଷ୍ଟ ମନୋଚିକିତ୍ସକ ତଥା ସ୍ନାୟୁ ବିଜ୍ଞାନବିତ୍ ଫ୍ରାଙ୍କଲ ତାଙ୍କ ଘଟଣାବହୁଳ ଜୀବନରେ ସିଏ ଦେଖିଥିଲେ ନାଜି ଜର୍ମାନୀର ମୃତ୍ୟୁ ଶିବିରର ଭୟାବହତା। ସେଠାରୁ ରକ୍ଷା ପାଇଥିବା ମୁଷ୍ଟିମେୟ ଭାଗ୍ୟବାନ ଲୋକଙ୍କ ଭିତରୁ ସିଏ ଥିଲେ ଜଣେ। ତାଙ୍କ ବିଶ୍ୱବିଖ୍ୟାତ ଚର୍ଚ୍ଚିତ ପୁସ୍ତକ ହେଉଛି ମେନ୍ସ ସର୍ଚ୍ଚ ଫର୍ ମିନିଂ। ବିସ୍ମିତ ଫ୍ରାଙ୍କଲ ଫୋନ୍ ଉଠାଇଲେ। ଜଣେ ମହିଳା ଅପରପଟୁ ତାଙ୍କୁ ଶାନ୍ତ ଭାବରେ କହିଲେ ଯେ ସିଏ ବର୍ତ୍ତମାନ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ତାଙ୍କ କଥା ଶୁଣି ଫ୍ରାଙ୍କଲ ମହିଳାଙ୍କୁ ଫୋନ୍ ଲାଇନ୍ରେ ରହି ତାଙ୍କ ସହ କଥାବାର୍ତ୍ତା ଜାରି ରଖିବାକୁ କହିଲେ। ତାପରେ ସେ ମହିଳାଙ୍କ ପାଖରୁ ତାଙ୍କ ବିଷାଦର ସମସ୍ତ କଥା ପଚାରି ବୁଝିଲେ। ତାଙ୍କୁ କାହିଁକି ସେ ବଞ୍ଚି ରହିବେ ସେ ସମ୍ପର୍କରେ ଗୋଟିଏ ପରେ ଗୋଟିଏ କାରଣ ଉପସ୍ଥାପନା କଲେ। ଶେଷରେ ମହିଳା ଜଣକ ଆତ୍ମହତ୍ୟା କରିବେ ନାହିଁ ବୋଲି ତାଙ୍କୁ କଥା ଦେଇ ଫୋନ୍ ରଖିଲେ। ସିଏ ତାଙ୍କ କଥା ରଖିଲେ। ପରେ ଯେତେବେଳେ ଫ୍ରାଙ୍କଲ ସେହି ମହିଳାଙ୍କୁ ଭେଟିଲେ, ତାଙ୍କୁ ପଚାରିଲେ କେଉଁ କାରଣରୁ ଆପଣ ପୁଣି ଥରେ ବଞ୍ଚିବେ ବୋଲି ନିଷ୍ପତ୍ତି ନେଲେ। ଫ୍ରାଙ୍କଲଙ୍କୁ ବିସ୍ମିତ କରି ସିଏ କହିଲେ, ଆପଣ କହିଥିବା କାରଣମାନଙ୍କ ଭିତରୁ କୌଣସି ଗୋଟିଏ ବି ନୁହେଁ। ଆଶ୍ଚର୍ଯ୍ୟ ହୋଇ ଫ୍ରାଙ୍କଲ ଜାଣିବାକୁ ଚାହିଁଲେ ପ୍ରକୃତ କାରଣ। କ୍ଷଣଟିଏ ନୀରବ ରହି ମହିଳା ଜଣକ କହିଲେ, ମଧ୍ୟରାତ୍ରିରେ ବି ଆପଣ ମୋ କଥା ଶୁଣିବାକୁ ପ୍ରସ୍ତୁତ ଥିଲେ, ଏହା ହିଁ ମୋତେ ବଞ୍ଚିବା ପାଇଁ ପ୍ରେରଣା ଦେଲା। ମୁଁ ଭାବିଲି ମଧ୍ୟରାତ୍ରିରେ ବି ଯଦି ଅନ୍ୟର ଯନ୍ତ୍ରଣାର କଥା ସମ୍ବେଦନଶୀଳତାର ସହ ଶୁଣିବା ପାଇଁ ମଣିଷ ଅଛନ୍ତି ସଂସାରରେ, ତେବେ ଏ ଦୁନିଆରେ ମୁଁ କାହିଁକି ବଞ୍ଚିବି ନାହିଁ। ତାଙ୍କ କଥା ଶୁଣି ଫ୍ରାଙ୍କଲ ସ୍ତବ୍ଧ ହୋଇଗଲେ କେହି ସମୟ। ସତେ ଯେପରି ଏହା ଥିଲା ତାଙ୍କ ଚିକିତ୍ସକ ଜୀବନର କେବେ ହେଲେ ପଢ଼ିନଥିବା ଏକ ନୂତନ ଅଧ୍ୟାୟ। ଏହି ଘଟଣାରୁ ସହଜରେ ବୁଝିହୁଏ ଶ୍ରବଣ କଳାର ସଞ୍ଜୀବନୀ ଶକ୍ତି। ପ୍ରାଚୀନ ଭାରତୀୟ ସଂସ୍କୃତି ଓ ସଭ୍ୟତା ସମ୍ପର୍କରେ ଗବେଷଣା କରିଥିବା ପାଶ୍ଚାତ୍ୟ ଗବେଷକଗଣ ପ୍ରକାଶ କରିଛନ୍ତି ଯେ ପ୍ରାଚୀନ ଯୁଗରେ ଭାରତୀୟଗଣ ଶ୍ରବଣ, ସ୍ମରଣ ଓ ଆବୃତ୍ତିର ଏକ ବିଶେଷ କୌଶଳ ଉଦ୍ଭାବନ କରିଥିଲେ। ଏହାର ପ୍ରୟୋଗ ଶିକ୍ଷାଦାନ ସମୟରେ ଗୁରୁକୁଳମାନଙ୍କରେ କରାଯାଉଥିଲା। ଶିକ୍ଷାଦାନର ମାଧ୍ୟମ ଥିଲା ମୌଖିକ। ଏହି ମୌଖିକ ପରମ୍ପରାରେ ହିନ୍ଦୁ, ଜୈନ ଓ ବୌଦ୍ଧ ଧର୍ମର ଅନେକ ଶାସ୍ତ୍ର ଏବଂ ଧର୍ମଗ୍ରନ୍ଥ ବଞ୍ଚି ରହିଥିଲା ଶହ ଶହ ବର୍ଷ। ଚାରୋଟି ବେଦର ଅନ୍ୟ ନାମ ଶ୍ରୁତି। ଶ୍ରୁତି ସାହିତ୍ୟ କହିଲେ ବୈଦିକ ସାହିତ୍ୟକୁ ହିଁ ବୁଝାଏ। ଜ୍ଞାନଲାଭ ବିଦ୍ୟାଶିକ୍ଷା ପାଇଁ ଏକ ମୌଖିକ ପରମ୍ପରାର ପ୍ରୟୋଗ ହେଉଥିବା ସମୟରେ ବିଦ୍ୟାର୍ଥୀଙ୍କ ଶ୍ରବଣ କଳା ଓ ଏକାଗ୍ରତା କେତେ ଉନ୍ନତମାନର ହୋଇଥିବ ସେ କଥା ଭାବିଲେ ଆଜି ବିସ୍ମିତ ହେବାକୁ ପଡ଼େ। ଏକଦା ଦଲାଇ ଲାମା କହିଥିଲେ ଯେ, ତମେ ଯେତେବେଳେ କଥାବାର୍ତ୍ତା ହୁଅ ସେତେବେଳେ ତମେ ଯାହା ଜାଣିଛ ତାର ହିଁ ପୁନରାବୃତ୍ତି କରିଥାଅ, ମାତ୍ର ତମେ ଯେତେବେଳେ ଶୁଣ ସେତେବେଳେ କିଛି ନୂଆ କଥା ଶିଖିପାର। ମଣିଷର କେବଳ ସାମାଜିକ ଜୀବନରେ ନୁହେଁ, ତାର ଆଧ୍ୟାତ୍ମିକ ଉତ୍ତରଣରେ ମଧ୍ୟ ଶ୍ରବଣର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବୁଦ୍ଧ ମହାବୀରଙ୍କ ସମୟରେ ସେମାନଙ୍କ ଅମୃତ ବାଣୀର ଶ୍ରବଣ ନିମିତ୍ତ ଦୂର ଦୂରାନ୍ତରରୁ ପ୍ରଜାଠାରୁ ରାଜା ପର୍ଯ୍ୟନ୍ତ ଯାଉଥିଲେ। ଅନେକ ଲୋକଙ୍କ ଜୀବନର ଗତିପଥ ବଦଳି ଯାଉଥିଲା ସେମାନଙ୍କ ଦିବ୍ୟବାଣୀ ଶୁଣିବା ପରେ। ମଣିଷର ଅଛି ଦୁଇଟି କାନ ଓ ଗୋଟିଏ ଜିଭ, ଅଛି ଶ୍ରବଣ ଶକ୍ତି ଓ ବାକ୍ ଶକ୍ତି। ସ୍ରଷ୍ଟା ମଣିଷଙ୍କୁ ଦୁଇଟି କାନ ଓ ଗୋଟିଏ ଜିଭ ଦେବାର କାରଣ ହେଲା, ମଣିଷ ଯେତେ କହିବ ତାଠାରୁ ଦୁଇଗୁଣ ଶୁଣିବ ବୋଲି ପୃଥିବୀର ଅନେକ ଦେଶରେ ପ୍ରବାଦ ରହିଛି। ଏ ପ୍ରସଙ୍ଗରେ ଆମେରିକୀୟ ବ୍ୟଙ୍ଗକାର ମାର୍କ ଟ୍ୱେନ୍ ତାଙ୍କ ସ୍ୱଭାବ ସୁଲଭ ମଜାଳିଆ ଢଙ୍ଗରେ କହିଥିଲେ, ଆମର ଯଦି ଶୁଣିବାଠାରୁ କହିବା ବେଶୀ ଦରକାର ଥାଆନ୍ତା ତେବେ ଆମର ତ ଦୁଇଟି ଜିଭ ଓ ଗୋଟିଏ ହିଁ କାନ ଥାଆନ୍ତା। ଆଜି ବିଶ୍ୱରେ ଗଣତନ୍ତ୍ର ଶ୍ରେଷ୍ଠ ଶାସନ ପଦ୍ଧତିର ମାନ୍ୟତା ପାଇଛି। ଜନଗଣଙ୍କ ସ୍ୱର ନିର୍ବାଚିତ ପ୍ରତିନିଧିଗଣ ସଂସଦ ବିଧାନସଭାରେ ଉପସ୍ଥାପିତ କରିଥାନ୍ତି। ତର୍କ ବିତର୍କ ଆଲୋଚନା ସମାଲୋଚନା ସଂସଦୀୟ ଗଣତନ୍ତ୍ରର ଭିତ୍ତିଭୂମି। ଏହାଦ୍ୱାରା ଜନକଲ୍ୟାଣକାରୀ ନିଷ୍କର୍ଷରେ ପହଞ୍ଚି ହୁଏ। ଅନ୍ୟକୁ ଶୁଣିବା ଓ କହିବାକୁ ସୁଯୋଗ ଦେବା ଲୋକପ୍ରତିନିଧିଙ୍କ ପବିତ୍ର କର୍ତ୍ତବ୍ୟ। ମାତ୍ର ବର୍ତ୍ତମାନ ଆମ ଗଣତନ୍ତ୍ରରେ ସଂସଦରେ ହେଉ ଅବା ବିଧାନସଭାରେ ହେଉ, ଯେଉଁ ଢଙ୍ଗରେ ଅଧିବେଶନ ଚାଲିଛି ତାହା

0: ଦେଶବାସୀ ଟେଲିଭିଜନରେ ଦେଖୁଛନ୍ତି। ସତେ ଯେମିତି ସମସ୍ତେ ନିଜେ କେବଳ କହିବା ପାଇଁ ଏବଂ ଅନ୍ୟକୁ କହିବାକୁ ନ ଦେବା ପାଇଁ ନ ଶୁଣିବା ପାଇଁ ପ୍ରତିଜ୍ଞାବଦ୍ଧ। ଏଭଳି ପରିସ୍ଥିତିରେ ଉଚ୍ଚାଙ୍ଗମାନର ଚର୍ଚ୍ଚା ଆଜି ସ୍ୱପ୍ନ ପାଲଟିଗଲାଣି। ଗଣତନ୍ତ୍ରର ମନ୍ଦିରରେ ଶ୍ରବଣ କଳା ପ୍ରତି ସମସ୍ତେ ସଚେତନ ହେଲେ କେତେ ସୁନ୍ଦର କଥା ହୁଅନ୍ତା ସତେ।
1: ଶୁଣିଲେ ଆଜିର ଅନୁଚିନ୍ତା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଜାଣିବା ମୁନିଗା ଚାଷ ସମ୍ପର୍କରେ। ମୁନିଗା ବା ସଜନା ଏକ ଅତ୍ୟନ୍ତ ଲାଭଦାୟକ ଏବଂ କମ୍ ପରିଶ୍ରମରେ ଅଧିକ ଲାଭ ମିଳୁଥିବା ଚାଷ। ଏହାର ଛୁଇଁ, ପତ୍ର ଏବଂ ଫୁଲ ସବୁକିଛିକୁ ଆମେ ବିକ୍ରୟ କରିପାରିବା। ଓଡ଼ିଶାର ଜଳବାୟୁ ଏହି ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ। ମୁନିଗା ଚାଷରେ ଅଧିକ ଅମଳ ପାଇଁ ଉନ୍ନତମାନର ହାଇବ୍ରିଡ୍ କିସମ ଚୟନ କରିବା ନିହାତି ଆବଶ୍ୟକ। ଉନ୍ନତ କିସମଗୁଡ଼ିକ ମଧ୍ୟରେ ରହିଛି PKM1, PKM2। ଏହା ସବୁଠାରୁ ଲୋକପ୍ରିୟ ଏବଂ ବର୍ଷସାରା ଫଳୁଥିବା କିସମ। ଠିକ୍ ସେମିତି ODC3, ଏହା ମଧ୍ୟ ପ୍ରଚୁର ପରିମାଣରେ ଛୁଇଁ ପ୍ରଦାନ କରିଥାଏ। ଠିକ୍ ସେମିତି ଅନ୍ୟ ଏକ କିସମ ହେଉଛି କୋଏମ୍ବାଟୁର 2 ବା CO2। ମୁନିଗା ଚାଷ ପାଇଁ ବାଲିଆ ଦୋରସା ମାଟି କିମ୍ବା ନିଗିଡ଼ା ମାଟି ସବୁଠାରୁ ଭଲ ହୋଇଥାଏ। ଏଥିପାଇଁ ମାଟିର pH ସ୍ତର 6.0-7.5 ମଧ୍ୟରେ ରହିବା ଉଚିତ। ମାଟିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ମୁନିଗା ଚାଷ ପାଇଁ ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ ଅତି ଉତ୍ତମ ହୋଇଥାଏ। ଅତ୍ୟଧିକ ଶୀତ ଏହି ଗଛ ସହ୍ୟ କରିପାରେ ନାହିଁ। ସାଧାରଣତଃ ଜୁନ୍ ଜୁଲାଇ ବର୍ଷା ଋତୁ ଆରମ୍ଭରେ କିମ୍ବା ଫେବୃଆରୀ ମାର୍ଚ୍ଚ ମାସରେ ଏହାକୁ ଲଗାଯାଇପାରିବ। ଗଛ ଲଗାଇବା ସମୟରେ ଗଛଠାରୁ ଗଛର ଦୂରତା 2.5 ମିଟର ଏବଂ ଧାଡ଼ିଠାରୁ ଧାଡ଼ିର ଦୂରତା 2.5 ମିଟର ରଖି ଗାତ ଖୋଳିବା ଉଚିତ। ଗାତ ଖୋଳିସାରିବା ପରେ ସେଥିରେ ଗୋବର ଖତ, ସୁପର ଫସ୍ଫେଟ୍ ଏବଂ ମାଟି ମିଶାଇ ଭର୍ତ୍ତି କରିଦେବା। ଏହାପରେ ମଞ୍ଜି କିମ୍ବା କଲମୀ ଚାରା ରୋପଣ କରିବା। ମୁନିଗା ଗଛରୁ ଅଧିକ ଅମଳ ପାଇଁ କାଣ୍ଠଛାଣ୍ ନିହାତି ଆବଶ୍ୟକ। ମୁନିଗା ଗଛରୁ ଅଧିକ ଅମଳ ପାଇଁ ଗଛଟି 3 ଫୁଟ ଉଚ୍ଚ ହେବା ପରେ ଏହାର ଅଗ୍ରଭାଗକୁ କାଟିଦେବା, ଯାହାଦ୍ୱାରା ଚାରିପାଖରୁ ନୂଆ ଶାଖା ବାହାରିବ। ଏହାପରେ ସେହି ଶାଖାଗୁଡ଼ିକ 2 ଫୁଟ ଲମ୍ବା ହେଲେ ପୁଣି ଥରେ କାଟିଦେବା। ଏହାଦ୍ୱାରା ଗଛଟି ବୁଦାଳିଆ ହେବ ଏବଂ କମ୍ ଉଚ୍ଚତାରେ ପ୍ରଚୁର ଛୁଇଁ ଫଳିବ। ଅଧିକ ଅମଳ ପାଇଁ ଜଳସେଚନ ଓ ଖତର ପ୍ରୟୋଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏ। ଗଛ ଛୋଟ ଥିବା ବେଳେ ନିୟମିତ ପାଣି ଦେବା, ବଡ଼ ଗଛ ପାଇଁ ଅଧିକ ପାଣି ଆବଶ୍ୟକ ହୁଏ ନାହିଁ, କିନ୍ତୁ ଫୁଲ ଓ ଫଳ ଆସିବା ସମୟରେ ହାଲୁକା ଜଳସେଚନ କଲେ ଭଲ ଅମଳ ମିଳେ। ବର୍ଷକୁ ଅତି କମ୍ରେ 2 ଥର, ବର୍ଷାଦିନ ପୂର୍ବରୁ ଓ ବର୍ଷାଦିନ ପରେ, ପ୍ରତ୍ୟେକ ଗଛ ପ୍ରତି 10-15 କିଲୋଗ୍ରାମ ଗୋବର ଖତ ସହ କିଛି ପଟାସ ଓ ନାଇଟ୍ରୋଜେନ୍ ସାର ଯଦି ଆମେ ପ୍ରୟୋଗ କରିବା ତାହେଲେ ମଧ୍ୟ ଅଧିକ ଅମଳ ମିଳିପାରିବ। ମୁନିଗା ଗଛରେ ସାଧାରଣତଃ କିଛି ନିର୍ଦ୍ଦିଷ୍ଟ ରୋଗ ଏବଂ ପୋକ ଦେଖାଯାଆନ୍ତି ଯାହା ଫଳକୁ କମାଇ ଦିଅନ୍ତି। ଏଗୁଡ଼ିକର ସଠିକ୍ ସମୟରେ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ମୁନିଗା ଗଛରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି ଛୁଇଁ କଣା କରୁଥିବା ପୋକ। ଏହି ପୋକଗୁଡ଼ିକ ସଜନା ଛୁଇଁ ଭିତରକୁ ପଶି ମଗଜ ଖାଇଯାଆନ୍ତି, ଯାହାଦ୍ୱାରା ଛୁଇଁଗୁଡ଼ିକ ବଙ୍କା ହୋଇଯାଏ, ଶୁଖିଯାଏ ଏବଂ ବିକ୍ରିଯୋଗ୍ୟ ହୋଇ ରହେ ନାହିଁ। ଏହାର ନିରାକରଣ ପାଇଁ ଆକ୍ରାନ୍ତ ଛୁଇଁଗୁଡ଼ିକୁ ତୋଳି ମାଟିରେ ପୋତିଦେବା ଉଚିତ। ଫୁଲ ଆସିବା ସମୟରେ 10 ଦିନ ବ୍ୟବଧାନରେ ନିମ୍ବ ତେଲ 5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଉଚିତ। ମୁନିଗା ଗଛରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ ରହିଛି ପତ୍ରଦାଗ ରୋଗ। ଏହି ରୋଗ ହେଲେ ପତ୍ର ଉପରେ ଗୋଲାକାର ମାଟିଆ କିମ୍ବା କଳା ରଙ୍ଗର ଦାଗ ଦେଖାଯାଏ ଏବଂ ପରେ ପତ୍ରଗୁଡ଼ିକ ହଳଦିଆ ହୋଇ ଝଡ଼ିଯାଏ। ଏହାର ପ୍ରତିକାର ପାଇଁ ମାଙ୍କୋଜେବ୍ କିମ୍ବା କାର୍ବେଣ୍ଡାଜିମ୍ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ସାଧାରଣତଃ ହାଇବ୍ରିଡ୍ ଗଛଗୁଡ଼ିକ ଲଗାଇବାର 6-8 ମାସ ମଧ୍ୟରେ ଫଳ ଦେବା ଆରମ୍ଭ କରନ୍ତି। ବର୍ଷକୁ ଗୋଟିଏ ଗଛରୁ ପ୍ରାୟ 200-300ଟି ଛୁଇଁ ମିଳିଥାଏ। ଆଜିକାଲି ବଜାରରେ ମୁନିଗା ପତ୍ର ଗୁଣ୍ଡର ବହୁତ ଚାହିଦା ରହିଛି, ଯାହାକୁ ବିକ୍ରି କରି ମଧ୍ୟ ଚାଷୀମାନେ ଅଧିକ ରୋଜଗାର କରିପାରୁଛନ୍ତି।
1: ଶେଷ ହେଲା ଆଜି ସକାଳର ଚାଷବାସ କଥା। ବିଷୟ ଥିଲା ମୁନିଗା ଚାଷ। ଉପସ୍ଥାପନା କଲେ ମୃତ୍ୟୁଞ୍ଜୟ ସାହୁ।

0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଘାସି ଧାଙ୍ଗଡ଼ା ମାଝି ଏବଂ ସାଥୀ।
1: ଜିଲ୍ଲାରେ ଗଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ବହୁଳ ଭାବରେ ବସବାସ କରନ୍ତି। ଏମାନେ ପାଳନ କରୁଥିବା ବିଭିନ୍ନ ପର୍ବପର୍ବାଣୀ ଓ ଯାତ୍ରା ମଧ୍ୟରୁ ଗତର ଯାତ୍ରା ଗୋଟିଏ। ଗତର ଯାତ୍ରାଟିକୁ ସେମାନେ ପରିବାରରୁ ମରିଯାଇଥିବା ଲୋକଙ୍କର ଡୁମା ବା ପ୍ରେତକୁ ସନ୍ତୁଷ୍ଟ କରିବାକୁ ପାଳନ କରିଥାନ୍ତି। ଯେଉଁ ପରିବାରର ଲୋକେ ଗତର ଯାତ୍ରା କରିବେ ସେମାନେ ପୂଜାରୀ ଓ ଡିସାରୀର ନିର୍ଦ୍ଦେଶରେ ହାଟରୁ ଗୋଟିଏ ପୋଢ଼ କିଣନ୍ତି। ପୋଢ଼ଟିକୁ ମରିଯାଇଥିବା ଲୋକଟିର ପସନ୍ଦ ମୁତାବକ ଖାଦ୍ୟପେୟ ଦିଆଯାଏ। ଡିସାରୀ ଦିନ ସ୍ଥିର କଲେ ସେହି ନିର୍ଦ୍ଦିଷ୍ଟ ଦିନ ଗତରଯାତ୍ରା ପାଳନ କରାଯାଏ। ଯାତ୍ରା ପାଇଁ ସେହି ପରିବାରର ବନ୍ଧୁ ପରିଜନ ଯଥା ଚରୁ ଭାଇ ଓ ପାଞ୍ଜିଆ ଭାଇମାନେ ଆସନ୍ତି। ସେମାନେ ମଧ୍ୟ ସାଥିରେ ପୋଢ଼ ଆଣିଥାନ୍ତି। ସେମାନେ ଆଣିଥିବା ପୋଢ଼ରୁ ଗୋଟିଏ ପୋଢ଼କୁ ରାତିରେ ରାହୁ ପୋଢ଼ ଭାବରେ ବଳି ଦିଆଯାଏ ଓ ଚରୁ ଭାଇ ଓ ପାଞ୍ଜିଆ ଭାଇଙ୍କୁ ଗତର ପୋଢ଼ଟିକୁ ଦିଆଯାଏ। ସେ ସମୟରେ ଗଦବା ଭାଇ ଭଉଣୀମାନେ ଏହି ଗୀତଟିକୁ ଗାଇଥାନ୍ତି। ଗୀତ ସହ ଢୋଲ ଟମକ ଟିଡ଼ିବିଡ଼ି ଓ ମହୁରୀ ବାଜୁଥାଏ। ଗୀତଟିକୁ ପରିବେଷଣ କରିଛନ୍ତି ଲମତାପୁଟ ନିକଟସ୍ଥ ଶୈଲପଡ଼ା ଗ୍ରାମର ଘାସି ଧାଙ୍ଗଡ଼ା ମାଝି ଓ ସାଥୀ।

சத்துப்புட்டி கசுராபோ நூத்து நன்கு 2.

ಚವನಿ ಮುಂಡ ಬೋರಿನ ಸದಾ ಕಾಲ ಎಡುತ್ತೂರೆ ಫಲ ಹುಣ ಬೋರಿ.

0: ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ପ୍ରତି ବାର୍ତ୍ତାଃ ଶୂୟନ୍ତାମ୍ ପ୍ରବାଚକଃ ଯତିନ ଶର୍ମା। अथ वार्ताः। प्रधानमन्त्री नरेन्द्र मोदी अद्य जकार्तायाम् इण्डोनेशिया देशस्य प्रधान राष्ट्रपतिना प्रबोवो सुबियान्तो इत्यमुना सह द्विपक्षीय वार्तां विधास्यति। प्रधानमन्त्री श्रीमोदी राष्ट्रपति प्रबोवो इत्यस्य आह्वानेन तत्र त्रिदिवसीय आधिकारिक प्रवासे ह्यः एव जकार्ता नगरं सम्प्राप्तवान्। अत्रागमने तावत् इण्डोनेशिया वायुसेनायाः युद्धक विमानैः प्रधानमन्त्रिणः विमानस्य गगनमार्गे संरक्षणं कृतम्।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର

0: ନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝି ନିଜ ବାର୍ତ୍ତାରେ କହିଛନ୍ତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ଅରବିନ୍ଦ ରାଜଶିର୍କଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମା'ଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8ଟି ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ବୃକକ୍ରି ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳଭାଗରେ 2ଟି ବୃକକ୍ ଅବସ୍ଥିତ। ଏହା 2ଟି ସିଂହବଜି ପରି ଦୃଶ୍ୟମାନ।

0: ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୁକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୁକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୁକକ୍ ପାଖରେ ଯନ୍ତ୍ରଣା ହୁଏ। ବୁକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ମିନମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୁକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୁକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ମିନମ୍ ପଡ଼େ। ଯେକୌଣସି ପ୍ରକାରର ବୁକକ୍ ପୀଡ଼ା ହେଲେ ବୁକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମାନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୁକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୁକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୁକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୁକକ୍ ପାଖରେ ଭାରି ଭାରି ଲାଗେ। ବୁକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକା ଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୁକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୁକକର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୁକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲିକାରିଆ କାର ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟନ ସଫା ବାର୍ବାରିସ ଆକ୍ୟୁଫେଲିୟମ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ। ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ। ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ବୃକକ୍ରେ ପଥର। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ୱେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି।

ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗତ ପାଞ୍ଚ ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ମସିହାରେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30ଟି କ୍ଷେତ୍ରର 8,58,000ରୁ ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ୍ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧି କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ୱଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ।

0: କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗ ଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38ଟି ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟକମିଟି ଜେଏଏସି ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10ଟାରେ ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର ଉପସ୍ଥାପନା କରିଛନ୍ତି ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା।

0: ଗ୍ରାମ୍ୟ ସଂସ୍କୃତିକୁ ନେଇ କୋରାପୁଟ ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା।
1: ଗାଁ ହେଉଛି ଆମ ଦେଶର ଶୋଭା।
0: ଗାଁର ଉନ୍ନତି ହେଲେ ଦେଶର ଉନ୍ନତି ହୋଇପାରିବ।
1: ଗାଁ ମାନଙ୍କ ମଧ୍ୟରେ ଏମିତି କିଛି ଗାଁ ରହିଛି ଯାହାକି ନିଜର କିଛି ସ୍ୱତନ୍ତ୍ରତା ରହିଥାଏ।
0: ଗ୍ରାମବାସୀଙ୍କର ନିଆରା ସଂସ୍କୃତି, ନିଆରା ଜୀବନଶୈଳୀ ସହିତ ସେମାନେ ବଞ୍ଚିବାକୁ ବେଶ ଭଲ ପାଆନ୍ତି।
1: ତେବେ ଚାଲନ୍ତୁ ନା ଆଜିର ଅଧ୍ୟାୟରେ ଏମିତି ଏକ ଗାଁକୁ ବୁଲିଯିବା ଆଉ ଜାଣିବା ସେହି ଗାଁର ସଭ୍ୟତା ସଂସ୍କୃତି କିପରି ରହିଛି।

0: ଗଜପତି ଜିଲ୍ଲାରେ ରହିଛି ଏକ ଆଦର୍ଶ ଗାଁ ମୋହନା।
1: ଏହି ଗାଁଟି ହେଉଛି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ, ଆଉ ଏହି ଗାଁର ସଭ୍ୟତା ସଂସ୍କୃତି ଅତି ଚମତ୍କାର।
0: ତେବେ ଏହି ଗାଁର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଠାରୁ ଜାଣିବା ଗାଁର ରୂପରେଖ ସମ୍ପର୍କରେ।
2: ମୋ ନାଁ ହେଉଛି ମଧୁସୂଦନ ପାଢ଼ୀ, ମୁଁ ଜଣେ ରିଟାୟାର୍ଡ ଟିଚର ଆଣ୍ଡ ଆଡଭୋକେଟ ମଧ୍ୟ, ଏବଂ ଏହି ଗାଁରେ ମୋହନାରେ ଆମେ ରହିକିରି ପ୍ରାୟ 65 ବର୍ଷ ଚାଲୁଛି। ଆ ଭିତରେ ଇଏ ଗୋଟେ ତ ବ୍ଲକ ହେଡକ୍ୱାର୍ଟର ଆଉ ନିର୍ବାଚନ ମଣ୍ଡଳୀ ମଧ୍ୟ ମୋହନାଟା। ଏଇଟା ଗୋଟେ ସୁନ୍ଦର ଭାଇଚାରାର ସହର, ଯଦିଓ ସହର ହିସାବରେ ଆକୁ ପରିଗଣିତ କରାଯାଏ ନାହିଁ। ସରକାରୀ ଇଏ ମାନେ ଦପ୍ତର ଗୁଡାକ ସବୁଥିରେ ପ୍ରାୟ ମାଜିଷ୍ଟ୍ରେଟ କୋର୍ଟ ଠୁ ଆରମ୍ଭ କରି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଠୁ ଆରମ୍ଭ କରି ପ୍ରାୟତଃ ସବୁ ଦିଗରୁ ଅଫିସିଆଲି ସୁବିଧା ଗୁଡିକ ରହିଛି। ବରହମପୁରକୁ ଅତି ପାଖ, ଏଇଟା ପାଖାପାଖି 70 କିଲୋମିଟର। ଏଇଠିର କ୍ଲାଇମେଟ ଗୋଟେ ବହୁତ ଭଲ କ୍ଲାଇମେଟ, ଗମନାଗମନରେ ତ ଯାହା କହିବେ ଆପଣ ସତରେ ବହୁତ ଭଲ, ଯିଏକି ଆପଣଙ୍କର ଜୟପୁର କୋରାପୁଟ ଠୁ ଆରମ୍ଭ କରି କଟକ ଭୁବନେଶ୍ୱର ପୁରୀ ଏଇ ପ୍ରତ୍ୟେକ କ୍ଷେତ୍ରକୁ, ଇଭେନ ବାରିପଦାକୁ ମଧ୍ୟ ଗାଡି ଆମର ବସ୍ ଯୋଗାଯୋଗ ଅଛି। ଆଉ ଆପଣ ଦେଖିବା କମ୍ୟୁନିକେସନ ଦୃଷ୍ଟିରୁ ତ ଭଲ, ଜଳବାୟୁ ଭଲ। ଆଉ ଏଇଠୁ ଯଦି ଚିନ୍ତା କରିବା ଶିକ୍ଷା କଥା, ଆପଣ ଏତେ ବଡ଼ ଏଇଟା ପଞ୍ଚାୟତ ହେଡକ୍ୱାର୍ଟରଟା ଆମର ଜିଲ୍ଲା ହେଉଛି ତ ଗଜପତି, ମୋହନା ବ୍ଲକ ମୋହନା ପଞ୍ଚାୟତ ହେଡକ୍ୱାର୍ଟର, ତାରି ଭିତରେ ଆପଣଙ୍କର ଶିକ୍ଷା ବ୍ୟବସ୍ଥା ବହୁତ ଭଲ। ଏଇଠି ଗୋଟେ ଡିଗ୍ରୀ କଲେଜ ଅଛି, ଆର୍ଟସର ଡିଗ୍ରୀ ଅଛି, ବାକି ପ୍ଲସ ଟୁ ସାଇନ୍ସ ବି ଅଛି। ତା ବ୍ୟତୀତ ଆଉ ଗୋଟେ ଆଦର୍ଶ ବିଦ୍ୟାଳୟ ନିକଟରେ ଅଛି, ଏବଂ ମୋହନାରେ ଗୋଟେ ଡିଆରଡବ୍ଲ୍ୟୁ ଡିପାର୍ଟମେଣ୍ଟ ଅର୍ଥାତ SSD ଡିପାର୍ଟମେଣ୍ଟ ତରଫରୁ ପ୍ଲସ ଟୁ ମଧ୍ୟ ଅଛି। ହାଇସ୍କୁଲ 5-6 ସରସ୍ୱତୀ ଶିଶୁ ମନ୍ଦିର ଠୁ ଆରମ୍ଭ କରି ଇଏ ଯୋଉ କନଭେଣ୍ଟ ସ୍କୁଲ 2 ଏଇଭଳି ଭାବରେ ଗଭର୍ଣ୍ଣମେଣ୍ଟ ସାଇଡ୍ରୁ ମଧ୍ୟ ହାଇସ୍କୁଲ ଏମିତି ହେଇକରି 5-6 ହାଇସ୍କୁଲ ଅଛି। ଆଉ ଆପଣଙ୍କର ଦେଖିବେ ଯଦି ଭଲରେ ଚିନ୍ତା କରିବା ଆମେ ସ୍ୱାସ୍ଥ୍ୟଗତ କାରଣ ଏଇଟା ଗୋଟେ CHC କମ୍ୟୁନିଟି ହେଲ୍ଥ ସେଣ୍ଟର,

ସେଇ କ୍ଷେତ୍ରରେ ମୁଁ ଟିକେ ଦୁଃଖିତ, କାମ ଚାଲିଛି ଅନେକ କ୍ଷେତ୍ରରେ, ସ୍ୱାସ୍ଥ୍ୟ ସେବା ଏତେ ବ୍ୟବସ୍ଥା ଥିଲେ ମଧ୍ୟ ଲୋକ ବେନିଫିଟେଡ୍ ହଉନାହାନ୍ତି, ତଥାପି ନିଶ୍ଚୟ କହିବି ବହୁତ ଭଲ। ଆଉ ଶିକ୍ଷା ସଂସ୍କୃତି ଭାଇଚାରା ହିସାବରେ ଚିନ୍ତା କଲେ ଏଇଠି ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକ ବସବାସ କରନ୍ତି, ଉଦାହରଣ ସ୍ୱରୂପ ଖ୍ରୀଷ୍ଟିଆନ ଅଛନ୍ତି, ହିନ୍ଦୁ ଅଛନ୍ତି, ମୁସଲିମ ଅଛନ୍ତି, ନିକଟରେ ବୌଦ୍ଧ ମାନେ ଅଛନ୍ତି, ବୁଦ୍ଧିଜୀବୀର ପାଖ ଯୋଉ ଜିରାଙ୍ଗ ମନ୍ଦିର କଥା ଶୁଣିଥିବେ ପାଖରେ ଅଛି, ଏବଂ ନଦୀ ଏଇଟା ଗୋଟେ ମୁହାଣ, ଆର ପୂର୍ବତନ ନାଁଟା ମୁହାଣ, ତ ମୁହାଣ କହିଲେ ତିନୋଟି ନଦୀର ଗୋଟିଏ ଜାଗାରେ ଦୁଇଟି ନଦୀ ମିଶିଛି, ଆଉ ଥରେ ଗୋଟେ ସେଣ୍ଟ୍ରାଲି ଗୋଟେ ଜାଗାରେ ଦୁଇଟା ନଦୀ ମିଶିଛି, ସେଇ ହିସାବରେ ଆର ଗୋଟେ ମୁହାଣ ବୋଲି ନାଁ ଥିଲା ପୂର୍ବତନ ନାଁ। ଏବଂ ସେ ପାଖରେ ଗୋଟେ ଚର୍ଚ୍ଚ ଗୋଟେ ସାଇଡ୍ରେ ଅଛି, ଆଉ ଗୋଟେ ସାଇଡ୍ରେ ଆମର ମନ୍ଦିର ଅଛି, ଯୋଉଟାକି ଆମର ନୀଳକଣ୍ଠେଶ୍ୱର ବା ମହାଦେବ ମନ୍ଦିର ବୋଲି କହନ୍ତି, ସେ ମନ୍ଦିର ଅଛି। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏଇଠି ଭରପୁର ହେଇ ରହିଛି। ଶିକ୍ଷା ଦୃଷ୍ଟିରୁ ଅବଶ୍ୟ ଲୋକାଲ ପିଲାମାନେ ଟିକେ, ଯୁବ ସମାଜ ଟିକେ ଯଦିଓ ପଛୁଆ ଅଛନ୍ତି, ତଥାପି ଆଜିକାଲି ପାଠ ପଢାପଢି କଲେଣି ବିଭିନ୍ନ କ୍ଷେତ୍ରରୁ, ସାଂସ୍କୃତିକ କ୍ଷେତ୍ରରୁ ଏବଂ ଆମର ଶିକ୍ଷା ଦୀକ୍ଷା ଦୃଷ୍ଟିରୁ, ସାହିତ୍ୟ କ୍ଷେତ୍ରରେ ଆଉ ଗୋଟେ ମଲ୍ଟି ପର୍ପସ୍ ଏବଂ ମଲ୍ଟି ବ୍ୟବସ୍ଥାର ସୁବିଧା ଥିବାର ଗୋଟେ ସହରଟେ। ଆ ପାଇଁ ସତରେ ଚିନ୍ତା କରିବାକୁ ଗଲେ ସରକାରଙ୍କର ଦୃଷ୍ଟି ବି ପଡିଲେ ଆଉ ଟିକେ ବହୁତ ଭଲ ଜିନିଷ ହେଇଥାନ୍ତା, କାହିଁକି ଯେହେତୁ ଗୋଟେ ସୁନ୍ଦର ସଫା ସୁତୁରା ତଥା ପରିବେଶଠୁ ଆରମ୍ଭ କରି ଜଙ୍ଗଲ ବି ରହିଛି ପାଖରେ, ବିଭାଗ ପ୍ରତ୍ୟେକ ବିଭାଗ ତାଙ୍କର କର୍ମଚାରୀ ହିସାବରେ ଯୋଉମାନେ ଏଠି ବସବାସ କରନ୍ତି ରହନ୍ତି ବା ତାଙ୍କର ହେଡକ୍ୱାର୍ଟର ସମସ୍ତଙ୍କର ଗୋଟେ ପ୍ରତ୍ୟେକ ପ୍ରକାର ବ୍ୟବସ୍ଥା ଭିତରେ ଅଛି, ଏବଂ ଅନେକ ମାନେ କଲଚରାଲ ପ୍ରୋଗ୍ରାମ ସବୁ ହୁଏ। ଆମର ଏଠି ବହୁତ ଟ୍ୟାଲେଣ୍ଟେଡ୍ ପିଲା ବି ଅଛନ୍ତି, ସୁବିଧା ଦେଖି ବେଳେବେଳେ ଅନେକ ସୁବିଧା ନିଅନ୍ତି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ। ଆଉ ପ୍ରତ୍ୟେକ କ୍ଷେତ୍ରରୁ ଯଦି ଚିନ୍ତା କରିବା, ନଦୀ ଜଳବାୟୁର ଆବଶ୍ୟକତା ମତେ ଯେତିକି ରହିବା କଥା, ଆଉ ଟିକେ ଯଦି ସରକାରୀ ଦୃଷ୍ଟି ଭଙ୍ଗୀ ଟିକେ ଆମ ଆଡକୁ ପଡିଥାନ୍ତା ବା ମୋହନାକୁ, ତେବେ ନିଶ୍ଚିତ ଭାବେ ଆର ଗୋଟେ ବଡ ଧରଣର ପରିବର୍ତ୍ତନ ହେଇଥାନ୍ତା ଏବଂ ଓଡିଶା ମାନଚିତ୍ରରେ ଗୋଟେ ସୁନ୍ଦର ସ୍ଥାନ ପାଇଥାନ୍ତା।

ଏମିତି ହିସାବରେ ଚିନ୍ତା ଯଦି କରିବା ଆମେ ଏଇଠି ଜ୍ଞାନୀ ପଣ୍ଡିତ ବିବେକୀ ଲୋକ ବି ଅଛି, ସୁଖ ସମୃଦ୍ଧି ଆଉ ଶାନ୍ତି ସଦ୍ଭାବ ଭାଇଚାରା ଏ ପ୍ରତ୍ୟେକ ଜିନିଷକୁ ନେଇ ସହତା ଗଠନ ହେଇଛି। ଚାରିପଟେ ଯଦି ଦେଖିବା ଆଉ ବୋଲେ ବନ ପାହାଡ ଘେରା ରହିଛି, ନଦୀର ଝରଝର ଜଳର ଯୋଉ ଶବ୍ଦ, କୋକିଳର କୁଳୁନାଦ ଗ୍ରୀଷ୍ମ ଋତୁରେ, ଏ ପ୍ରତ୍ୟେକ କଥା ଗୁଡା ଏଠି ପ୍ରାୟତଃ ଅଛି, ଯାହାଫଳରେ ଲାଗେ ଆମେ କହିବାକୁ ଗଲେ ମୋର ବ୍ୟକ୍ତିଗତ ଅନୁଭୂତି କଥା ଯଦି କହିବେ, ମୁଁ ଗୋଟେ ଛୋଟବେଳରୁ ଏଇଠି ଅଛି ନା, ଯଦିଓ ଆମେ ମାଇଗ୍ରେଟେଡ ଫ୍ୟାମିଲି ତଥାପି ଛୋଟବେଳରୁ ଅଛି ନା, ଲାଗେ ମୋତେ ଅନ୍ୟ କୁଆଡେ ଗଲେ ମୋଟେ ଭଲ ଲାଗେନି। ଏ କାହିଁକି ଏଠି ଆମେ ପିଲାବେଳୁ ଆସିଛୁ, ବର୍ତ୍ତମାନ ଯଦିଓ ଅନେକ ଆଦିବାସୀ ଯୋଉମାନେ ଯୋଉମାନଙ୍କର ସ୍ଥିତି ଭାରି ଦୁର୍ବଳ ଥିଲା, ବର୍ତ୍ତମାନ ସେମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି। ଅନୁଷ୍ଠାନ ଗୁଡିକ ଅଞ୍ଚଳରେ ବହୁତ ଶିକ୍ଷାନୁଷ୍ଠାନ ପୁରା ଭରପୁର ହେଇକି ରହିଛି କହିଲେ ଚଳେ। ତେବେ ଆହୁରି ଅନେକ କଥାର ଆବଶ୍ୟକତା ସମୟକ୍ରମେ ହବ ବୋଲି ମୁଁ ଆଶା କରୁଛି, ଆଉ ନିଶ୍ଚୟ ମଧ୍ୟ ହବ।

ପଞ୍ଚାୟତର ଯେଉଁ ସୁବିଧା କଥା, ଆପଣ ମିଶନ ଶକ୍ତି ଅଛି, ନାରୀମାନଙ୍କର ପ୍ରଗତି ଏଇଠି ବେଶୀ ହେଲାଣି। ସେମାନେ ମକା କାଙ୍ଗୁଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁସ୍ୱାଦୁ ଜିନିଷ ବି ତିଆରି କରନ୍ତି ଏବଂ ମାର୍କେଟରେ ଛାଡ଼ନ୍ତି, ସ୍ୱାବଲମ୍ବୀ ହେଇଗଲାଣି। ଅନ୍ୟପକ୍ଷରେ ଯେଉଁ ଚାଷବାସ ଦୃଷ୍ଟିରୁ ଯଦି କହିବେ, ଆମର ଏଠି ଧାନ ମକା ସୋରିଷ କାଙ୍ଗୁ ଜନା ଏସବୁ ଗୁଡା ଚାଷ ହୁଏ। ପଞ୍ଚାୟତ ଭଲ ପଦକ୍ଷେପ ନେଇ ରାସ୍ତାଘାଟ ଗୁଡାକ ନିର୍ମାଣ କରିଛନ୍ତି ଏବଂ ଯେଉଁ ଜାଗାରେ ଯାହା ଦରକାର ଅଛି ସରକାରୀ ବ୍ୟବସ୍ଥା ହିସାବରେ ପଞ୍ଚାୟତ ସାହିତ୍ୟରୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଯୁବବର୍ଗ ମଧ୍ୟ ତାଙ୍କର ସ୍ୱାବଲମ୍ବୀ ଅବସ୍ଥାରେ ଅଛନ୍ତି, ତଥାପି ଏହାର ଆବଶ୍ୟକତା କିଛି ଅଛି।

ଏଇ ହିସାବରେ ଯଦି ଦେଖିବା ଇନ୍ ଅଲରାଉଣ୍ଡ ଡେଭଲପମେଣ୍ଟ ଉପରେ ଯଦି ଚିନ୍ତା କରିବା, ମୋହନା ଗୋଟେ ଓଡ଼ିଶାର ଗୋଟେ ପ୍ରାକୃତିକ ପରିବେଶ ସୁନ୍ଦର ମୂଲ୍ୟାଙ୍କନ କଲା ଭଳି ପରିବେଶକୁ ନେଇ ଗଠିତ, ଏବଂ ତାକୁ ନେଇ ଏଇ ଯୋଉ ଆମର ସଦ୍ଭାବ ସଚିନ୍ତା ଧର୍ମ ନିରପେକ୍ଷତା ପ୍ରତ୍ୟେକ କ୍ଷେତ୍ରରେ ଏତେ ଗୋଟେ ଅଗ୍ରଣୀ ଗ୍ରାମଟି କହିଲେ ଚଳେ। ଯଦି କେତେବେଳେ ପର୍ଯ୍ୟଟକ ମାନେ ଆସନ୍ତି, ନିକଟରେ ଅନେକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ଅଛି, ଏବଂ ତାର ଭିତରେ ଆପଣଙ୍କର ଏତେ ସୁନ୍ଦର ବ୍ୟବହାର ଲୋକଙ୍କର ଆପଣ କଳ୍ପନା କରିପାରିବେନି। ସବୁ କ୍ଷେତ୍ରରେ ନିଜର ଗୋଟେ ଜିଜ୍ଞାସା ଅଛି, ଯୋଉ ଜିଜ୍ଞାସାକୁ ଧରି ସେମାନେ ଜୀବନରେ ସବୁବେଳେ ଉନ୍ନତି ପଥରେ ଯିବା ପାଇଁ ଚେଷ୍ଟା କରନ୍ତି, ଏବଂ ସହଯୋଗର ହାତ ବଢ଼େଇଲେ ନିଶ୍ଚୟ ସହଯୋଗ ଏଇଠି ଆମେ ବଢ଼େଇବା, ଆମକୁ ମଧ୍ୟ ସହଯୋଗର ହାତ ଯଦି ଚାହିଁବେ ମିଳିବା ପାଇଁ ଖୋଜିବା, ତେବେ ସେସବୁରେ ମଧ୍ୟ ଅଭାବ ଅସୁବିଧା ନାହିଁ। ମୋଟ ଉପରେ କହିବାକୁ ଗଲେ ଗମନାଗମନ, ସ୍ୱାସ୍ଥ୍ୟ ସେବା, ଜଳବାୟୁ ଏବଂ ଶିକ୍ଷା ବ୍ୟବସ୍ଥା, ଏସବୁ ଦୃଷ୍ଟିରୁ ଏବଂ ଯୋଉ ସଂସ୍କୃତ ବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟେକ କ୍ଷେତ୍ରରେ, କୃଷି କ୍ଷେତ୍ରଠୁ ଆରମ୍ଭ କରି ଆମର ଆଉ ଯୋଉ କଳକାରଖାନା ଦୃଷ୍ଟିରୁ ଅବଶ୍ୟ ଏଇଟା ଏତେ ନାହିଁ, ଏବେ ଛୋଟକାଟିଆ ଯୋଉ କଳକାରଖାନା ମୁଁ ସବୁ ଅଛି, ତା ବ୍ୟତୀତ ଅନ୍ୟ ସବୁ ଦୃଷ୍ଟିରୁ ଚିନ୍ତା କଲେ ବହୁତ ଭଲ ସହରଟେ ମୁଁ ନିଶ୍ଚିତ ଭାବେ ଏଇଥିପାଇଁ ଗର୍ବ ଅନୁଭବ ମଧ୍ୟ କରିବି। କାରଣ ଆମେ ଆମ ଗାଁ ବୋଲି ଗୋଟେ ତ କଥା ଅଛି, ଜନନୀ ଜନ୍ମ ଭୂଷ୍ୟ ସ୍ୱର୍ଗାଦପି କରି ଅଛି। ତେବେ ମୁଁ ଅତିରିକ୍ତ କରି ଆପଣଙ୍କୁ କିଛି କହୁନି, ଯୋଉଟା ଠିକ ଭାବରେ ବୁଝିପାରୁଛି, ମୁଁ ହୃଦବୋଧ କରୁଛି, ଏବଂ ଆବଶ୍ୟକତାକୁ ନେଇ ୟାର ଗୁରୁତ୍ୱ କେତେ ଦୂର ମୁଁ ବୁଝିଛି, ସେଇ ହିସାବରେ ମୋର ବକ୍ତବ୍ୟ ବା ମୋ ଚିନ୍ତାଧାରା ମୋ ମନ କଥା ଏକଦମ ସ୍ପଷ୍ଟ ଭାବରେ ମୁଁ ଉପସ୍ଥାପନ କରୁଛି ଯେ ଏଇଭଳି ଗାଁ ଗୁଡାକ ଉନ୍ନତି ହେବାର ଆବଶ୍ୟକତା ଅଛି, ଏବଂ ଆମର କଟକଠୁ ଆରମ୍ଭ କରି ତ ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କ ରହିଛି, ଆଉ ଆମର ଯଦି ଆକାଶବାଣୀ ତରଫରୁ ୟାର କିଛି ଗୋଟେ ପ୍ରଚାର ହବ ଏବଂ ୟାର ଗୋଟେ ଗୁରୁତ୍ୱକୁ ଉପଲବ୍ଧି କରିବାକୁ ସୁଯୋଗ ସୃଷ୍ଟି କରାଯିବ, ତେବେ ନିଶ୍ଚିତ ଭାବେ ଏଇ ଗାଁର ଉନ୍ନତି ଏବଂ ଆବଶ୍ୟକତା ସମସ୍ତେ ଉପଲବ୍ଧି କରିପାରିବେ।

ଆପଣ ପର୍ବପର୍ବାଣୀ କଥା କହିଲେ ବଢିଆ କଥାଟେ କହିଲେ। ଦେଖନ୍ତୁ ଆମର ପର୍ବପର୍ବାଣୀ କହିଲେ ହିନ୍ଦୁ ଧର୍ମର ଯୋଉ ଏଇ ଯୋଉ ଯାନିଯାତ୍ରା ଠୁ ଆରମ୍ଭ କରି ରଥଯାତ୍ରା ଠୁ ଆରମ୍ଭ କରି ଶିବଯାତ୍ରା ଠୁ ଆରମ୍ଭ କରି ରଜ ପର୍ବ ଠୁ ଆରମ୍ଭ କରିକି ପ୍ରତ୍ୟେକ ଏଇ ଯୋଉ ହିନ୍ଦୁମାନଙ୍କର ଗୁରୁବାର ପୂଜା ଠୁ ଆରମ୍ଭ କରି ସବୁ ସେଗୁଡା ହଉଛି। ତାପରେ ତ ଖ୍ରୀଷ୍ଟିଆନ ମାନଙ୍କର ତାଙ୍କର ପର୍ବପର୍ବାଣୀ ଗୁଡିକ ବଡ଼ଦିନ ଆଉ ଯୋଉ ଏକ୍ସ ମାସ ବୋଲି କହନ୍ତି, ତାପରେ ଶୁଭ ଶୁକ୍ରବାର, ଏଇଭଳି ଅନେକ କଥା ପର୍ବପର୍ବାଣୀ ପାଳନ କରୁଛନ୍ତି। ଆଉ ନିକଟରେ ଆମର ଯୋଉ ଅଛନ୍ତି ତିବତ ଭାଇମାନେ, ସେମାନେ ମଧ୍ୟ ତାଙ୍କର ଦଲାଇ ଲାମାଙ୍କର ଜନ୍ମଦିନ ଠୁ ପାଳନକୁ ଆରମ୍ଭ କରି ବୁଦ୍ଧଦେବଙ୍କ ଜୟନ୍ତୀ, ଏଇଭଳି

0: ବର୍ତ୍ତମାନ ପର୍ଯ୍ୟନ୍ତ ମୋହନା ଗ୍ରାମ ସମ୍ପର୍କରେ ଗାଁର ଜଣେ ସଚେତନ ନାଗରିକ ମଧୁସୂଦନ ପାଢ଼ୀ ସାର୍ଙ୍କଠାରୁ ବହୁତ କଥା ଜାଣିପାରିଲେ।
1: ସେ ଅତି ସୁନ୍ଦର ଭାବେ ଏହି ଗାଁର ପାଣି ପବନ ବିଷୟରେ ଆମକୁ ବୁଝାଇ ପାରିଲେ।
0: ତେଣୁ ସାର୍ଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ମଲ୍ଲାରର ଗାଁ କାହାଣୀରେ ଆମେ ଅନେକ ଗାଁର ବିଭିନ୍ନ କଥା ଜାଣିପାରୁଛେ।
1: ଆପଣ ମଧ୍ୟ ଯଦି ଆପଣଙ୍କ ଗାଁ ସମ୍ପର୍କରେ କିଛି ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ ଯୋଗାଯୋଗ କରନ୍ତୁ।
0: ଆମ ସହ ଯୋଗାଯୋଗ କରିବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568।
1: ଏହି ନମ୍ବରରେ ଆମ ସହ ଯୋଗାଯୋଗ କରିପାରିବେ।

0: ମାନବ ସଭ୍ୟତାର ବିକାଶ ଜଙ୍ଗଲରୁ ହିଁ ଆରମ୍ଭ ହୋଇଥିଲା।
1: ପରିବେଶକୁ ସୁସ୍ଥ ସୁନ୍ଦର ଓ ସବୁଜ ରଖିବା ସହିତ ପରିବେଶର ଭାରସାମ୍ୟ ରକ୍ଷା କରିବା, ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ କରିବା, ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିଷାକ୍ତ ପ୍ରଦୂଷଣ ଶୋଷଣ କରି ବିଶୁଦ୍ଧ ଅମ୍ଳଜାନ ଯୋଗାଇ ଦେବାରେ ଜଙ୍ଗଲରେ ଥିବା ଉଦ୍ଭିଦମାନଙ୍କର ପ୍ରମୁଖ ଭୂମିକା ରହିଛି।
0: ବାର ମାସରେ ତେର ପର୍ବ ଭଳି ଆମେ ବର୍ଷରେ ଅନେକ ମହୋତ୍ସବ ସବୁ ପାଳନ କରିଥାଉ।
1: ସେହିଭଳି ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଆମେ ବନ ମହୋତ୍ସବ ପାଳନ କରିଥାଉ।
0: ଲୋକ ସଚେତନତା ବଜାୟ ରଖିବା ପାଇଁ ବନ ବିଭାଗ ସବୁବେଳେ ତତ୍ପର ଥାଏ। ଜଙ୍ଗଲକୁ ସୁରକ୍ଷା ଦେବା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର।
1: ସାମାଜିକ ବନୀକରଣ, କୃଷିକ୍ଷେତ୍ରୀୟ ବନୀକରଣ ଏବଂ ପୁନଃ ବନୀକରଣ, ଏହି ତିନି ପ୍ରକାର ବନୀକରଣକୁ ଆମେ ବୁଝିବା ଆବଶ୍ୟକ।
0: ଗୋଟିଏ ଗଛ ଠାରୁ ଆମେ କଣ ବା ନ ପାଉଛେ,
1: ସବୁକିଛି ଏହି ଗଛ ଆମକୁ ଦେଇଛି।
0: ଖାଦ୍ୟ, ବସ୍ତ୍ର ଆଉ ବାସଗୃହ ଆମେ ଜଙ୍ଗଲରୁ ପାଇଥାଉ।
1: ତେବେ ଜଙ୍ଗଲ ଆମ ପାଇଁ କେତେ ଜରୁରୀ ଏବଂ ବନ ମହୋତ୍ସବର ଅର୍ଥ କଣ ଆମକୁ ବୁଝାଉଛନ୍ତି ବନ ବିଭାଗର ଜଣେ ବନପାଳ ରାମ ଭତ୍ରା ସାର।
2: ରାମଚନ୍ଦ୍ର ଭତ୍ରା ଏବଂ ଆମେ ଯୋଉ ଜୁଲାଇ ମାସ ଯୋଉ ବନ ମହୋତ୍ସବ 1-7 ଦିନ ଭିତରେ ଆମର ଫାଷ୍ଟ ପ୍ରାୟୋରିଟି ଥାଉଛି ମ୍ୟାଡ଼ାମ, ଆମେ ଯୋଉ ପ୍ରିୟ ପୋଷ୍ଟରେ ଆମର ଡିଷ୍ଟ୍ରିବ୍ୟୁସନ୍ ସେଟଲିଂ ବି ଦିଆହଉଛି ପ୍ଲସ୍ ଆମେ ଯୋଉ 1-7 ଦିନ ଭିତରେ ଆଉ ଯେତିକି ପ୍ଲାଣ୍ଟେସନ୍ ନିଆହଉଛି ତାର ଆମେ ପ୍ରତ୍ୟେକ ଗାଁକୁ ଯାଇକି ଆମେ ଯୋଉ ବନ ସୁରକ୍ଷା ସମିତି ତରଫରୁ ତାଙ୍କର ମିଶିକରି ଆମେ ସେ ଗାଁରେ ଯୋଉ ଗଛ ଲଗାଉଛୁ ମ୍ୟାଡ଼ମ୍, ମାସ୍ କରି ମାସ୍ ପ୍ଲାଣ୍ଟେସନ୍ କରାଯାଉଛି ଏବଂ ଲୋକାଲ ଯୋଉ ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତଙ୍କୁ ଆମେ ଇନଭାଇଟ୍ ମଧ୍ୟ କରାଯାଉଛୁ ମ୍ୟାଡ଼ାମ। ଆମର ତ ଓଡ଼ିଶା ସରକାରଙ୍କର ତରଫରୁ ଯୋଉ ମ୍ୟାଡ଼ାମ ଆମର ଯେ ଯୋଉ ରୋଡ୍ ବିଲ୍ଡିଂ ଯୋଉ ଯେତିକି ବଢି ବଢି ଯାଉଛି ମ୍ୟାଡ଼ାମ, ତାକୁ ଆମେ ଯୋଉ ଗୋଟେ ଗଛ କାଟିଲା ପରେ ଯୋଉ 5 ଗଛ ଲଗାଉଛି ସେଇ ହିସାବରେ ଗୋଟେ ଆଧାର କାର୍ଡ ଗୋଟେ ଜଣକୁ ପିଛା 5-10 ଗଛ ଦିଆଯାଉଛି ମ୍ୟାଡ଼ାମ ପ୍ରିୟ ପୋଷ୍ଟରେ ଏବଂ ଟାଉନ ମାନଙ୍କରେ 5 ଗଛ ଦିଆଯାଉଛି ମ୍ୟାଡ଼ାମ। ଆମର ଯୋଉ ପ୍ଲାଣ୍ଟେସନ କରାହଉଛି ମ୍ୟାଡ଼ାମ ଯୋଉ ନିଆହଉଛି ତାର ପାଇଁ ମ୍ୟାଡ଼ାମ ଆମେ ଫେନ୍ସିଂ କରାହଉଛୁ ମ୍ୟାଡ଼ାମ, ଫିଲର ପୋଷ୍ଟିଂ ପ୍ଲସ୍ ଚେନ୍ ଲିଙ୍କ ଫେନ୍ସିଂଟା ଦିଆଯାଉଛି ମ୍ୟାଡ଼ାମ, ପେରିପେରି ବାଉଣ୍ଡ୍ରିରେ ଦିଆଯାଉଛୁ ମ୍ୟାଡ଼ାମ। ମ୍ୟାଡ଼ାମ ଆମର ଯୋଉ ଯେତେବେଳେ ଆମେ 1950 ଯୋଉ ଆମର ଯୋଉ ରୋଲ୍ଟା ହେଲା ସେବେଠୁ ମ୍ୟାଡ଼ାମ ଆମେ କରିକରି ଆସୁଛନ୍ତି ମ୍ୟାଡ଼ାମ ଟିଲ୍ ଡେଟ୍ ପର୍ଯ୍ୟନ୍ତ। ମ୍ୟାଡ଼ାମ ଦେଖନ୍ତୁ ଫରେଷ୍ଟ ଆମର ଯୋଉ ତାଙ୍କର ଅଛି FORESTରୁ ଫୋର୍ଡ ସଏଲ ଟିକ୍ ଆମର ଯୋଉ ଅମ୍ଳଜାନ ଅକ୍ସିଜେନ୍ ବି ଆସିଛି ମ୍ୟାଡ଼ାମ, ବୋଲେ ଆମର ଯୋଉ ଜଳବାୟୁ ପରିବର୍ତ୍ତନ ଯୋଉ ହେଉଛି ମ୍ୟାଡ଼ାମ ପୃଥିବୀରେ ତାର ଯେମିତି ସେଭ୍ ରହିବ ତା ପ୍ରତି ଗଛ ଲଗାଉଛି ମ୍ୟାଡ଼ାମ। ସେକ୍ସନ୍ ତା 3 ଅଛି ମ୍ୟାଡ଼ାମ, Section 3 ଫରେଷ୍ଟ ଅଛନ୍ତି ଏବଂ ଥାଉଣ୍ଡରେ ସବୁ ଗାଁ ଯାଉଛି ମ୍ୟାଡ଼ାମ ଡବଙ୍ଗା ରେଞ୍ଜରେ, ଆମର BSS ମଧ୍ୟ ପୁରା ଅଛି ମ୍ୟାଡ଼ାମ। ତା ପୂର୍ବରୁ ଆମେ ମୋଟିଭେସନ୍ କରାହଉଛି ମ୍ୟାଡ଼ାମ ପ୍ରତ୍ୟେକ ଗାଁରେ ଗଛ କେମିତି ଲଗେଇବ, ମିଟିଂ ହଉ କି ସଭା ସମିତି ହଉ କି ଆମର ଯୋଉ ବ୍ଲକ ଲେବର ବି ଗ୍ରିଭେନ୍ସ ବି ଥାଉଛି ମ୍ୟାଡ଼ାମ, ତାପରେ ଗାଁ ଲେବରରେ ଆମର ଯୋଉ ମିଟିଂ ମଧ୍ୟ ଥାଉଛି ମ୍ୟାଡ଼ାମ ତାକୁ ଦେଖିଲେ ଆମର ଜଙ୍ଗଲରୁ ମ୍ୟାଡ଼ାମ ଫାଷ୍ଟ ତ ଅକ୍ସିଜେନ୍ ଆସିଛି ଦେଖିଲେ ମ୍ୟାଡ଼ାମ FORESTରୁ ଫରେଷ୍ଟ ହଉଛି ଫୁଡ୍ ବୋଲେ ମ୍ୟାଡ଼ାମ ଆମେ ଦେଖନ୍ତୁ ସେ ଫଳମୂଳ ଇତ୍ୟାଦି ଅଛି ଫୁଡ୍ ଆସିଛି, ପରେ ଅକ୍ସିଜେନ୍ ଆସିଛି ମ୍ୟାଡ଼ାମ, ଆର୍ରେ ରେନ୍ ଆସିବ, ଇରେ ଇକୋ ବାଲାନ୍ସ ଆମର ଯୋଉ ଆକୁ ନେଇ ଇକୋ ବାଲାନ୍ସ ରଖିଛି ମ୍ୟାଡ଼ାମ, Sରେ ହଉଛି ମ୍ୟାଡ଼ାମ ସଏଲ୍ ଏରୋଜନ୍ ଆମର ଯୋଉ ମାଟିକୁ କେମିତି ଗଛଟା ଆମେ ଇଏ କରୁ, T ରେ ମ୍ୟାଡ଼ାମ ଆମର ଟିମ୍ବର ମଧ୍ୟ ଆମର ଯୋଉ ଗୋରୁ ଜାଗା ୟୁଜ୍ ହେଉଛି ଆମର ଯୋଉ ଯେତିକି ଆସବାବପତ୍ର ୟୁଜ୍ ହେଉଛି ଟିମ୍ବର ମଧ୍ୟ ଏତିକି ଆମେ ଜିନିଷ ପାଉଛୁ ମ୍ୟାଡ଼ାମ, 1-2-3 ଜିନିଷ ଆମେ ପାଉଛୁ ମ୍ୟାଡ଼ାମ, ଖାଦ୍ୟ ବସ୍ତ୍ର ବାସଗୃହ ଆମେ ପାଉଛୁ ମ୍ୟାଡ଼ାମ। ମୁଁ ତ 2010-11 ପାଇଛି ମ୍ୟାଡ଼ାମ, ସେବେଠୁ ଟିଲ୍ 15-16 ହେବ, କିନ୍ତୁ ଏତିକି ଦିନ ଭିତରେ ମ୍ୟାଡ଼ାମ ଗୋଟେ ସେବା ମନୋଭାବ ଦେଇକରି ଆମେ କାମ କରି ଆସୁଛୁ ମ୍ୟାଡ଼ାମ। ଆମର ଗୋଟେ ଏତିକି ଯେ ଗଛଟା ଜଣକୁ ଏତିକି ପ୍ରକାର ଜିନିଷ ପାଇପାରୁଛି ଆମକୁ ଗୋଟେ ବହୁତ ଖୁସି ଲାଗିଛି ମ୍ୟାଡ଼ାମ। ପିଲାଟିଏ ଗଛଟିଏ ହିସାବରେ ସମସ୍ତେ ଏ ଜୁଲାଇ ମାସ ନାହିଁ ଏମିତି ନାହିଁ, ପ୍ରତ୍ୟେକ 12 ଯାଇ ଆମେ ଗୋଟେ ନା ଗୋଟେ 2-3 ବୋଲେ ଗଛ ଲଗେଇକରି ଆମେ ତାର କେୟାର ନେବା କଥା ମ୍ୟାଡ଼ାମ। ଏଇଟା ସମସ୍ତଙ୍କର ଗୋଟେ ମାନବିକ ଅଧିକାର ହିସାବରେ ବିବରଣ କରିବା ବର୍ଷକର ମ୍ୟାଡ଼ାମ ଆମେ ଗଛଟା ଲଗାଉଛୁ ମ୍ୟାଡ଼ାମ, ତାପରେ ଆମେ ପ୍ରୋଟେକ୍ସନ ମଧ୍ୟ କରୁଛୁ।

ପ୍ରୋଟେକ୍ସନ୍ ଆମର ଏବେ ମଧ୍ୟ ଏବେ ଗୋଟେ ରିସେଣ୍ଟ ଗୋଟେ ଧରାହେଲା, ଟାଇଗର ସ୍କିନ୍ ଗୋଟେ ଧରାହେଇଥିଲା ମ୍ୟାଡ଼ାମ, ତାପୂର୍ବରୁ ଗୋଟେ ଲିଓପାର୍ଡ ସ୍କିନ୍ ଧରାହେଇଥିଲା, ଏମିତି ପ୍ରୋଟେକ୍ସନ୍ ବି ଥାଉଛି, ତାପରେ ବି ନାହିଁ ମ୍ୟାଡ଼ାମ ଆମେ ପ୍ଲାଣ୍ଟେସନ୍ଟା ଆକ୍ଟିଭିଟି ଆମେ ନେଉଛୁ ମ୍ୟାଡ଼ାମ। ଆମେ ଫାଷ୍ଟ ମ୍ୟାଡ଼ାମ ନର୍ସରୀଟା କରୁଛୁ ମ୍ୟାଡ଼ାମ, ନର୍ସରୀଟା ଆମର ଯେଉଁ ଟେମ୍ପରେରି ନର୍ସରୀ ଅଛି, ପରମାନେଣ୍ଟ ଅଛି, ମିନି ଟେମ୍ପରେରି ଅଛି, ନର୍ସରୀ ଆମର ବିଭିନ୍ନ ପ୍ରକାର ଅଛି ମ୍ୟାଡ଼ାମ। ସେଠି ଆମେ ଚାରାଟା ଫାଷ୍ଟରେ ଆମେ ତାକୁ ମଝିଠୁ ଷ୍ଟ୍ରଙ୍ଗଠୁ ଆମେ ତାକୁ ବଞ୍ଚାଇ କରି ବଡ଼ ହେଲା ପରେ ତା କାମ ପ୍ଲାଣ୍ଟେସନ କରାଉଛୁ ମ୍ୟାଡ଼ାମ। ଡେଲି ମିଶିକି ଗଛର କେୟାର ନେବା ଏବଂ ସମସ୍ତେ ପ୍ରତ୍ୟେକ ଦିନ ପ୍ରତ୍ୟେକ ବର୍ଷ

0: ଯେ ଆମକୁ ଗଛ ନିହାତି ଦରକାର, କାହିଁକି ଗଛଟା ମଧ୍ୟ ଆମେ ଯୋଉ ବନ ବିଭାଗ ଆମର ଯୋଉ ଗାର୍ଡ ପରିସର ରେଞ୍ଜର ଟା ଅଛନ୍ତି ତାଙ୍କେ ବି ଜାଣିପାରିଲେନି ଯେ ଏଇଟା ହଉଛି ଆମର ଜାଗା ବୋଲି, କାହିଁକି ବନ ସୁରକ୍ଷା ସମିତି ହେଇଗଲା, ତାଙ୍କର ତାଙ୍କେ ବି ପ୍ରୋଟେକ୍ସନ କରୁଛନ୍ତି, ତାଙ୍କର ତାଙ୍କେ ବି କଭର ଦଉଛନ୍ତି, ତାଙ୍କର ତାଙ୍କେ ବି ଗଛ ଲଗଉଛନ୍ତି, ଆମେ ଯେକୌଣସି ଜାଗାରେ ଆମେ ପ୍ରପୋଜାଲ ଦେଉଛୁ ତାଙ୍କର ତରଫରୁ ଆସୁଛି ଯେ ଆମେ ଏଇ ଜାଗାରେ ଗଛ ଲଗଉ, ତାଙ୍କୁ ଆବାର୍ଡ ମଧ୍ୟ ଦିଆହଉଛି ମ୍ୟାଡମ୍, ବନ ମହୋତ୍ସବ ତରଫରୁ ତ ନାହିଁ ବିଶ୍ୱ ପରିବେଶ ଦିବସରେ ତାଙ୍କୁ ଆବାର୍ଡ ବି ଦିଆହଉଛି। ପ୍ରକୃତି ମିତ୍ର ମ୍ୟାଡମ୍, ଯେ ପ୍ରକୃତି ସହିତ ଆମର ଯୋଉ ଜଡିତ ତିଆରି ମ୍ୟାଡମ୍, ଗଛ ତ ଲଗେଇବେ ପ୍ରୋଟେକ୍ସନ ଦେବେ ଏବଂ ତାଙ୍କୁ ଆମେ କେତେ ଜଣ ସିଲେକ୍ସନ କରି ପ୍ରକୃତି ମିତ୍ର ହିସାବରେ ତାଙ୍କୁ ସିଲେକ୍ସନ କରାଉଛୁ।
1: ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ଏ କଥାକୁ ବୁଝି ଆମେ ସମସ୍ତେ ଜଙ୍ଗଲକୁ ସୁରକ୍ଷା ଦେବା, କାରଣ ଜଙ୍ଗଲର ସୁରକ୍ଷା ଉପରେ ଜୀବଜଗତର ସ୍ଥିତି ନିର୍ଭରଶୀଳ।

0: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ଶୁଣିଲେ ବର୍ଣ୍ଣାଭିବା ବର୍ଣ୍ଣାଳୀ କ୍ରମରେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର ଉପସ୍ଥାପନା କଲେ ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର।

0: ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁଲାଇ ମାସ 8 ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତାଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁଲାଇ ମାସର 7 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ନମ୍ବରଟି ପୁଣି ଥରେ କହି ରଖୁଛୁ 06854230690। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଗରାବୁଡ଼ୁ ସେବା ସମ୍ପର୍କରେ ଶୁଣିବେ, କହିବେ ରବିନାରାୟଣ ମହାପାତ୍ର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ପାମେଲା ଜେନ, ଶିବା, ଝୁମ୍କି ରଥ ଏବଂ ସୁଭାଷ ଦାସ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସକାଳ 9:30 ପ୍ରଚାର କରିବୁ ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ, ଏଥିରେ ରାମ ସିସାଙ୍କ ସହ ସାକ୍ଷାତକାର ଶୁଣିବେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 10:05, ଦିନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପୂର୍ବାହ୍ନ 10:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲିଞ୍ଜୁ ପ୍ରଚାରିତ ହେବ ଦିନ 12:30। ହିନ୍ଦୀ ଭକ୍ତିଗୀତ ଶୁଣିବେ ଦିନ 12:50, ଶିଳ୍ପୀମାନେ ହେଲେ ଶେଖର ସେନ, ଲତା ମଙ୍ଗେସ୍କର ଏବଂ ଭୂପିନ୍ଦର। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05, ଶିଳ୍ପୀମାନେ ହେଲେ ଐଶ୍ୱର୍ୟା, ଖୁସାଲି କୁମାର ଏବଂ ତୁଲସୀ କୁମାର। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20, ଏଥିରେ ଶୁଣିବେ ସାକ୍ଷାତକାର ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନରେ ମହିଳାଙ୍କ ଭୂମିକା, ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ। ସକାଳ 8:15 ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍, ପରେ ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: कैच द रेन, बारिश के पानी की एक एक बूंद को हमें बचाना है, तो मेरा खास आग्रह है वर्षा का बूंद बूंद पानी हम मिलकर के बचाएं।
3: जल है तो हम है, आइए घरों ऑफिसों में रेन वाटर हार्वेस्टिंग तकनीक अपनाएं, रिचार्ज पिट और शाफ्ट बनवाएं, अनुपयोगी बोरवेलों को ठीक करें, जलाशयों से गाद निकालें, अधिक से अधिक पेड़ लगाएं। इस बारिश आइए जुड़े कैच द रेन अभियान से।
4: नमस्कार, आकाशवाणी से समाचार प्रभात के साथ मैं विशाल शर्मा। मुख्य समाचार। प्रधानमंत्री नरेंद्र मोदी आज जकार्ता में इंडोनेशिया के राष्ट्रपति प्राबोवो सुबियांतो के साथ बातचीत करेंगे, व्यापक रणनीतिक साझेदारी को नई गति मिलने की उम्मीद। गृह और सहकारिता मंत्री अमित शाह ने कहा सहकारिता मंत्रालय ने पिछले 5 वर्षों में लगभग 30 करोड़ लोगों के जीवन में नई ऊर्जा का संचार किया। पाकिस्तान के अवैध कब्जे वाले कश्मीर में प्रदर्शनकारियों का पाकिस्तान को 48 घंटे का अल्टीमेटम, मांगे पूरी नहीं होने पर 9 जुलाई को निर्णायक कार्रवाई की दी चेतावनी। भारत ने अंडर-20 एशियाई कुश्ती चैंपियनशिप में 4 स्वर्ण सहित कुल 20 पदक जीते और फुटबॉल में स्पेन और बेल्जियम फीफा विश्व कप के क्वार्टर फाइनल में पहुंचे।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକାପ ଓ ପାଳିଆ ମେକାପ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକାପ, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳତୀଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନିଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରୀବଣଙ୍କଠାରୁ ସାତ ଗୋଟି ରୂପାଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝିଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଳ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବରୁ ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁର ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ ଗରାବଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛକ ନିମନ୍ତେ ଜଳ ଆଣିବାକୁ ଡାକି ଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟିଏ ସ୍ନାନ ଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନ ଯାତ୍ରା। ସ୍ନାନ ଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପୋଡ଼ି ହୋଇଥାଏ, ସେହି 108 ଗରାକୁ ମୁହଁ ପାଡ଼ି ବା ବାଘ ମୁହଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନ ଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟିଏ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବେଡ଼ୁ ପତ୍ରିବେଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ର ମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବେଡ଼ୁ ସେବାର ବିଶେଷ ଭୂମିକା ରହିଛି। ତତ୍ ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିଙ୍କୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ? ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଟଜୋଶୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତାର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ଭେରାଇଟି ଅନୁସାରେ। ତତ୍ପରେ ପାଟଜୋଶୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଟଜୋଶୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏ କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏ କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ 2 ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଗରାବଡୁ ସେବା। ଏ ସମ୍ପର୍କରେ କହିଲେ ରବିନାରାୟଣ ମହାପାତ୍ର। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ପାମେଲା ଜେନ, ଗୀତ ରଚନା ନରେନ୍ଦ୍ର ବେହେରା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର

0: ସ୍ଥାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ, ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା, ଦଶମ ଆପଣଙ୍କ ଘର ତ 1970 ରେ ତିଆରି ହେଇଥିଲା।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆପଣମାନେ ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, FM 103.6 MHz ଯୋଗେ, ଏବଂ ପ୍ରସାର ଭାରତୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟି ନେଇଛୁ ବାଗ୍ମା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ପରିଚାଳନା କରିଛନ୍ତି ଆଦେଶ ଶ୍ରୀବାସ୍ତବ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଧଡ଼କନ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଏଥର ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ୍, ଗୀତ ରଚନା ରାହତ ଇନ୍ଦୁରୀ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, ଚଳଚ୍ଚିତ୍ର ଖୁଦ୍ଦାର।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ରୂପ କୁମାର ରାଠୋଡ। ଜାଭେଦ ଅଖତାରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ। ଚଳଚ୍ଚିତ୍ର ବୋର୍ଡର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦିଲୱାଲେ ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ ଏବଂ ଅଜୟ ଦେବଗନ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦିମ ଶ୍ରବଣ।

ଦିଲୱାଲେ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ଉପସ୍ଥାପନା କରିଛନ୍ତି ଅପର୍ଣ୍ଣା ପଟ୍ଟନାୟକ।

ଗାଁର ଶାନ୍ତ ପରିବେଶ, ଝରଣାର କୁଳୁକୁଳୁ ନାଦ, ପକ୍ଷୀର କାକଳି, ଚାରିଆଡ଼େ ସବୁଜ କ୍ଷେତ, ଦୂରରୁ ଗାଇଆଳ ପିଲାଟିର ମଧୁର ବଂଶୀସ୍ୱନ, ସବୁଜ ବନାନୀରୁ ବନବାସୀଟିର ଡୁଙ୍ଗୁଙ୍ଗାର ଧ୍ୱନି ପ୍ରାଣରେ ଏକ ଅପୂର୍ବ ପୁଲକ ଜାତ କରେ ନା ଶ୍ରୋତାବନ୍ଧୁ? ହଁ, ଆମର ଏ ବଣଜଙ୍ଗଲ ଘେରା ଅବିଭକ୍ତ କୋରାପୁଟ ପ୍ରକୃତିର ଏକ ଅପୂର୍ବ ଗନ୍ତାଘର। ଏହାର ମାଟି, ପାଣି, ପବନ ସମସ୍ତେ କଥା କହନ୍ତି ଆଉ ଗାଆନ୍ତି ଜୀବନ ସଙ୍ଗୀତ। ଏଠି ଅନେକ ଆଦିମ ଜନଜାତି ବାସ କରି ଆସୁଛନ୍ତି କାହିଁ କେଉଁ କାଳରୁ। ସେମାନଙ୍କ ସଂସ୍କୃତି, ପରମ୍ପରା, ଗୀତ, ନୃତ୍ୟ, ବାଦ୍ୟ ସବୁକିଛି ନିଆରା ଅନୁଭୂତିଟିଏ ଆଣିଦିଏ। ତ ଏହି ଆଦିମ ଜନଜାତିର ଗୀତ, ନୃତ୍ୟ, ବାଦ୍ୟକୁ ନେଇ ଆମର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମରେ ଆଗକୁ ବଢ଼ୁଛି ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

ଆଜି ବନମଲ୍ଲିକାର ଅଗଣାରେ ଏମିତି ଜଣେ ଅତିଥିଙ୍କୁ ଆମେ ପାଇଛୁ ଯେ କି ଏକାଧାରରେ ଗୀତ ନୃତ୍ୟ ବାଦ୍ୟ ଚାଳନା ସହିତ ଏ ମାଟିର ସନ୍ତାନକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ପ୍ରୟାସ କରିଆସିଛନ୍ତି। ସେ ହେଉଛନ୍ତି ଗଦବା ଜନଜାତିର ଗର୍ବ ଓ ଗୌରବ, ଲାମ୍ତାପୁଟ ବ୍ଲକ ନିବାସୀ ରାମ ସିସା। ଆସନ୍ତୁ ଶ୍ରୋତାବନ୍ଧୁ, ତାଙ୍କ ସହ ବିତାଇବା କିଛି କ୍ଷଣ ଆଉ ହଜିଯିବା ତାଙ୍କର କଳା ଦୁନିଆରେ।

0: ସାର୍ ନମସ୍କାର।
1: ନମସ୍କାର।
0: ଆମ ବନମାଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କର ପରିଚୟ ଆପଣଙ୍କ ମୁହଁରେ।
1: ମୋ ନାଁ ହଉଛି ରାମ ସିସା, ଗାଁ କାଙ୍ଗରାପଡା, ବ୍ଲକ ଲମତାପୁର, ଡିଷ୍ଟ୍ରିକ୍ଟ କୋରାପୁଟ।
0: ସାର୍ କେବେ ଠାରୁ ଏଇ କଳା ପ୍ରତି ଆଗ୍ରହ ଆପଣଙ୍କର ମନରେ ଆସିଥିଲା?
1: ଯେତେବେଳେ ମୋତେ 15 ବର୍ଷ ହେଲା ସେତେବେଳୁ ମୁଁ ମୋ କଳା ପ୍ରତି ମୁଁ ମାନେ ଆକର୍ଷଣ। ଆଉ ଗାଁର ମା ଝିଅ ମାନେ ଯେତେବେଳେ ଗାଉଥିବେ ତାଙ୍କ ପାଖରେ ବସିକିରି ସେ ଗୀତ ମୁଁ ଶୁଣେ, ବେଳେ ବେଳେ ତାଙ୍କ ସହିତ ବି ମୁଁ ମିଶିକି ଗାଏ। ସେମିତି ଯୋଉ ପର୍ବରେ ସେମାନେ ବସିକି ଗୀତ ଗାଉଥିବେ, ପିଲାମାନେ ବଜା ବଜାଉଥିବେ, ବଜା ବଜେଇକି ନାଚିବେ, ନାଚିଲା ପରେ ଥକିଯିବେ, ଥକିଲା ପରେ ପୁଣି ଆଉ ଗୀତ ଗାଇବେ ଝିଅମାନେ। ସେମିତି ମାନେ ବହୁତ ସେତେବେଳେ ପୁରା ଏଞ୍ଜୟ କରୁଥିଲେ, ଝିଅ ପୁଅ ମିଶିକି ସବୁ ଗାଉଥିଲେ। ଏବେ ଆଉ ସେ ଗୁଡାକ ଏତେ ନାହିଁ।
0: ଆପଣଙ୍କର ଗାଁରେ ଝିଅ ପୁଅ ମିଶିକି ଗାଉଥିଲେ, ସେଇଥିରୁ ପଦେ ମନେ ଅଛି ଆମକୁ ଶୁଣେଇ ପାରିବେ?
1: ହଁ, ସେତେବେଳେ ବି ଏମିତି ଆମ ନିଜ ବାସାରେ ତ ଅଦା ବେଶୀ ନାହିଁ। ଆମର ଯୋଉ ବାନ୍ଦାପନ ପର୍ବ, ବାନ୍ଦାପନ ପର୍ବ ମାନେ ଆମର ଅଗଷ୍ଟ ମାସରେ ଆମର ପର୍ବ ହୁଏ ନୂଆଖାଇ। ଆମର ଯୋଉ ଜଙ୍ଗଲର ଶାଗ ଯା କଣ୍ଡା ଯା ଆମେ କୁଳିକି ଆଣିକିରି ଖାଉ, ସେ ପର୍ବ ହୁଏ। ଆଉ ସେତେବେଳେ ଆମର ବନ୍ତାଳୁ ପତ୍ର, ସାରୁ ପତ୍ର ଏଗୁଡାକୁ ଖାଇବେ, ସେତେବେଳେ ଆମର ସେ ଗୀତ କୁହା ହୁଏ,
0: ଗାଆନ୍ତି ସେ ଗୀତ। ତ କଣ କେମିତି ଗାଆନ୍ତି ସେ ଗୀତ କଣ ଟିକେ ଆମକୁ ଶୁଣେଇବେ?
1: ହଁ, ସେଟା ଦେଶରେ ଗାଇ ହବ, ଆମ ଭାଷାରେ ତ ଏତେ
0: ସେଇ ଭାଷାରେ ହିଁ ଗାଆନ୍ତୁ।
1: ଆମର ସେ ଗୀତ ହଉଛି ଧାଡ଼ି।

0: సరసు మలేంగా, మదర కుండా మొలాలో సరసు మలేంగా, మర్దేవుల్ కుండా కియా, మర్దేవుల్ కుండా కియా, రాజకీయ శపథ గలాలో సరసు మలేంగా, దేశ శపథ గలాలో సరసు మలేంగా. ଏମିତି ଆମର ଗୀତ ଗୋଟେ ଗୋଟେ ଜିନିଷ ଆମେ ପୁରା ଲମ୍ବେଇକି ସେଟା ଗାଇଥାଉ,
1: ପ୍ରତି ଜିନିଷକୁ ନେଇକି, ପ୍ରତି ଖାଦ୍ୟକୁ ନେଇକିରି, ଶରୀରକୁ ନେଇକିରି ଗାଆନ୍ତି. ଏଇ ଗୀତଟା ଆରମ୍ଭ କରିଲେ ବଂଶୀବାଦନ କେବେଠାରୁ ଶିଖିଲେ?
0: ବଂଶୀବାଦନ ତ ଯେତେବେଳେ ମୁଁ ପଞ୍ଚମ ଚତୁର୍ଥ ପଢୁଥିଲି ସେତେବେଳେ ଠୁ ମୋର ବଂଶୀବାଦନଟା ମୁଁ ଶିଖୁଥିଲି. ମୁଁ ଯେତେବେଳେ ପାଠ ସରେଇକି ଆମର ଶନିବାର ଗୋଟେ ରବିବାର ଗୋଟେ ଆମର ଛୁଟି ରହୁଥିଲା, ସେତେବେଳେ ମୁଁ ବଂଶୀ ଧରିକିରି ଗାଈ ଛରେଇବାକୁ ଯାଏ. ଗାଈ ଛରେଇବାକୁ ଗଲେ ସେ ଗାଈ ଛରା ପାଖରେ ସେ ବଂଶୀ ବଜାଉଥିଲେ.
1: କେମିତି ବଂଶୀ ବଜାନ୍ତି, କାହାଠାରୁ ଶିଖିଥିଲେ?
0: ହଁ, ସେଟା ମହୁରିଆ ମାନେ ଯୋଉ ମହୁରୀ ପୁକୁଥିଲେ ସେମାନେ ବଜାଉଥିଲେ ମହୁରୀ, ତାଙ୍କଠୁ କିଛି କିଛି ଏମିତି ଶିଖି ଶିଖିକିରି ଏ ଗୀତ ପାଇଁ ଏମିତି ବଜେଇ ହବ, ଏ ଗୀତ

0: ପ୍ରାୟ ଏମିତି ବୋଧେ ହେବ ସେଠୁ ବଂଶୀ ବାଦନ ସେମିତି ଶିଖିବାକୁ ପଡିଲା ଆଉ।
1: ମାନେ ବିଭିନ୍ନ ଗୀତର ସ୍ୱରରେ ବଂଶୀବାଦନ ବି ଭିନ୍ନ ଭିନ୍ନ ଆସୁଛି।
0: ହଁ ଭିନ୍ନ ଭିନ୍ନ ଅଛି।
1: ତ ଆମକୁ ସେଇ ବଂଶୀବାଦନରୁ କିଛି ଶୁଣାଇବାକୁ ଦେବେ?
0: ହଁ
1: ମହୁରିଆ ମାନଙ୍କ ଠାରୁ ଶିଖିଲେ ବୋଲି କହିଲେ ଏଇ ମହୁରିଆ ଉପରେ ଟିକେ କୁହନ୍ତୁ।
0: ହଁ ମହୁରିଆ ମାନେ ଯେତେବେଳେ ତାଙ୍କର ମହୁରୀ ଦୋଳ ଟାମକ ଆଉ ଟିଡ଼ିବିରି ଏ ଚାରିଟା ଜିନିଷ ସେମାନେ ବଜେଇକିରି ସେମାନେ ମହୁରୀ ବଜେଇଥାନ୍ତି। ଆଉ ଗାଁର ଆମର ତ ପରମ୍ପରା ହଉଛି ଆମର ଡେମ୍ସା, ଆମର ଯୋଉ ଡେମ୍ସା ସେଠି ନାଚିଥାନ୍ତି ଝିଅମାନେ, ମହୁରିଆ ପୁଙ୍କି ଦିଏ ସେ ଝିଅମାନେ ସେ ନାଚିଥାନ୍ତି। ଆମେ ତାହିଁରୁ ବି ଶିଖୁଥିଲୁ ଆଗରେ ଯେ ଆମର ପୂଜା ବିଧି ହଉଥିଲା, ଆମର ଗୋଟେ ଝିଅର ତାର ଜ୍ୱର ହେଇଗଲା, ତାକୁ ବହୁତ ମାନେ ଠାକୁର ଜ୍ୱର ହଉଥିଲା ସେମିତି ବୋଲିକି ତାକୁ ଗୋଟେ ବାଟ ବିବା ବୋଲିକିରି ଦିଅନ୍ତି। ବାଟ ବିବା, ବାଟ ବିବା ମାନେ ଗୋଟେ ପୂଜା, ପୁରା ଉପାସରେ ସେ ଘର ଲୋକ ରହନ୍ତି, ସେ ଝିଅକୁ ସେଠି ଉପାସରେ ରଖନ୍ତି। ଛୋଟ ମାନେ ପାଖାପାଖି ତାର 7-8 ବର୍ଷ ଭିତରେ ସେ ପୂଜାଟା ଦେଇ ଦିଅନ୍ତି ବାଟ ବିବା ହେଲେ, ସେ ଝିଅକୁ ଯଦି 7-8 ବର୍ଷ ହେଇଯିବ ସେ ବାଟ ବିବା କରନ୍ତି। ବାଟ ବିବା କଲେ ପୁରା ଉପାସରେ ସବୁ ନୀତି କାର୍ଯ୍ୟ ଆମର ଯେତିକି ଆମର ପରମ୍ପରାରେ ଯାହା ଅଛି ସବୁ ଜିନିଷ ଆଣିବେ, ତାପରେ କୁକୁଡ଼ା ଛେଳି ଏମିତି, ତାପରେ ଫଳ ମୂଳ ଯାହା ଅଛି ସବୁ ଜିନିଷ ନେଇକି ଯିବେ ଗୋଟେ ଘରେ, ସନ୍ଧ୍ୟାବେଳେ ନାଚିବେ, ସକାଳେ ପୁଣି ସେ ବାହାରକୁ ଟିକେ ବାହାରକୁ ଆମର ଗୋଟେ ଏମିତି ମାନେ ଗାଁ ପାଖକୁ ଗୋଟେ ବାହାର ଜାଗାରେ ସେମାନେ ବାଟ ବିବା କରନ୍ତି। ସେ ଜାଗାରେ ସବୁ ଜିନିଷ ନଡ଼ିଆ କଦଳୀ ଧୂପ ଦୀପ ନୈବେଦ୍ୟ ଯାହା ସବୁ ନେଇକିରି ଯାଆନ୍ତି। ତାପରେ ଗୋଟେ କଣ୍ଟା ଗଛ ଅଛି, ସେ କଣ୍ଟା ଗଛକୁ ଆଣିକିରି ସେ ପାଖରେ ଗୋଟେ 2 କୁଣ୍ଟ ପୋତିକି ତାକୁ ଡଳି ଧଳି ଆମର ଯେମିତି କରା ହୁଏ ସେ କଣ୍ଟାକୁ ବାନ୍ଧି ସେମିତି ଧଳି କରା ହୁଏ। ତାପରେ ସେଠି ସେ ଆମର ଗୁରୁମାଇ ଯିଏ ଥିବ ସେ ଠାକୁର ତାକୁ ଲାଗିଥିବ, ସେ ସେଠି ନାଚିବ ରାତି ସାରା ନାଚିବ, ସକାଳ 5ଟା ବେଳକୁ ସେ ରାଉ ପୂଜା ବୋଲିକି ସେଠି ଛେଳି ଗୋଟେ ହାଣିବେ, ଛେଳି ଗୋଟେ ଆଣିବେ ସେଠି ସେ ରାଉକୁ ଛେଳି ଦେବେ ହାଣିକି ଦେବେ, ତାପରେ ସେ କୁକୁଡ଼ା କିକିଟି ସବୁକୁ ସେଠି ବଳି ଦିଅନ୍ତି। ତାପରେ ସେ ଖଣ୍ଟା ଉପରେ ମା ଝିଅ 2 ଜଣ ବସନ୍ତି, ବସିଲା ପରେ ଯିଏ ଗୁରୁମାଇ କରୁଛି ନାଚୁଥିଲା ସେ ଗୁରୁମାଇଟା ସେ 2 ଜଣଙ୍କର ଆଣ୍ଠୁରେ ଗୋଡ ମାଡିକିରି ସେ ଉପରେ ଧରିକି ସେ ନାଚିବ। ହେଲେ ଯୋଉ ସତ୍ୟ ଅଛି ସେ ସତ୍ୟ ଥିଲେ ସେ ଖଣ୍ଟା ତା ଇଏରେ ପୋଡ଼ିବନି, ସେ ଖଣ୍ଟା ଉପରେ ବସିଥିବ ଯେ ମା ଝିଅ ମାନେ ସେଟା ପୋଡ଼ିବେ ପୁଡ଼ି ହବନି ତା ପିଠା, ତାର ସତ୍ୟତା ଥିବ। ତାପରେ ସେଠି ତାପରେ ଖଣ୍ଡା ଗୋଟେ ଥିବ, ସେ ଖଣ୍ଡାରେ ବସିବେ ସେଠି ବସେଇକି ତା ଉପରେ ଛଡିକିରି ସେ ଗୁରୁମାଇ ନାଚେ। ହେଲେ ବାଟିବାର ସେତେବେଳେ ହଉଥିଲା, ସେତେବେଳେ ମହୁରିଆ ବି ନଥିଲା, ଖାଲି ବଇଁଶୀ ବଜେଇକିରି ବଜା ବଜାଉଥିଲେ, ଆମର ଡାପୁ ଟିଡ଼ିବିଡ଼ି ବଇଁଶୀ ଏମିତି ନେଇକିରି ସେଠି ବଜେଇକିରି ସେ ଆମର ଯେ ଗୁରୁମାଇ ସେ ନାଚୁଥିଲା। ପରେ ପରେ ସେ ମହୁରିଆ ବି ହେଲା, ଆଉ ସେତେବେଳେ ଲୋକମାନେ ବି ମାନୁଥିଲେ, ଏବେ ତ ସେଟା ସେ ଯୁଗ ତ ଗଲାଣି ଆଉ ସେ ଯେତେବେଳେ ବି ବାହା ବିବାହ ଆମର ସେତେ ହୁଏ ନାହିଁ, ଖାଲି ବର୍ଷରେ ଏବେ କମିଗଲାଣି ସେଟା।
1: ଖାଲି ସେଇ ସମୟରେ ବଇଁଶୀ ବଜାନ୍ତି ନା ଅନ୍ୟ କୋଉଠିକି ବି ଏମିତି ବଇଁଶୀ ବଜେଇବାକୁ ଯାଆନ୍ତି?
0: ହଁ ଏ ବାଟ ବିବାହରେ ବି ବଜେଇଛି, ଆମର ଯୋଉ ଏବେ ପର୍ବ ଅଛି ଚୈତ୍ର ପର୍ବ ସେତେବେଳେ ମହୁରିଆ ଯୋଉ ଗାଁରେ ଯଦି ନଥିବ ସେ ଗାଁର ଲୋକ ଯିଏ ବଇଁଶୀ ବଜେଇ ପାରୁଥିବେ ସେ ବଇଁଶୀ ବଜେଇବ, ସେଠି ଢୋଲ ଟିଡ଼ିବିଡ଼ି ଟାମକ ବଇଁଶୀ ବଜେଇକିରି ସେଠି ଝିଅମାନଙ୍କୁ ନଚେଇବେ। ସେ ପର୍ବରେ ତ ପୁରା ଯେ ଆମର ତ 15 ମାସେ ହେଇଯାଉଛି
1: ସେତେବେଳେ ନାଚନ୍ତି।
0: ହଁ ଏବେ ବି ନାଚୁଛନ୍ତି।
1: କଣ ନାଚନ୍ତି?
0: ଆମର ଡେମ୍ସା,
1: ଡେମ୍ସା ତ ବିଭିନ୍ନ ପ୍ରକାରର ଅଛି,
0: ଗଦ୍ରା ଡେମ୍ସା ଅଛି, ସେଟା 2 ଫାଲାନି ଅଛି, ତାପରେ କୁନ୍ଦା ଅଛି, ଗଡ଼ରେ ଟାନି ଅଛି, ଗଡ଼ିରେ ଟାନି ଅଛି, ତାପରେ ବାଗ ଡେମ୍ସା ଅଛି, ଏମିତି ଅନ୍ୟାନ୍ୟ ଡେମ୍ସା।

0: ସେଠି ବଇଁଶୀ ରେ ବଜାଇ ଦିଅନ୍ତି।
1: ପାଲାନୀ ଢେମସା କହିଲେ ସେଇଟା କଣ?
0: ପାଲାନୀ ଢେମସା ହେଲେ ସେମାନେ ଏମିତି ଧାଇଁ ଧାଇଁ କରି ନାଚିବେ, ସେଟା ଖାଲି ରନିଂରେ ଥିବେ ସେଟା। ଆଉ କୁନ୍ଦା ଡେମସା ହେଲେ ପଛକୁ ଆଗକୁ କରିକି ସେମାନେ କୁନ୍ଦା କରନ୍ତି। ଆଉ
1: ଗୋଟେକୁ ଧରିକିରି ଆଗକୁ ପଛକୁ ଝାଙ୍କି ଝାଙ୍କି ନାଚିବାଟା ହଉଛି, ଝୁଙ୍କି ଝୁଙ୍କି ନାଚିବାଟା ହଉଛି କୁନ୍ଦା ଡେମସା।
0: କୁନ୍ଦା ଡେମସା
1: ତାପରେ ମାନେ କରିକି ଯୋଉ ଧାଇଁ ଧାଇଁ ନାଚନ୍ତି,
0: ସେଟା ହଉଛି ପାଲାନି ଆଉ।
1: ଆଚ୍ଛା, ଗଦବା ଢେମସା ଆଉ ଆମର ଅନ୍ୟ ଯୋଉ ଆଦିବାସୀ ସଂସ୍କୃତି ଅନ୍ୟ ସବୁ ଜାତିର ଯୋଉ ଢେମସା ଗୁଡିକ ଅଛି, ତା ଭିତରେ କଣ ଫରକ ଅଛି କି? ଗଦବା ଢେମସାର ମାନେ ସାଂସ୍କୃତିକ ମୁଖ୍ୟତା କଣ ଅଛି?
0: ହଁ, ଆମର ହଉଛି ଗଦବା ମାନଙ୍କର ଯାହା ମୁଖ୍ୟ ହଉଛି ଢେମସା। ଢେମସାରେ ଆମର ନାଚୁଥିଲେ ନାଚୁଥିଲେ, ଏବେ ପରେ ପରେ ଯାହା ବାକି ଲୋକ ନାଚୁଛନ୍ତି ଅନ୍ୟ ଜାତିର ଲୋକ। ଡେମସା ମାନେ ଆମ କୋରାପୁଟଟା ଗୋଟେ ଏମିତି ଇଏ ହେଇଗଲା, ଡେମସା ପପୁଲାର ହେଇଗଲା।
1: କୋରାପୁଟରେ ତ ବିଭିନ୍ନ ଜାତିର ଗଦବା ଠାରୁ ଆରମ୍ଭ କରି କୋୟା, କନ୍ଧ, ପରଜା ସବୁ ବିଭିନ୍ନ ଜାତିର ଆଦିବାସୀ ବସବାସ କରୁଛନ୍ତି, ତ ଗଦବା ଢେମସା ଆଉ ଅନ୍ୟମାନଙ୍କ ଢେମସା ଭିତରେ କିଛି ଫରକ ଅଛି କି?
0: ହଁ, ଫରକ ରହୁଛି, କାହିଁକି ଆମର ହଉଛି ପରମ୍ପରାର ଫାଷ୍ଟ ହଉଛି ଆମର ଡେମସା। ଆମର ଡେମସାକୁ ନେଇକିରି ତାଙ୍କର ଅଲଗା ଅଛି, ଅଲଗା ସେମାନେ ନାଚିବେ, କନ୍ଧମାନେ ବି ଅଲଗା ନାଚୁଥିବେ। ଆଉ ଇଏ ଯୋଉ ଆମର ଅଲାର ଗଦବା ଅଛନ୍ତି, ବୁଝିଲ କି ନାହିଁ, ସେମାନେ ବି ଅଲଗା ନାଚୁଥିବେ, ସେମାନେ ରିଞ୍ଜ

0: ନାଚ ଆଉ ପଦ୍ମା ଢେମସା ଭିତରେ କଣ ଫରକ ଅଛି?
1: ହଁ, ରିଞ୍ଜୁଡି ସେଟା କାଲି ଢୁଡ଼ୁଙ୍ଗା ବଜେଇକିରି ସେ ଗୀତ ଗାଇଲେ ସେମାନେ ନାଚିବେ। ଆମର ହଉଛି କାଲି ମହୁରୀ ବାଜିଲେ କି ବଇଁଶି ବାଜିଲେ ଆମର ନାଚନ୍ତି।
0: ମହୁରୀ ବଇଁଶି ତିଡି ବିଡି ଏସବୁ ବାଜିଲେ
1: ଗୁଡାକ ସବୁ ବାଜିଲେ ବାଜନ୍ତି। ଆଉ ଯୋଉ ଏବେ କହିଲି ଯୋଉ ରିଞ୍ଜୋଡ଼ିଟା, ଏମାନେ ତ କାଲି ଡୁଡୁଙ୍ଗା, ଯୋଉ ଡୁଡୁଙ୍ଗାଟା ଗିଟାର ଭଳିଆ ଡୁଡୁଙ୍ଗାଟା ବଜେଇକିରି ସେମାନେ ନାଚନ୍ତି ଗୀତ ଗାଇକି।

0: ଏଇ ଢେମସା ନାଚିଲା ବେଳେ କଣ ଗୀତ ଗାଆନ୍ତି?
1: ଆମର ତ ଏମିତି ଢେମସା ନାଚିଲା ପରେ ବି ଗୀତ ଅଛି, ଆଉ ଯୋଉ ଗୋଡ଼ରେ ଟାଣି ଯେତେବେଳେ ହୁଏ ସେତେବେଳେ ଗୋଟେ ଗୀତ ଅଛି, ଜୁଡ଼ୁଂ ପୋଲ ଅଟି ତଲୁ, ଜୁଡ଼ୁଂ ପୋଲ ଅଟି ତଲୁ, ସୁରଙ୍ଗେଲି ସୁରଙ୍ଗେ ଡାଲୁ, ସତୈ କି ବାନାମାଲ ତରି ଡାଣ୍ଡେ କେଲୁ, କୁମ୍ଡା ପୋଲୁ।

0: ବାଉଁଶି ରାଜା ବୀର ବାଉଁଶି, ଏମିତି ଗୀତ ଗାଇକିରି ନାଚନ୍ତି।
1: ଏ ଗୀତର ଅର୍ଥ କଣ?
0: ଏ ଗୀତର ଅର୍ଥ ହଉଛି ଆମେ ଯେତେବେଳେ ଆମର ଯୋଉ ଏବେ ବାନ୍ଦାପନ ପର୍ବ କହିଲି କି ନାହିଁ, ଆମର ସେ ପର୍ବରେ ଝିଅ ମାନେ ପୁଅ ମାନେ ମିଶିକି

0: ଗୋଟେ ଜାଗାରେ ଖେଳନ୍ତି, ସେଠି କୁକୁଡ଼ା ଖେଳ ଖେଳନ୍ତି, ତାପରେ ଦଉଡି ଡିଆଁ ଖେଳନ୍ତି, ତାପରେ ଛିନ୍ଦି କ୍ରୀଡ଼ା ଖେଳନ୍ତି, ଏମିତି ଅନ୍ୟାନ୍ୟ ଜିନିଷ ଯାହା ଆମର ଅଛି ସେଗୁଡ଼ାକ ଖେଳନ୍ତି। ସେତେବେଳେ ଏ ଗୀତ ଝିଅମାନେ ବସିକିରି ଗୋଟେ ଜାଗାରେ ବସିକିରି ଏ ଗୀତ ଗାଆନ୍ତି। ମାନେ ସେ ପର୍ବ ହେବା ପୂର୍ବରୁ ସପ୍ତାହଟି ଆଗରୁ ଝିଅମାନେ ଗୀତ ଗାଇ ଯାଇକିରି ଯିବେ। ଆଉ ଯେତେବେଳେ ଚୈତ୍ର ପର୍ବ ଆମର ଯୋଉ ନାଚ ହୁଏ, ସେଠି ଆମର ଡୋଲ ଭଇଁଷି ଏମିତି ବାଜିବ, ସେତେବେଳେ ପିଲାମାନେ ଯଦି ବଜେଇ ପାରିବେ ନାହିଁ, ଟିକେ ହାଲିଆ ହେଇଯିବେ, ହେଲେ ସେଠି ଆଉ ଗୋଟେ ଗୀତ ଅଛି ଝିଅମାନେ ଗାଇବେ।
1: କଣ ସେ ଗୀତ?
0: ସେ ଗୀତ ହଉଛି ଆମ ଭାଷାର ଗୀତଟା,
1: କୁହନ୍ତୁ।
0: ଗଡ଼େ ଗଡ଼େ ଗଡ଼େ ଗଡ଼େ ଜାଲୁ ପୁଟେ ୟୁରା ମୁଏ ମୁଏ ମୁଏ ମୁଏ ଜାଲୁ ପୁଟେ ୟୁରା ଜୟପୁର ଜାଲିଆ ଜାଲି ସବ ଫିଙ୍ଗିନି ନନ୍ଦପୁର ନଦିଆ ନଦୀ ସବ ଫିଙ୍ଗିନି ମୁଏ ମେସୁ ଡୁଗୁନା ଡଲ୍ଡିଂ ଡର ବେତୁୟା ଗାଡ଼ରେ କେସୁ ଡୁଗୁନା ବାସଙ୍ଗ ବାଡ ବେତୁୟା ଏମିତି ଗୀତ ଗାଇକିରି ସେଠି ନାଚନ୍ତି।
1: ଏ ଗୀତର ଅର୍ଥ କିଛି ବୁଝା ପଡ଼ିଲାନି।
0: ଏ ଗୀତ ହଉଛି ଯେତେବେଳେ ପିଲାମାନେ ସେଠି ବଜା ବଜେଇବେ, ବଜା ବଜେଇକି ନାଚିବେ, ନାଚି ଯାଇକିରି ଥକି ଯିବେ, ଥକି ଗଲା ପରେ ପିଲାମାନେ ଟିକେ ବାଜା ବନ୍ଦ କରିବେ, ସେତେବେଳକୁ ପିଲାମାନଙ୍କୁ ତମର ମୁହଁରେ ଯଦି ନିଶ ଥାନ୍ତା ତମେ ତମେ ଆମକୁ ବଜା ବଜେଇ ଦେଇଥାନ୍ତ। ମାନେ ଝିଅମାନେ ତାଙ୍କୁ ଇଏ କରିକି ଏ ଗୀତ କୁହନ୍ତି।
1: ଏହାର ଉତ୍ତରରେ ପୁଅମାନେ କଣ କହନ୍ତି?
0: ପୁଅମାନଙ୍କର ତ ସେମିତି ନାହିଁ, ଖାଲି ଝିଅମାନେ ଗାଆନ୍ତି, ପୁଅମାନେ ଆଉ ରାଗି ଯାଇକି ସେମାନେ ପୁରା ବାଜା ବଜେଇବାକୁ ଆରମ୍ଭ କରନ୍ତି।
1: ଏଠି ପୁଅ ଝିଅଙ୍କ ଭିତରେ ଯେତେବେଳେ ଗୀତ ଆଦାନ ପ୍ରଦାନ କରାଯାଏ, ଝିଅମାନେ ଗୀତରେ ଗୀତରେ କଥା କହନ୍ତି ଆଉ ନୃତ୍ୟରେ ପରିବେଷଣ କରନ୍ତି, ପୁଅମାନେ କିନ୍ତୁ ତାଙ୍କର ବାଦ୍ୟରେ ହିଁ ତାଙ୍କର ମନୋଭାବ ପ୍ରକାଶ କରନ୍ତି।
0: ହଁ କରନ୍ତି। ତାପରେ ଆମର ଯୋଉ ଚୈତ୍ର ପର୍ବ ଗୀତ ତ ଅଛି, ସେ ଗୀତ ତ ମୁଁ ବି ଏତେ ଜାଣିନି। ମାନେ ଏବେ ଜଣେ ପ୍ରଶ୍ନ କଲା ଯେ ଗୋଟେ ଗୀତରେ ପ୍ରଶ୍ନ କଲା, ସେ ଗୀତ ମାଧ୍ୟମରେ ତାକୁ ସେ ପ୍ରଶ୍ନର ଉତ୍ତର ଦେଇପାରେ, ସେମିତି ଗୀତ ବି ଅଛି ଆମର ଚୈତ୍ର ପର୍ବ ଗୀତ ବୋଲିକି।
1: ଆପଣ ଗୀତ ଗାଇବା ପାଇଁ ଗାଁ ବାହାରକୁ କେତେବେଳେ ଯାଆନ୍ତି ଫଙ୍କସନରେ?
0: ହଁ ମୁଁ ତ ବହୁତ ବାହାରେ ଆଗରୁ ବି ଯାଉଥିଲି, ଯେତେବେଳେ କୋଲକାତା ଗଲି ସେଠି ଗୀତ ଗାଇଥିଲି, ଭୁବନେଶ୍ୱର ଯାଇକି ଗୀତ ଗାଇଥିଲି।
1: କଲିକତା କେବେ ଯାଇଥିଲେ?
0: ମୁଁ କଲିକତା ସେତେବେଳକୁ ମୋତେ 16 ବର୍ଷ ନା 17 ବର୍ଷ ହେଇଥିଲା, ମୁଁ କଲିକତା ଡ୍ୟାନ୍ସା ଗ୍ରୁପ ନେଇକି ଯାଇଥିଲି।
1: ସେଠି ଆପଣ କଣ ଗୀତ ଗାଇଥିଲେ ମନେ ଅଛି?
0: ସେଠି ଏ ଗୀତ ଏ ପର୍ବ ଗୀତ ଯେତେବେଳେ ଆମ ଦାଡିକେ ଦାଡି ଜନାର ବୋଲି ଯୋଉ ଗୀତ ଫାଷ୍ଟରେ ଗାଇଦେଲି, ହଁ ସେ ଗୀତଟା ଗାଇଥିଲି। ତାପରେ ଯୋଉ ଆମର
1: ଡ୍ୟାନ୍ସ ବି ସେଇଥିରେ କରିଥିଲେ,
0: ସେଇଥିରେ କରା ହେଇଥିଲା। ତାପରେ ଆମେ ଯେତେବେଳେ ଜଣେ ଝିଅକୁ ଆମେ ଯଦି ବାହାଘର ପାଇଁ ସେ କନ୍ୟାଘରଠୁ ଯଦି ବରଘରକୁ ଆମେ ଆଣୁଛୁ, ଯେତେବେଳେ ବିଦାୟ କହୁଛନ୍ତି, ସେତେବେଳେ ସେ ବିଦାୟର ଗୀତ ଅଛି, ସେ ବିଦାୟର ଗୀତ ସେତେବେଳେ ମୁଁ ଗାଇଥିଲି। ଝିଅ ପକ୍ଷରୁ ସେଟା ଗାଇବେ ଆଉ ପୁଅ ପକ୍ଷରୁ ବି ଗାଇବେ।
1: କଣ ସେ ଗୀତ? ସେଠୁ ଟିକେ ଶୁଣିବା ଝିଅ ବିଦାୟ ସମୟର ଗୀତ।
0: ଝିଅକୁ ଯେତେବେଳେ ବିଦାୟ କରିଦେବେ, ଏବେ ଆମର ହଉଛି ଗାଡି ଘୋଡା ଓ ଅନ୍ୟାନ୍ୟ ଜିନିଷ, ସେତେବେଳେ ଚାଲି ଚାଲିକି ଯାଉଥିଲେ ପାଦରେ, ଆଉ ସେତେବେଳକୁ ଝିଅକୁ ବିଦାୟ କଲା ପରେ ପୁଅମାନେ କହିବେ ଯେ ତମେ ଜଲ୍ଦି ଜଲ୍ଦି ଛାଲ, ସେଇଟାକୁ ନେଇକିରି ଏ ଗୀତ କହନ୍ତି। ସେ ଗୀତ ହଉଛି
2: କଲେ କଲେ ଡେଙ୍ଗୁଛୁ,
0: ବର ମାନେ ଗାଇବେ, ତାପରେ ଝିଅ ମାନେ ଗାଇବେ,
2: କେତେ କୁର ଇଲ ନେବେ କରି ବାଡ଼ି କୁଅର ବର, କେତେ କୁର ଶୁଣିଲ ନାଇଁ କାଦ ବାଡ଼ି କୁଅର ବର,
0: ଏମିତି ମାନେ ପୁରା କମ୍ପିଟିସନରେ ଚାଲେ।
1: ଆଉ ଆପଣ କହୁଥିଲେ ଭୁବନେଶ୍ୱର ଯାଇଥିଲେ, ଭୁବନେଶ୍ୱରରେ କୋଉଠି?

0: କି କଣ?
1: ଆମର ପ୍ରୋଗ୍ରାମ ହଉଛି ଭୁବନେଶ୍ୱରରେ ଆମର January 26 ଯୋଉ ଆଦିବାସୀ ମେଳା ହୁଏ, ଆମର ଆଦିବାସୀ ମେଳା ହୁଏ, ସେ ଆଦିବାସୀ ମେଳାରେ ଆମର ଘର ତିଆରି ହୁଏ, ତାହିଁରେ ଘର ତିଆରି ହୁଏ, ଆମର ମାଣ୍ଡିଆ ବିକ୍ରି ହୁଏ, ଆମର ମାଣ୍ଡିଆରେ ଯୋଉ ପକୁଡ଼ି ପିଟା ରୁଟି ଅଣ୍ଡା ମାଣ୍ଡୁ ଏମିତି ଜିନିଷ ତିଆରି କରିକି ଆମେ ସେଠି ବିକ୍ରି କରିଥାଉ 9 ଦିନ ଯାଏ।
0: ପରିବାର ସହିତ ସମସ୍ତେ ଯାଇଥାନ୍ତେ ନା କିଛି?
1: ଏବେ ତ ସେମିତି କିଛି ନାହିଁ, ଏବେ ଆମର ସରକାର ନେଇକି ଯାଉଛି, ITJ ତରଫରୁ ଆମେ ଯାଉଥିଲୁ।

0: ଦିନ ଯାଏ।
1: ହେଲେ ଆପଣ ପରିବାର ସହିତ ସମସ୍ତେ ଯାଇଥାନ୍ତେ ନା କିଛି
0: ଏବେ ତ ସେମିତି କିଛି ନାହିଁ, ଏବେ ଆମର ସରକାର ନେଇକି ଯାଉଛି, ଆଇଟିଜି ତରଫରୁ ଆମେ ଯାଉଥିଲୁ, ଆଇଟିଜି ନେଇକି ଆମକୁ ଯାଉଥିଲା, ଆମେ ଆମ ଘର ବନଉଥିଲୁ, ଆମ ଘରରେ କଣ କଣ ଜିନିଷ ଅଛି ସେ ଜିନିଷ ସବୁ ସେଠି ରଖା ହଉଥିଲା, ସେଠି ଚରା ଶିଖିକି ଦେଖୁଥିଲା ସେ ଘରରେ କଣ କଣ ଅଛି, କିନ୍ତୁ ଏମିତି ସବୁ ଏବେ ବି ଚାଲିଛି ସେଟା।
1: ଏବେ ବି ଯାଇଛନ୍ତି?
0: ହଁ, ପ୍ରତ୍ୟେକ ବର୍ଷ ଚାଲିଛି, ସେ ଆମର ଚିଫ ମିନିଷ୍ଟର ଆସିବ, ସେଠି ଅନ୍ୟାନ୍ୟ ନେତା ମନ୍ତ୍ରୀମାନେ ଆସିବେ, ସେଠିକି ଆମର ମେଳା ଯୋଉଠି ହୁଏ, ଆମର 9 ଦିନ ଯାଏ ସେଠି ଆମର ନାଚ ଗୀତ ସବୁ ଚାଲିଥାଏ।
1: ସେଠି କଣ ନାଚ ଗୀତ କରିଲେ?
0: ଆମର ସେଠି ଖାଲି ଏମିତି 2-3ଟା ଗୀତ, ଆଉ ତାପରେ ଆମର ଡେମ୍ସା, ଆଉ ଅନ୍ୟ ଜାତିର ଯୋଉମାନେ ଆସିଛନ୍ତି, ବଣ୍ଡା, ଡିଡୟ, ମୁଣ୍ଡା, ସହରା, ପିପାରେଙ୍ଗା, ଯାହାର ଗ୍ରୁପ ନେଇକିରି ସେମାନେ ଯିବେ, ତାଙ୍କର ଗୋଟେ ଗୋଟେ ଘର ବନ୍ଧା ସେଠି କରିବେ, ସେ ପଡିଆରେ କରିବେ, ପୁଣି ସେଠି ତାଙ୍କର ଜିନିଷ ପତ୍ର ଆଦିବାସୀ ମାନଙ୍କର ମାନେ
1: ସମସ୍ତଙ୍କର, ଆପଣ ନିଜ ନିଜର ସଂସ୍କୃତି, ନିଜ ନିଜର ଆସବାବପତ୍ର
0: ସବୁ, ଆଉ
1: ସବୁକିଛି ସେଇଠି ରଖ।
0: ମୁଁ ଆଉ ଗୋଟେ ବର୍ଷ ସେଠିକି ନେଇଥିଲି ମୋର ପୋଷାକ ବୁଣିବାକୁ, ଆମର ଆମର ପ୍ରାଧାନ୍ୟ ବସ୍ତ୍ର ହଉଛି କେରେଣ୍ଟା। ହଁ, କେରେଣ୍ଟା କେମିତି ବୁଣା ହୁଏ ସେଠି ଆମର ଦେଖେଇବାକୁ ମୁଁ ସେଠି ଆଦିବାସୀ ମେଳାରେ ମୁଁ ନେଇକି ଯାଇଥିଲି।
1: କେମିତି ବୁଣା ଯାଏ ସେ କେରେଣ୍ଟା? ବୁଣିବା ବେଳେ କୋଉ ସୂତା ବ୍ୟବହାର କରାଯାଏ?
0: କେରେଣ୍ଟ ଗଛ ବୋଲିକିରି ଅଛି, ସେ ଗଛର ସୂତାକୁ ଆମେ ସେ ବକଳକୁ ଆଣିକିରି ତାକୁ ପୁରା ଚେଚିକିରି ତାକୁ ଆମେ ସୂତା ବାହାର କରିଥାଉ।
1: ଆପଣଙ୍କ ପରିବାରରେ କିଏ କିଏ ରହୁଛନ୍ତି?
0: ମୁଁ ତ ଏବେ ମୋ ସ୍ତ୍ରୀକୁ ମୁଁ ଟିକେ ଟିକେ ତାକୁ ଶିଖେଇଛି, ସେ ବି ଟିକେ ଟିକେ ଶିଖିଲାଣି, ଆଉ ମୋର ବଡ ଝିଅ ସେ ବି ଶିଖିଥାନ୍ତା, ସେ ବାହା ହେଇଗଲାଣି, ମଝିଆ ଝିଅ ଅଛି ଘେଗା, ଆଉ ଏବେ ଛୋଟ ପୁଅ, ଆଉ ବାପୁ ଛୋଟ ମାନେ କଣ +2 ଏବେ ସରିଛି ତାର।
1: ଆପଣଙ୍କ ପୁଅ ଝିଅ ବି ସେସବୁ ଶିଖିଛନ୍ତି?
0: ହଁ, ଆମର ଏମାନଙ୍କୁ ଶିଖେଇବାକୁ ପଡୁଛି, ମାନେ ଆମର ଭାଷା ବି ତ ଏତେ ଜାଣୁନାହାନ୍ତି, ଆମର ଭାଷା ବି ଲୋପ ହେଇଗଲାଣି।
1: ସାର୍, କଳାକାର ଜୀବନ କଥା କଥା ହଉଥିଲେ, ଆପଣ ଏବେ ବି ଗୀତ ଗାଉଛନ୍ତି ତ ଗୀତ ଶୁଣୁଥିଲୁ, ବହୁତ ସୁନ୍ଦର କଣ୍ଠ, ବଂଶୀ ବି ବାଦନ କରନ୍ତି?
0: ହଁ, ବଂଶୀ ବାଦନ ବି,
1: ନାଚ?
0: ହଁ ନାଚ, ମୁଁ ତ ଏଠି ଗାଁରେ ଫାଷ୍ଟ ଯେତେବେଳେ ଡେମ୍ସା ହୁଏ ସେତେବେଳେ ଆଗରେ ମୁଁ ଡେମ୍ସା କରେ, ମୁଁ ଆଗରେ ଡେମ୍ସା କଲା ପରେ ପଛରେ ମୋ ପଛରେ ସବୁ ଲାଗି ଯାଆନ୍ତି, ସେଟା ହଉଛି ଯୋଉ ଆମର ବାଟ କାଢ଼ାନି, ବାଟ କାଢ଼ାନି, ଆମ ମୁଁ ପ୍ରତ୍ୟେକ ନାଚରେ ମୁଁ ଫାଷ୍ଟରେ ଡେମ୍ସା କରିକି ବାଟ କାଢ଼ାଉଥିଲି।
1: ଆପଣଙ୍କ ପରିବାରରେ ସମସ୍ତେ ଜଣେ ଜଣେ କଳାକାର, ତ ଏଇ କଳାକୁ ନିଶା ଆଉ ପେଶା କରିବା ଭିତରେ ଆପଣଙ୍କୁ ଅସୁବିଧା କୋଉଠି ହୁଏ କି ନା ସୁବିଧା ହେଇଛି, କଣ ଫିଲ୍ କରନ୍ତି?
0: ନାଇଁ, ଯୋଉ ଯେତିକି ମୁଁ ଭାବୁଛି ମୁଁ ଯେ କଳା କରିକି ମୁଁ ଏ କଳା ପ୍ରଦର୍ଶନ କରି ମୁଁ ବାହାରେ ଯେତିକି ଦେଶ ବିଦେଶ ବୁଲି ବୁଲିକି ମୁଁ ଦେଖିଛି, ମୋ ହାତ ପଇସାରେ ଗୋଟେ 5 ପଇସା ମୁଁ କୋଉଠି ଖର୍ଚ୍ଚ କରିନି, କାଲି ଗଭର୍ଣ୍ଣମେଣ୍ଟ ମୋତେ ନେଇକି ଯାଉଛି, ନେଇକି ଆସୁଛି।
1: ହଁ, ଗୁଣ ଚିହ୍ନେ ଗୁଣିଆ, ଗୁଣ ଥିବ କଳାର, ଯୋଉ ଆପଣଙ୍କ ପାଖରେ ଯୋଉ ଶକ୍ତିଟି ଅଛି ତାର ବିକାଶରେ ଆପଣ ନିଶ୍ଚିତ ଭାବରେ ସବୁଠି ପରିଚିତ ହେବେ, ସମସ୍ତେ ଆପଣଙ୍କ ପ୍ରଶଂସା କରୁଥିବେ, ତ ବାହାର ଜଗତରେ ଯେତେବେଳେ ଆପଣ ପ୍ରଶଂସା ପାଆନ୍ତି ସେତେବେଳେ କେମିତି ଲାଗେ?
0: ହଁ, ବହୁତ ଖୁସି ଲାଗେ, ଆହୁରି ପୁରା ଉତ୍ସାହ ଲାଗେ, ସେତେବେଳକୁ ମୁଁ ଆଉ ଟିକେ କଳା ପ୍ରଦର୍ଶନ କରିକି ସମସ୍ତ ମୋ ଓଡ଼ିଶାବାସୀ ଦେଖନ୍ତୁ କି ବାହାର ଲୋକ ଦେଖନ୍ତୁ, ମୁଁ ସେଗୁଡାକ ସବୁବେଳେ ମୁଁ ଚାହେଁ ଯେ ବାହାର ଲୋକ କେମିତି ଏ କଳାଟା ଦେଖିକି ସେମାନେ ବି ଖୁସି ହେବେ, ଆଉ ସେମାନେ ଖୁସି ହେଲେ ମୁଁ ବି ଖୁସି, ତେଣୁ କରି ମୁଁ ଏ କଳା ପ୍ରତି ସବୁବେଳେ ମୁଁ ଟିକେ ଧ୍ୟାନରେ ଥାଏ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଏମିତି ଏଇ ଆପଣଙ୍କ ଗଦମା ସଂସ୍କୃତିର ବିକାଶରେ ଲାଗନ୍ତୁ, ଆଶା କରୁଛୁ ଆପଣଙ୍କର ସ୍ୱପ୍ନ ନିଶ୍ଚିତ ଆହୁରି ସାକାର ହବ।
0: ହଁ,
1: ଆମକୁ ସମୟ ଦେଲେ, ଆପଣଙ୍କ କଥା ଆମ ଆଗରେ ବାଣ୍ଟିଲେ, ସେଥିପାଇଁ ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ରହୁଛୁ, ନମସ୍କାର।
0: ନମସ୍କାର।

ରାମଶିଷାଙ୍କ ପରି ଅନେକ କଳାକାର ଏମିତି ବଣରେ ଫୁଟି, ବଣରେ ବିତରି, ବଣରେ ହିଁ ଝରିଯାଆନ୍ତି। ସେମାନଙ୍କୁ ଯଦି ସହଯୋଗର ହାତ ବଢ଼ାଇବା ତ ସେମାନେ ନିଶ୍ଚୟ ଆମ ଏ ଅଞ୍ଚଳର ଗୌରବ ବଢ଼ାଇବେ। ତ ଆସନ୍ତୁ ଶ୍ରୋତାବନ୍ଧୁ, ଏହି କଳାକାରଙ୍କ ପ୍ରତି ସହୃଦୟର ହାତ ବଢ଼ାଇବା ଆଉ ଏହି ବନମୂଲକକୁ ଉଦ୍ଭାସିତ କରିବା, ଏହି କାମନା ସହ ଆଜିର ବନମଲ୍ଲିକାର କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ନମସ୍କାର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରାୱାନ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ନନ୍ଦିନୀ ଶ୍ରୀକର, ଗୀତ ରଚନା ପଞ୍ଚି ଜଲୁମ୍ଭି, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ନଲାନୀ।

ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ କାଣିଛି ହସ୍ତତନ୍ତରେ 10% + 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ

0: ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଇଲ? ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
5: ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ୱାଦା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୈଳାସ ଖେର ଏବଂ ସୁନିଧି ଚୌହାନ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ୱାଦା ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ। ଶ୍ରୋତାଙ୍କୁ ଏଇଠି କହି ରଖୁଛୁ, ଆଜି ରାତି 8:10ରେ ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଏଥିରେ ଶୁଣିବେ ସାକ୍ଷାତକାର, ବର୍ଷା ଋତୁରେ ଖାଦ୍ୟ ସ୍ୱଚ୍ଛତା ଏବଂ ନିରାପଦ ଖାଦ୍ୟ ଅଭ୍ୟାସ। ପରେ ଶୁଣିବେ ଟିପ୍ସ, ଖୋଲା ସ୍ଥାନରେ ଆବର୍ଜନା ପକାଇବାର କୁପ୍ରଭାବ। ରାତି 9:30ରେ ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆଜିର ଏହି ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ ଗୋଟିଏ ଘଣ୍ଟା ବିତେଇବାର ଆଶାରେ ମୁଁ ଆପଣମାନଙ୍କ ରେଡିଓ ସାଥୀ ଲୀନାନନ୍ଦ, ନମସ୍କାର।

ଶ୍ରୋତାବନ୍ଧୁ, ଆପଣମାନେ ଆଇନା ତ ନିଶ୍ଚୟ ଦେଖୁଥିବେ। ଆଇନାକୁ କିଏ ଭଲ ନ ପାଏ କହିଲେ? ଇଏ ଏମିତି ଏକ ଜିନିଷ ଯେଉଁଠି ନିଜ ଚେହେରା ପ୍ରତିଫଳିତ ହୋଇଥାଏ। ଭଲ ଦିଶିଲେ ତାକୁ ଆମେ ଅତି ଆଦରରେ ସାଇତି ରଖିଥାଉ। ଯଦି ଭଲ ନ ଦିଶିଲା ଆମ ମୁହଁ, ରାଗରେ ଗରଗର ହେଇ ଫିଙ୍ଗି ଦେଇଥାଉ। ନା କ'ଣ କହୁଛନ୍ତି? ଅସଲ କଥା ହେଲା ଏଥିରେ ଆଇନାର କିଛି ଯାଏ ଆସେ ନାହିଁ। ଆଇନା କେବେ ମୁହଁ ଖୋଲେନି କି କାହାରି କିଛି ବି ପ୍ରଶ୍ନର ଜବାବ ଦିଏନି, ସବୁବେଳେ ନୀରବ ରହିବାକୁ ହିଁ ଭଲ ପାଇଥାଏ। ପ୍ରତ୍ୟେକ ମଣିଷ ନିଜ ସୁନ୍ଦରତାକୁ ନେଇ ଭିତରେ ଭିତରେ ଗର୍ବ କରନ୍ତି, ଅଥଚ ଆବିଳତା ଓ ଆସକ୍ତିଠାରୁ ବହୁ ଦୂରରେ ଥିବା ଆଇନା କେବେ ହେଲେ ଦେଖେନି କିଏ ସୁନ୍ଦର ଆଉ କିଏ ଅସୁନ୍ଦର। ଇଏ କେବଳ ଅବିକଳ ଚେହେରାକୁ ହିଁ ପ୍ରତିଫଳିତ କରିଥାଏ ଆପଣଙ୍କ ଆଗରେ। ଯାହା ସତ ତାକୁ ସାମ୍ନାକୁ ଆଣିଥାଏ। ଏଥିରେ ଦୁଃଖ କରିବା ବା ରାଗିବାର କୌଣସି ଯଥାର୍ଥତା ନଥାଏ ବନ୍ଧୁ, ବରଂ ଈଶ୍ୱରଙ୍କ ସୃଷ୍ଟିକୁ ସମ୍ମାନ ଜଣାଇ ବାସ୍ତବତାକୁ ଆପଣେଇ ନେବା ହିଁ ମୋ ମତରେ ଶ୍ରେୟସ୍କର। ନା କ'ଣ କହୁଛନ୍ତି?

ବନ୍ଧୁ, କାଚର ଆଇନା ନୁହେଁ, ବରଂ ମନର ଆଇନାରେ ଆସନ୍ତୁ ନା ନିଜକୁ ଭଲ କରି ଥରେ ନିରେଖି ଦେଖିବା, ସ୍ୱଚ୍ଛ ନିର୍ମଳ ହୃଦୟର ଆଇନାରେ ନିଜର ଆତ୍ମସମୀକ୍ଷା କରିବା। ଦେହର ରଙ୍ଗ କଳା ହେଉ ବା ଗୋରା, ସୁନ୍ଦର ହେଉ ବା ଅସୁନ୍ଦର, କର୍ତ୍ତବ୍ୟ ସୁନ୍ଦର ହେବା ନିହାତି ଦରକାର। କର୍ମରେ ଶୃଙ୍ଖଳା ଓ ଶାଳୀନତା ରହିବା ଆବଶ୍ୟକ। ସମାଜ ପ୍ରତି ସ୍ନେହ, ଶ୍ରଦ୍ଧା, ନିଷ୍ଠା, ଆନ୍ତରିକତା, ଦାୟିତ୍ୱବୋଧ ଓ ଦାୟବଦ୍ଧତା ରହିବା ମଧ୍ୟ ନିହାତି ଜରୁରୀ। ତାହେଲେ ଦେଖିବେ, ଆଇନା ନୁହେଁ, ପାରିପାର୍ଶ୍ୱିକ ପରିବେଶ ଓ ଚେତନାର ଚୌପଦୀ ଭିତରେ ଘୁରି ବୁଲିଥିବା ପ୍ରତିଟି ଭାବନା ଆମମାନଙ୍କୁ ପ୍ରଦାନ କରିବ ଗୋଟିଏ ସୁନ୍ଦରତାର ପ୍ରକୃତ ପ୍ରମାଣପତ୍ର।

ହଁ ଶ୍ରୋତାବନ୍ଧୁ, କାହାରି କଥାରେ କେବେ ଭାସିଯିବା କଥା ନୁହଁ, ଅନ୍ୟର ଇସାରାରେ କାହାକୁ ସମାଲୋଚନା ବି କରିବା କଥା ନୁହଁ। ନିଜ ବୁଦ୍ଧି ଓ ବିବେକର ଆଇନାରେ ପ୍ରଥମେ ଆମେ ନିଜକୁ ହିଁ ନିଜେ ଭଲ କରି ପରଖିବା ଆବଶ୍ୟକ। କାହା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା, କାହାର ଚରିତ୍ର ସଂହାର କରିବା, କାହାକୁ ସମାଜ ଆଖିରେ ନକାରାତ୍ମକ ଆଖ୍ୟା ଦେବା ଆମ କାମ ନୁହେଁ। ବରଂ ଭଗବାନ ଦେଇଥିବା ଏ ଯେଉଁ ସୁନ୍ଦର ସୁନ୍ଦର ଆଖିର ଆଇନାରେ ସତ୍ୟର ଅନୁସନ୍ଧାନ କରି ନିଜକୁ ନିଜେ ସଜାଡ଼ି ନେବା ଦରକାର। ନିଜ ନିଜର ତ୍ରୁଟି ସୁଧାରି ନେଲେ ପୁରା ଦୁନିଆ ଯେ ସୁଧୁରିଯିବ ଏଥିରେ ଦ୍ୱିମତ ନାହିଁ। ନିଜ ଅତୀତକୁ ଭୁଲି ବର୍ତ୍ତମାନର ଆଇନା ଆଗରେ ଆସନ୍ତୁ ନା, ଠିଆ ହୋଇ ନିଜକୁ ଆକଳନ କରିନେବା।

ଇତିହାସର ସ୍ମରଣୀୟ ପୃଷ୍ଠାଗୁଡ଼ିକୁ ଅନେକ ସମୟରେ ଆମେ ଲେଉଟାଇଥାଉ, ଅତୀତର ସ୍ମୃତିକୁ ଖୋଜିଥାଉ ପୁସ୍ତକ ରୂପକ ଆଇନାରେ। ଆଇନା ଭଳି ପୁସ୍ତକ ବି କିଛି ପାତର ଅନ୍ତର ବା ବାଛବିଚାର କରେ ନାହିଁ। ଯାହା ଘଟିଯାଇଛି ସେସବୁକୁ କେବଳ ଆମ ଆଗରେ ଅବିକଳ ରଖିଥାଏ। ଭଲ ମନ୍ଦ, ସ୍ମୃତି ଓ ବିସ୍ମୃତିର ବ୍ୟବଚ୍ଛେଦ କିଭଳି କରିବା ତାହା ଛାଡ଼ିଦିଏ ଆମରି ଉପରେ। ହଁ ବନ୍ଧୁ, ସ୍ମୃତିର ଆଇନାରେ ସବୁବେଳେ ନିଜକୁ ହଜାଇ ନ ଦେଇ ଆସନ୍ତୁ ନା, ବର୍ତ୍ତମାନ ପରିପ୍ରେକ୍ଷୀରେ ଜୀବନର ପ୍ରତିଟି ପୃଷ୍ଠାକୁ ତନ୍ନତନ୍ନ କରି ପଢ଼ିନେବା, ଖୋଜିବାକୁ ଚେଷ୍ଟା କରିବା ଜୀବନର ପ୍ରକୃତ ରଙ୍ଗ ଓ ମାଦକତା ରହିଛି କେଉଁଠି।

ଆଧୁନିକତାର ଆଇନା ଅନେକ ସମୟରେ ଆମକୁ ବାଟବଣା କରିଥାଏ। ଅନ୍ୟର ରୂପଲାବଣ୍ୟ ଦେଖି ଆମେ ବି ମାତିଯାଉ ନିଜ ନିଜର ଚେହେରା ସଜେଇବାରେ, ଅଥଚ ଭୁଲିଯାଉ ଯେ ରକ୍ତମାଂସରେ ଗଢ଼ାଏ ଶରୀର ଇନ୍ଦ୍ରଧନୁର ସାତରଙ୍ଗ ଭଳି ଯେତେ ସୁନ୍ଦର ଦିଶିଲେ ବି କ୍ଷଣସ୍ଥାୟୀ। ଯେମିତି ଯେଉଁଭଳି ଢଙ୍ଗରେ ଭଗବାନ ଆମକୁ ଗଢ଼ିଛନ୍ତି ସେତିକିରେ ସନ୍ତୁଷ୍ଟ ହେବା ଦରକାର। ସକାଳର କୁହୁଡ଼ି ଭଳି ନିମିଷକ ଭିତରେ ଏ ସୁନ୍ଦର ଚେହେରା ବି ଉଭେଇଯାଏ, କିନ୍ତୁ କଳଙ୍କହୀନ ସତ୍ଗୁଣ ସମ୍ପନ୍ନ ଚରିତ୍ରଟିଏ ସବୁବେଳେ ଜାଜୁଲ୍ୟମାନ ହୁଏ ଆଧ୍ୟାତ୍ମିକତାର ଆକାଶରେ, ଈଶ୍ୱରୀୟ ସୃଷ୍ଟିର ଅଲୌକିକ ଆଇନାରେ।

ଯାତ୍ରା ଦେଲାଣି। ସ୍ମୃତିର ଏସବୁ ଭିନ୍ନ ଭିନ୍ନ ଆଇନାକୁ ଗଣ୍ଠିଲି କରି ଜଣେ ବଞ୍ଜାରା ଭଳି ମୋତେ ବି ଆଗକୁ ବଢ଼ିବାକୁ ହେବ। କିନ୍ତୁ ଆପଣମାନେ ନିଜ ନିଜର ସ୍ମୃତିର ପାନ୍ଥଶାଳା ଭିତରେ ରହି ଏ ସୁନ୍ଦର ଗୀତ ଶୁଣୁଥାନ୍ତୁ, କ'ଣ ପାଇଛନ୍ତି ଆଉ କ'ଣ ହରାଇଛନ୍ତି ତାର ସମୀକ୍ଷା କରୁଥାନ୍ତୁ। ହେଲେ ଏଇ ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ଲୀନାନନ୍ଦକୁ। ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ହେଡ୍ ଷ୍ଟୋରି 2। ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି କେକେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲ, ଏଚ୍ଆଇଭି ଟେଷ୍ଟ ହେଇଛି?
3: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
4: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
5: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
4: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
4: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
6: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
9: ସୂଚନା ବିରତି ପରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ପରବର୍ତ୍ତୀ କଥାଚିତ୍ର ଆଶିକି 2 କଥାଚିତ୍ରରୁ ଆମେ ନେଇଛୁ ଏ ଗୀତଟି। କଣ୍ଠଦାନ କରିଛନ୍ତି ଅଙ୍କିତ ତିୱାରୀ, ସନ୍ଦୀପ ନାଥଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଙ୍କିତ ତିୱାରୀ। କଥାଚିତ୍ର ଆଶିକି 2।

ପରବର୍ତ୍ତୀ ଶିଳ୍ପୀ ଆଦିତ୍ୟ ନାରାୟଣ ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଚିରନ୍ତନ ଭଟ୍ଟ କଥାଚିତ୍ର ସପିତ।

ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଜୁଲାଇ ମାସ 8 ତାରିଖ ବୁଧବାର ଦିନ 1:20 ଘର ଓଖରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓଖରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁଲାଇ ମାସର 7 ତାରିଖ ମଙ୍ଗଳବାର ଅର୍ଥାତ୍ ଆଜି ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ନମ୍ବରଟି ଆଉଥରେ କହି ରଖୁଛୁ 06854230690। ସମୟ ଆଜି ଅପରାହ୍ନ 3:30 ପର୍ଯ୍ୟନ୍ତ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଅକିରା କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ। ମନୋଜ ମୁନ୍ତାସିରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିଶାଲ ଏବଂ ଶେଖର। କଥାଚିତ୍ର ଅକିରା

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କିଷାନବାଣୀ ପ୍ରଚାର କରିବ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଜାଣିବେ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ, କହିବେ ନିରୁପମା ଶାହା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ହରି ଚାନୀ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଭଜନ। ପ୍ରଥମେ ମୀରାବାଈଙ୍କ ରଚନାରୁ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର।

0: ମନେ କରନ୍ତୁ, ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମେ ପ୍ରିୟଙ୍କା ଅରୋଡ଼ା।

ଶୁଣିଲେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 467 kHz ଏବଂ FM 103.6 MHz ଯୋଗେ।

0: ମୋବାଇଲ ଫୋନର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଲଙ୍କା ଚାଷ ସମ୍ପର୍କରେ। ଲଙ୍କା ଚାଷ ଏକ ବହୁତ ଲାଭଦାୟକ ଚାଷ, କାରଣ ବଜାରରେ ଏହାର ଚାହିଦା ବର୍ଷସାରା ରହିଥାଏ। ଉପଯୁକ୍ତ ପଦ୍ଧତିରେ ଚାଷ କଲେ ଏଥିରୁ ଭଲ ଅମଳ ମିଳିବା ସହିତ ଅଧିକ ଲାଭ ମଧ୍ୟ ମିଳିପାରିଥାଏ। ଲଙ୍କା ଚାଷ ପାଇଁ ଗରମ ଏବଂ ଆର୍ଦ୍ର ଜଳବାୟୁ ସବୁଠାରୁ ଭଲ ହୋଇଥାଏ। ଅଧିକ ଶୀତ ବା କାକର ଏହି ଚାଷ ପାଇଁ କ୍ଷତିକାରକ ହୋଇଥାଏ। ଲଙ୍କା ଚାଷ ପାଇଁ ନିଗିଡ଼ା ଦୋରସା ବା ବାଲିଆ ଦୋରସା ମାଟି, ଯେଉଁଥିରେ ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିବ, ତାହା ଉତ୍କୃଷ୍ଟ ହୋଇଥାଏ। ମାଟିର ଅମ୍ଳତା 6.0-7.0 pH ମଧ୍ୟରେ ରହିବା ଉଚିତ। ଲଙ୍କା ଚାଷ ବର୍ଷକୁ ତିନି ଥର କରାଯାଇପାରେ। ବର୍ଷାଦିନେ ମେ ଜୁନ୍ ମାସରେ ତଳି ପକାଯାଏ, ଠିକ୍ ସେମିତି ଶୀତଦିନେ ସେପ୍ଟେମ୍ବର ଅକ୍ଟୋବର ମାସରେ ତଳି ପକାଯାଏ ଏବଂ ଖରାଦିନେ ଜାନୁଆରୀ ଫେବୃଆରୀ ମାସରେ ତଳି ପକାଯାଇଥାଏ। ଅଧିକ ଅମଳ ପାଇଁ କିଛି ଉନ୍ନତ କିସମର ବିହନକୁ ଆମେ ବ୍ୟବହାର କରିପାରିବା। କିଛି ଉନ୍ନତ କିସମର ବିହନ ଭିତରେ ରହିଛି ପୁଷା ଜ୍ୱାଳା, ପାନ୍ଥ C1, ଭାଗ୍ୟଲକ୍ଷ୍ମୀ, ଉତ୍କଳ ଆଭା, ଉତ୍କଳ ରଶ୍ମି। ଠିକ୍ ସେମିତି ହାଇବ୍ରିଡ୍ କିସମ ମଧ୍ୟରେ ରହିଛି ଅଗ୍ନି, ତେଜସ୍ୱିନୀ। ଲଙ୍କା ଚାଷ ପାଇଁ ପ୍ରଥମେ ଗୋବର ଖତ ଓ ମାଟି ମିଶାଇ ଉଚ୍ଚା ପଟି ତିଆରି କରିବା। ସେଥିରେ ବିହନ ବୁଣି ହାଲୁକା ପାଣି ଦେବା। ତଳିକୁ 4-5 ସପ୍ତାହ ବା 30-35 ଦିନ ହୋଇଗଲେ ତାହା ମୂଳ ଜମିରେ ରୋପଣ ପାଇଁ ପ୍ରସ୍ତୁତ ହୋଇଯାଏ। ଧାଡ଼ିକୁ ଧାଡ଼ି 50-60 cm ଏବଂ ଗଛକୁ ଗଛ 45 cm ବ୍ୟବଧାନ ରଖି ତଳିକୁ ରୋପଣ କରିବା। ଖତ ଓ ସାର ଭାବରେ ଜମି ପ୍ରସ୍ତୁତ କଲାବେଳେ ଏକର ପ୍ରତି 8-10 ଟନ୍ ସଢା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ମିଶାଇଦେବା। ଏହା ସହିତ ମାଟି ପରୀକ୍ଷା କରି ରାସାୟନିକ ସାର ଯବକ୍ଷାରଜାନ, ଫସ୍ଫରସ୍ ଓ ପଟାସ୍ ମାତ୍ରା ଅନୁଯାୟୀ ପ୍ରୟୋଗ କରିବା। ଯବକ୍ଷାରଜାନ ସାରକୁ 2-3 ଥର ଭାଗ କରି ଗଛମୂଳରେ ଦେଲେ ଅଧିକ ଅମଳ ମିଳିପାରିବ। ଏହା ସହିତ ଜଳସେଚନର ମଧ୍ୟ ଆବଶ୍ୟକତା ରହିଛି। ଲଙ୍କା ଚାଷରେ ମାଟିର ଓଦାଭାବ ଦେଖି ପାଣି ଦେବା ଆବଶ୍ୟକ। ବର୍ଷାଦିନେ ପାଣି ଜମିବାକୁ ଦେବା ନାହିଁ। ଖରାଦିନେ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ଗଛ ଲଗାଇବାର 20-25 ଦିନ ପରେ ହାଲୁକା କୋଡ଼ା ଖସା କରି ଘାସକୁ ସଫା କରିଦେବା ଏବଂ ଗଛମୂଳରେ ମାଟି ଚଢ଼ାଇଦେବା। ଲଙ୍କା ଗଛକୁ ରୋଗ ଓ ପୋକଦାୟରୁ ରକ୍ଷା ନ କଲେ ଅମଳ ବହୁତ କମିଯାଇଥାଏ। ଏଥିପାଇଁ ସଠିକ୍ ସମୟରେ ଏହାର ନିରାକରଣ କରିବା ନିହାତି ଆବଶ୍ୟକ। ଲଙ୍କା ଗଛରେ ଦେଖାଯାଉଥିବା ରୋଗ ଓ ପୋକମାନଙ୍କ ମଧ୍ୟରେ ରହିଛି କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକ। ଏହି ପୋକଗୁଡ଼ିକ ଲଙ୍କା ଭିତରକୁ ପଶି ଗୁଣ୍ଡ ଖାଇଯାଆନ୍ତି, ଯାହାଦ୍ୱାରା ଲଙ୍କା ନଷ୍ଟ ହୋଇଯାଏ ଏବଂ ଶୁଖି ଝଡ଼ିପଡ଼େ। ଏହାର ପ୍ରତିକାର ପାଇଁ ଆକ୍ରାନ୍ତ ଫଳ ଓ କାଣ୍ଡକୁ ବାଛି ନଷ୍ଟ କରିଦେବା ଆବଶ୍ୟକ। ଏକର ପ୍ରତି 4-5 ଫେରମନ୍ ଫାନ୍ଦ ମଧ୍ୟ ଲଗାଇପାରିବା। ଠିକ୍ ସେମିତି ରହିଛି ପତ୍ରମୋଡ଼ା ରୋଗ। ଏହା ଏକ ଭୂତାଣୁ ଜନିତ ରୋଗ। ଗଛର ପତ୍ରଗୁଡ଼ିକ ଛୋଟ ହୋଇ କୁଞ୍ଚୁକୁଞ୍ଚିଆ ହୋଇଯାଏ ଏବଂ ଗଛର ବୃଦ୍ଧି ଅଟକିଯାଏ। ଏହି ରୋଗ ଧଳା ମାଛି ଦ୍ୱାରା ଜଣେ ଗଛରୁ ଅନ୍ୟ ଗଛକୁ ବ୍ୟାପିଥାଏ। ଏହାର ପ୍ରତିକାର ପାଇଁ ରୋଗାକ୍ରାନ୍ତ ଗଛକୁ ଉପାଡ଼ି ଦୂରରେ ପୋଡ଼ିଦେବା। ଧଳା ମାଛିକୁ ରୋକିବା ପାଇଁ ଥାୟୋମେକ୍ଥାସାମ 4 gramକୁ 10 L ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ରୋଗ ହେଉଛି ତଳିପଚା ରୋଗ। ଏହି ରୋଗ ତଳିଘର ବା ନର୍ସରୀରେ ଅଧିକ ଦେଖାଯାଏ। ଏହି ରୋଗ ହେଲେ ଗଛର ମୂଳ ସଢ଼ିଯାଏ ଏବଂ ଛୋଟ ଗଛଗୁଡ଼ିକ ମାଟିରେ ଶୋଇପଡ଼ନ୍ତି। ଏହାର ପ୍ରତିକାର ପାଇଁ ତଳିଘରେ ଯେପରି ପାଣି ଜମି ନ ରହେ ସେଥିପାଇଁ ବ୍ୟବସ୍ଥା କରିବା। ମାଟିକୁ ମେଟାଲାକ୍ସିଲ ଏବଂ ମାନକୋଜେବ 2 g/L ପାଣିରେ ମିଶାଇ ଭିଜେଇବା। ତଳି ରୋପଣର ପ୍ରାୟ 60-70 ଦିନ ପରେ ଲଙ୍କା ତୋଳିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ସପ୍ତାହରେ ଥରେ ବା 2 ଥର ଲଙ୍କା ତୋଳାଯାଇପାରିବ। ଭଲ ଭାବରେ ଚାଷ କଲେ ଏକର ପ୍ରତି ପ୍ରାୟ 30-40 quintal କଞ୍ଚା ଲଙ୍କା ଆମେ ଅମଳ କରିପାରିବା।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5ଟାରେ। ଏଥିରେ ଏଲ୍ନିନୋ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ କହିବେ ମୋନାଲିସା ମହାରଣା। ପରେ ପରେ ଶୁଣିବେ ବିଜ୍ଞାନ ବିଚିତ୍ରା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ନିଶାରାଣୀ ସାହୁ।

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର ଭଉଣୀ।
0: ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ଆପଣଙ୍କ ପାଖରେ ମୁଁ ରାଜେଶ୍ୱରୀ
1: ଆଉ ମୁଁ ନିଶା।
0: ପ୍ରକୃତିର କୋଳରେ ମଣିଷର ଜୀବନ ବିକଶିତ ହୋଇଛି। ନୀଳ ଆକାଶ, ସବୁଜ ବନାନୀ, ଶୀତଳ ପବନ, କଳକଳ ନଦୀ, ପକ୍ଷୀଙ୍କ କୋଳାହଳ, ଏସବୁ ତ ଆମ ଜୀବନକୁ ସୁନ୍ଦର କରିଥାଏ।
1: ଆଉ ଏହି ସୁନ୍ଦର ପ୍ରକୃତିକୁ ସୁରକ୍ଷା କରିବାର ଏକ ପବିତ୍ର ଅଭିଯାନ ଚାଲୁ ରହିଛି ଏଇ କିଛି ଦିନ ହେଲା ନା।
0: ଓହୋ, ତା ମାନେ ତମେ ଏଇ ଯୋଉ ବନ ମହୋତ୍ସବ କଥା କହୁଛ ତ?
1: ହଁ ରାଜେଶ୍ୱରୀ, ଏଇ ବନ ମହୋତ୍ସବ କେବଳ ଏକ ସପ୍ତାହର ଉତ୍ସବ ନୁହେଁ, ଏହା ପ୍ରକୃତି ପ୍ରତି ଆମର କୃତଜ୍ଞତା ଆଉ ଦାୟିତ୍ୱର ପ୍ରତୀକ।
0: ଯେଉଁ ଗଛ ଆମକୁ ଫୁଲ, ଫଳ, ଔଷଧ, ଛାଇ ଆଉ ଜୀବନଦାୟୀ ଅମ୍ଳଜାନ ଦିଏ, ସେହି ଗଛକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
1: ଜଙ୍ଗଲ ଅଛି ବୋଲି ନା ବର୍ଷା ଅଛି, ଆଉ ବର୍ଷା ଅଛି ବୋଲି ଚାଷ ଅଛି, ସେହିଭଳି ଚାଷ ଅଛି ବୋଲି ଆମ ଜୀବନ ମଧ୍ୟ ରହିଛି।
0: କିନ୍ତୁ ଦୁଃଖର ବିଷୟ, ଦିନକୁ ଦିନ ଆମେ ଗଛ ସବୁ କାଟିବାରେ ଲାଗି ପଡ଼ିଛୁ, ଯାହା ପାଇଁ କି ଆମର ଜଳବାୟୁରେ ପରିବର୍ତ୍ତନ, ଏହିସବୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି। ବେଳେବେଳେ ଅସହ୍ୟ ଗ୍ରୀଷ୍ମ, ଅନିୟମିତ ବର୍ଷା, ବନ୍ୟା, ମରୁଡ଼ି ଆଉ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖିବାକୁ ମିଳୁଛି।
1: ହଁ, ପ୍ରକୃତି ଆମକୁ ସତର୍କ କରୁଛି ଯେ ଏବେ ସଚେତନ ହେବାର ସମୟ ଆସିଯାଇଛି। ଏହି ବନ ମହୋତ୍ସବ ଆମକୁ ଶିଖାଏ କେବଳ ଗଛ ଲଗାଇଲେ ହେବ ନାହିଁ, ତାର ଯତ୍ନ ମଧ୍ୟ ନେବାକୁ ପଡ଼ିବ।
0: ଜଙ୍ଗଲରେ ତ ଅନେକ ପ୍ରାଣୀ ବସବାସ କରନ୍ତି, ଜଙ୍ଗଲ ନଷ୍ଟ ହେଲେ ସେମାନଙ୍କର ବାସସ୍ଥାନ ନଷ୍ଟ ହୁଏ, ତେଣୁ ବନ ସଂରକ୍ଷଣ ମାନେ କେବଳ ଗଛ ନୁହେଁ, ସମଗ୍ର ଜୀବ ଜଗତକୁ ସୁରକ୍ଷା ମିଳିପାରିବ।
1: ଗୋଟେ ସୁନ୍ଦର କଥା ଅଛି, ଆଜି ଯିଏ ଗଛ ଲଗାଏ ସେ କେବଳ ନିଜ ପାଇଁ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଆଶାର ବୀଜ ବୁଣିଥାଏ।
0: ତେବେ ଶ୍ରୋତା ଭଉଣୀ, ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଆଉ ପ୍ରତିଜ୍ଞା କରିବା ଗଛଟିଏ ଲଗାଇବା ପାଇଁ ଆଉ ତାର ସୁନ୍ଦର ଭାବରେ ଯତ୍ନ ନେବା ପାଇଁ, ଏକ ସବୁଜ ସୁନ୍ଦର ଆଉ ସୁସ୍ଥ ପୃଥିବୀ ଗଢ଼ିବା ପାଇଁ।

0: ରାଜେଶ୍ୱରୀ, ବନ ମହୋତ୍ସବ ଆମକୁ କେବଳ ଗଛ ଲଗାଇବା ନୁହେଁ, ବରଂ ଜଳ ସଂରକ୍ଷଣ, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ପରିବେଶ ପ୍ରତି ସଚେତନ ହେବାର ବାର୍ତ୍ତା ମଧ୍ୟ ଯୋଗାଇଥାଏ।
1: ପ୍ରକୃତି ଆମକୁ ସ୍ୱଚ୍ଛ ବାୟୁ, ଜଳ, ଖାଦ୍ୟ ଆଉ ସୁନ୍ଦର ପରିବେଶ ଦେଇଛି, କିନ୍ତୁ ଆଜିର ଯୁଗରେ ପ୍ଲାଷ୍ଟିକ୍ର ଅତ୍ୟଧିକ ବ୍ୟବହାର ଆମର

0: ନଦୀ ପୋଖରୀ ଜଙ୍ଗଲ ଆଉ ମାଟିକୁ ଦୂଷିତ କରୁଛି। ଏହା କେବଳ ପରିବେଶ ପାଇଁ ନୁହେଁ ମଣିଷ ଆଉ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦଜନକ ଅଟେ।
1: ତେବେ ଏହି ପରିସ୍ଥିତିରେ ଆମ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଅଧିକାଂଶ କାମରେ ଆମର ହିଁ ତ ହାତ ଥାଏ। ଏହି ବଜାରକୁ ଯିବାବେଳେ କପଡ଼ା ବ୍ୟାଗ୍ ବ୍ୟବହାର କରିବା, ପ୍ଲାଷ୍ଟିକ୍ ଜିନିଷର କମ୍ ବ୍ୟବହାର କରିବା, ଏହିସବୁ ତା ସହିତ ପିଲାମାନଙ୍କୁ ମଧ୍ୟ ଆମେ ପରିବେଶ ସୁରକ୍ଷାର ଶିକ୍ଷା ଦେବା, କାହିଁକିନା ଜଣେ ମା ହେଉଛନ୍ତି ଶିଶୁର ପ୍ରଥମ ଶିକ୍ଷକ।
0: ସେ ଯଦି ପିଲାବେଳୁ ନିଜ ପିଲାମାନଙ୍କୁ ପରିବେଶ ପ୍ରତି ସମ୍ମାନ, ପ୍ଲାଷ୍ଟିକ୍ ବର୍ଜନ ଆଉ ପରିଷ୍କାର ପରିବେଶର ମହତ୍ତ୍ୱ ଶିଖାନ୍ତି, ତେବେ ସେମାନେ ଆଗାମୀ ଭବିଷ୍ୟତରେ ସଚେତନ ନାଗରିକଟିଏ ହୋଇ ଗଢ଼ି ଉଠିବେ।
1: ତେବେ ପ୍ଲାଷ୍ଟିକ୍ ମୁକ୍ତ ପରିବେଶରେ ଜଣେ ମହିଳାଙ୍କ ଭୂମିକା କ'ଣ ରହିଛି ସେ ବିଷୟରେ ଆମର ଜଣେ ଭଉଣୀ କ'ଣ ମତ ରଖିଛନ୍ତି ଚାଲନ୍ତୁ ଶୁଣିବା। ଭଉଣୀ ନମସ୍କାର। ଭଉଣୀ, ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ଥ୍ୟାଙ୍କ ୟୁ।
1: ପ୍ରଥମେ ଆପଣ ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ମୋ ନାଁ ରଶ୍ମିତା ମହାରଣା।
1: ଭଉଣୀ ଆପଣ କ'ଣ କରନ୍ତି?
2: ମୁଁ ଏବେ ଏମ୍ଏ କରୁଛି।
1: ପ୍ରଥମେ ଆପଣ କୁହନ୍ତୁ ଯେ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ କହିଲେ ଆପଣ କ'ଣ ବୁଝୁଛନ୍ତି?
2: ଆମେ ହେଉଛୁ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି। ତାପରେ ମନୁଷ୍ୟ ବିକାଶ ପଥରେ ଏତେ ଆଗେଇ ଯାଇଛି ଯେ ଆବର୍ଜନା ସୃଷ୍ଟି କରି ଚାଲିଛି, ଆଉ ଯାହାକୁ ହଜମ କରିବାରେ ମଧ୍ୟ ପ୍ରକୃତି ଅକ୍ଷମ ହେଇଯାଉଛି। ଏକାଧିକ ଜହର ସାଜି ପୃଥିବୀକୁ ଏବଂ ଜୈବ ବିବିଧତାକୁ କ୍ଷତି ପହଞ୍ଚାଉଛନ୍ତି। ଏହିପରି ଏକ ପ୍ରଦୂଷଣ ହେଉଛି ପ୍ଲାଷ୍ଟିକ୍ ପ୍ରଦୂଷଣ। ପ୍ଲାଷ୍ଟିକର ବହୁଳ ଉତ୍ପାଦନ ଆଉ ବ୍ୟବହାର ଆମର ଦୈନନ୍ଦିନ ଜୀବନରେ ବହୁତ କ୍ଷତି ପହଞ୍ଚାଉଛି। ତେଣୁ ଆମେ ପ୍ଲାଷ୍ଟିକକୁ କେମିତି ବ୍ୟବହାର କରିଲେ କେମିତି କ୍ଷତି ହଉଛି ସେଟା କହିପାରିବ ଆଉ।
1: ଘରେ ଆପଣ ପ୍ଲାଷ୍ଟିକ ବ୍ୟବହାର କରନ୍ତି କି?
2: ପ୍ଲାଷ୍ଟିକ ହଁ କରୁଛୁ, କିନ୍ତୁ ଆମେ ମହିଳାମାନେ ଘରକୁ ସୁନ୍ଦର କରିବା ପାଇଁ ଶସ୍ତା ସୁନ୍ଦର ଆଉ ହାଲକା ଆଉ ମଜବୁତ ଜିନିଷରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିଥାଉ। ପିଲାମାନଙ୍କର ଡେଲି ଟିଫିନ ବକ୍ସ ଆଉ ୱାଟର ବଟଲରେ ବି ବ୍ୟବହାର କରୁଛୁ, କିନ୍ତୁ ଆମେ ମାନେ ଷ୍ଟିଲ୍ ବ୍ୟବହାର କରିବା କଥା। ଖାଦ୍ୟ ପଦାର୍ଥ ଆଉ ଜଳ ଠାରୁ ଆରମ୍ଭ କରିକି ଜୀବନ ରକ୍ଷାକାରୀ ଔଷଧ, ଇଞ୍ଜେକ୍ସନ, ସାଲାଇନ୍ ସବୁକିଛି ପ୍ଲାଷ୍ଟିକ ପକେଟରେ ଉପଲବ୍ଧ। ଏଡ଼େ ବ୍ୟବହାର କରି ଫିଙ୍ଗି ଦେବା ଦରକାର। ଏହି ପ୍ଲାଷ୍ଟିକକୁ ବ୍ୟବହାର ଫଳରେ ମନୁଷ୍ୟ ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ଶିକାର ବି ହେଉଛି, ସେଥିପାଇଁ ଆମେ ପ୍ଲାଷ୍ଟିକକୁ ବ୍ୟବହାର କରିବା ନାହିଁ।
1: ପ୍ଲାଷ୍ଟିକ ବ୍ୟବହାର ବିଷୟରେ ଆମେ ପିଲାମାନଙ୍କୁ କେମିତି ସଚେତନ କରିବା ବୋଲି ଆପଣ ଭାବୁଛନ୍ତି?
2: ପିଲାମାନଙ୍କ ପାଇଁ ପ୍ଲାଷ୍ଟିକ ଆଉ ଜରି ଏସବୁ ମାଟିରେ ମିଶିବନି। ଏସବୁ ମାଟି ଉପରେ ପଡି ରହିକି ଆବର୍ଜନା ବୃଦ୍ଧି କରୁଛି ଆଉ ମାଟିକୁ ଦୂଷିତ ମଧ୍ୟ କରୁଛି। ଏଣେ ତେଣେ ଫୋପାଡ଼ା ଯାଇଥିବା ପ୍ଲାଷ୍ଟିକରୁ ଯୋଉ ସବୁ ବିଷାକ୍ତ ଗ୍ୟାସ ବାହାରୁଛି ସେସବୁ ବାୟୁମଣ୍ଡଳକୁ ଦୂଷିତ କରୁଛି, ଆଉ ଏହାକୁ ଆମେ ଏଣେ ତେଣେ ଫୋପାଡ଼ିବା ଦ୍ଵାରା ପଶୁପକ୍ଷୀମାନେ ମଧ୍ୟ ଖାଦ୍ୟ ଆଶାରେ ସେସବୁକୁ ଖାଇକି ମୃତ୍ୟୁ ମୁଖରେ ପଡ଼ନ୍ତି। ଆଉ ସୁନ୍ଦର ପୃଥିବୀ ଏବଂ ଜୀବଜନ୍ତୁମାନଙ୍କୁ ବଞ୍ଚାଇବା ପାଇଁ ଏକମାତ୍ର ଉପାୟ ହେଉଛି ପ୍ଲାଷ୍ଟିକକୁ ବର୍ଜନ କରିବା। ପୃଥିବୀ ପ୍ଲାଷ୍ଟିକ ମୁକ୍ତ ପୃଥିବୀ ପାଇଁ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଉତ୍ପାଦନ ଆଉ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ। ଇକୋ ଫ୍ରେଣ୍ଡଲି ଏବଂ ପୁନର୍ବ୍ୟବହାର ଯୋଗ୍ୟ ଜିନିଷ ବ୍ୟବହାର ବୃଦ୍ଧି କରିବାକୁ ହେବ। ତାପରେ ପ୍ଲାଷ୍ଟିକ ଦ୍ରବ୍ୟର ରିସାଇକଲ କରି ଆମେ ବ୍ୟବହାର କରିପାରିବା, କିନ୍ତୁ ଏସବୁ ଆମକୁ ଦରକାର ନୁହଁ। ଏହି ସଂଗ୍ରାମ କେବଳ ପ୍ଲାଷ୍ଟିକ ବିରୁଦ୍ଧରେ ନୁହେଁ, ବରଂ ପୃଥିବୀର ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ପାଇଁ ଏକ ସଂଗ୍ରାମ। ତେଣୁ ଆମେମାନେ ସବୁଥିରେ ସାମିଲ ହେବା ଦରକାର, ଆଉ କେମିତି ପ୍ଲାଷ୍ଟିକକୁ ବର୍ଜନ କରିବା ସେସବୁ ବିଷୟରେ କହିବା ଦରକାର। ତେଣୁ ସମସ୍ତେ ସାମିଲ ହେଇକି ପ୍ଲାଷ୍ଟିକକୁ ହଟେଇବା ଆଉ ଆମ ଜୀବନକୁ ବଞ୍ଚାଇବା।
1: ପ୍ଲାଷ୍ଟିକ କମେଇବା ପାଇଁ ଆମେ ମହିଳାମାନେ କ'ଣ କରିପାରିବା?
2: ମହିଳାମାନେ ସବୁ ସୁନ୍ଦର ସୁନ୍ଦର ଜିନିଷ ଏସବୁ ତିଆରି କରୁଛନ୍ତି ପ୍ଲାଷ୍ଟିକ ଆଉ ଜରିକୁ ବ୍ୟବହାର କରିକି, କିନ୍ତୁ ସେସବୁ ସେମାନେ ଖରାପ ହେଇଗଲେ, ନଷ୍ଟ ହେଇଗଲେ ସେମାନେ ଆଉ ଥରେ ଫୋପାଡ଼ି ଦେଉଛନ୍ତି ବାହାରେ, କିନ୍ତୁ ସେସବୁକୁ ନ ଫୋପାଡ଼ିକି ତାକୁ ପୋଡ଼ିଦେବା ଦରକାର। ପତିଲେ ବି ସେସବୁକୁ ବାହାରକୁ ପୁଣି ବାହାରିକି ଗାଈ ଗୋରୁ ମାନେ ଖାଇବେ, ସେମାନଙ୍କର ଦେହ ଖରାପ ହବ। ଜରି ଆଉ ପ୍ଲାଷ୍ଟିକ କେବେ ବି ମାଟିରେ ମିଶିବନି।
1: ତ ଏ ଯୋଉ ବର୍ତ୍ତମାନ ମଧ୍ୟ ବଜାରରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକର ଉପକରଣ ସବୁ ସହଜ ସୁଲଭ ଦରରେ ମିଳିଯାଉଛି, ଯୋଉଟା ଆମ ଲୋକମାନଙ୍କୁ ଆକର୍ଷଣ କରୁଛି, ତ ଏସବୁକୁ କମେଇବା ପାଇଁ ଆପଣ କ'ଣ ପରାମର୍ଶ ଦେବେ?
2: ଏସବୁ ବ୍ୟବହାର ଦ୍ଵାରା ଲୋକମାନଙ୍କର ବି ବହୁତ କ୍ଷତି ହଉଛି, ତାପରେ ପଶୁପକ୍ଷୀ ମାନେ ବି ବହୁତ ହଇରାଣ ହଉଛନ୍ତି। ବ୍ୟବହାର କରନ୍ତୁ, କିନ୍ତୁ ବ୍ୟବହାର ପରେ ତାକୁ ପୁନର୍ବ୍ୟବହାର କରିବା ଦରକାର, ଏପଟ ସେପଟେ ନ ଫୋପାଡ଼ିକି ରିସାଇକଲ ଉପାୟରେ।
1: ଆପଣ ତ ଏଇ ଯୋଉ ପ୍ଲାଷ୍ଟିକ ବ୍ୟବହାର କେମିତି କମେଇବା ସେ ବିଷୟରେ

0: କହିଲେ, ବର୍ତ୍ତମାନ ଆମ ଶ୍ରୋତା ଭଉଣୀଙ୍କୁ ପରିବେଶ ସୁରକ୍ଷା ପାଇଁ ଆପଣ ଆମ ସମାଜକୁ କଣ ବାର୍ତ୍ତା ଦେବା ପାଇଁ ଚାହାନ୍ତି?
1: ପ୍ଲାଷ୍ଟିକର ବହୁଳ ଉପାଦାନ ଆଉ ବ୍ୟବହାର ଆମର ନଦୀ ସମୁଦ୍ରକୁ ଏପଟ ସେପଟ ହେଇକି ଅଣନିଶ୍ୱାସୀ କରିଦଉଛି। ସେଥିପାଇଁ ଆମେ ମାନେ ପ୍ଲାଷ୍ଟିକ କୁ ଯେତେ କମ ବ୍ୟବହାର କରିବା ତାହା ଆମ ପରିବେଶ ଆଉ ଜୀବଜଗତ ସମସ୍ତଙ୍କ ପାଇଁ ବହୁତ ଭଲ ରହିବ। ସେଥିପାଇଁ ପ୍ଲାଷ୍ଟିକ କୁ ଯେତେ କମ ବ୍ୟବହାର କରିବା ସମସ୍ତଙ୍କ ପାଇଁ ବହୁତ ଭଲ ଥିବ।
0: ଧନ୍ୟବାଦ ଭଉଣୀ, ଆପଣ ଖୁବ୍ ସୁନ୍ଦର ଭାବରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଜଣେ ମହିଳାଙ୍କର କଣ ଭୂମିକା ରହିଛି ସେ ବିଷୟରେ ଆମ ଶ୍ରୋତା ଭଉଣୀଙ୍କୁ କହିଛନ୍ତି, ଆଉ ଆମ ଆକାଶବାଣୀ କେନ୍ଦ୍ରକୁ ମଧ୍ୟ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଛନ୍ତି। ତ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ନିଶା ସାକ୍ଷାତକାର ତ ଶୁଣିଲେ, ବର୍ତ୍ତମାନ ଆମ କାର୍ଯ୍ୟକ୍ରମକୁ ଆଗକୁ ନେବା, କିନ୍ତୁ ତା ଆଗରୁ ଶୁଣିବା ଏ ସୁନ୍ଦର ଗୀତଟି ଖାସ୍ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ।

0: ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ଜୀବନର ପ୍ରାଥମିକ ପର୍ଯ୍ୟାୟ ହିଁ ସେମାନଙ୍କର ବ୍ୟକ୍ତିତ୍ୱ, ଚରିତ୍ର ଓ ଶିକ୍ଷାର ମୂଳଦୁଆ ଅଟେ। ତେଣୁ ପ୍ରାଥମିକ ସ୍ତରରେ ସେମାନଙ୍କୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରଖି ଆନନ୍ଦଦାୟକ, ସୃଜନଶୀଳ ଆଉ ଜୀବନମୁଖୀ ଶିକ୍ଷା ଦେବା ଆବଶ୍ୟକ।
1: ପ୍ରତ୍ୟେକ ଶିଶୁର ଶିଖିବାର କ୍ଷମତା ଅଲଗା, ତେଣୁ ତୁଳନା ନକରି ପ୍ରତ୍ୟେକ ପିଲାର ଆଗ୍ରହ ଆଉ କ୍ଷମତାକୁ ବୁଝି ସେହି ଅନୁସାରେ ଶିକ୍ଷା ଦେବା ଉଚିତ। ପ୍ରାଥମିକ ସ୍ତରରୁ ପିଲାଙ୍କ ମନରେ ଭଲ ମୂଲ୍ୟବୋଧ, ଆତ୍ମବିଶ୍ୱାସ ଆଉ ଶିଖିବାର ଆଗ୍ରହ ଯଦି ସୃଷ୍ଟି କରିବା, ସେମାନେ ଭବିଷ୍ୟତରେ ଦେଶର ଦାୟିତ୍ୱବାନ ଆଉ ଜଣେ ସଫଳ ନାଗରିକ ହୋଇପାରିବେ।
0: ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ କିଭଳି ହୋଇପାରିବ, ସେଥିପ୍ରତି ସଚେତନ ରହି ସେମାନଙ୍କୁ ମୋବାଇଲ, ଟେଲିଭିଜନ ଠାରୁ ଦୂରେଇ ରଖିବା ଆଉ ସୃଜନଶୀଳ କାର୍ଯ୍ୟରେ ଯୋଗ ଦେବାକୁ ପ୍ରେରଣା ଦେବା ଉଚିତ। ତେବେ ସେମାନଙ୍କୁ ପ୍ରାଥମିକ ସ୍ତରରେ କିଭଳି ଆମେ ଶିକ୍ଷା ଦେବା, ସେ ବିଷୟରେ ଆଉ ଅଧିକ ଆମେ କିଛି ଆଲୋଚନା କରିବାନି। ଚାଲନ୍ତୁ ଶ୍ରୋତା ପୁଣି ଆଉ ଗୋଟେ ସାକ୍ଷାତକାର ଶୁଣି ନେବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୋ ନାଁ ହେଉଛି ପ୍ରିୟଙ୍କା ମହାନ୍ତି, ମୋର ଘର ହେଉଛି

0: ରାଜାବାଜାର ଯତ୍ନରେ ମୁଁ ଗୋଟେ ଗୃହିଣୀ।
1: ମ୍ୟାଡାମ, ଆଜିର ଆମର ବିଷୟବସ୍ତୁ ରହିଛି ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ଆପଣ ତ ଜଣେ ଗୃହିଣୀ, ଆପଣଙ୍କର ପିଲା ଛୁଆ କେତୋଟି?
0: ମୋର ଗୋଟେ ପୁଅ।
1: ଆମେ ତ ଜାଣିଛୁ ଯେ ଆଜିର ଶିଶୁ କାଲିର ନାଗରିକ। ଛୋଟ ଛୁଆ ହେଉଛନ୍ତି କଞ୍ଚା ମାଟି ସଦୃଶ, ସେମାନଙ୍କୁ ଆମେ ଯେମିତି ଆକାର ଦେଇକି ଗଢିବା ସେମିତି ସେମାନେ ଗଢା ହେବେ। ତ
0: ଆଜ୍ଞା,
1: ସୁନାଗରିକଟି ହବା ପାଇଁ ପ୍ରାଥମିକ ସ୍ତରରେ ଆମେ ପିଲାମାନଙ୍କୁ କିପରି ଗଢିବା, କଣ କରିବା ଆବଶ୍ୟକ?
0: ପ୍ରାଥମିକ ସ୍ତରରେ ଯଦି ଆମେ ଗୋଟେ ପିଲାର ଶିକ୍ଷାକୁ ଦେଖାଯିବ, ତ ପ୍ରଥମେ ସେ ତାର ଘରୁ ହିଁ ପ୍ରଥମ ଶିକ୍ଷା ଗ୍ରହଣ କରିଥାଏ। ଯିଏ ହେଲେ ପ୍ରଥମ ଗୁରୁ ତାର ମା, ଆମର ସାଧାରଣତଃ କୁହନ୍ତି ପିଲାର ପ୍ରଥମ ଗୁରୁ ମା, ଦ୍ୱିତୀୟରେ ଗଲେ ସେ ଶିକ୍ଷକ, ତୃତୀୟରେ ଯୋଉ କର୍ମକ୍ଷେତ୍ରକୁ ଯିବ ସେମାନଙ୍କ ସହିତ। କିନ୍ତୁ ପ୍ରଥମ ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ ଯେତେବେଳେ ଶିକ୍ଷା ଦେବା, ସେଟା ଅତି ସହଜ, ଆନନ୍ଦଦାୟକ, ରୁଚିକର ହବା ଦରକାର। ମାନେ ପ୍ରତ୍ୟେକ ଦିନ ସେ ଯୋଉ ସବୁ କାମରେ ଜଡିତ ହେଉଛି ସେଇଟା ଯେମିତି ଉପଯୁକ୍ତ ହବା ଦରକାର, ଯୋଉଟାକି ତା ବୟସ ହିସାବରେ ତା ରୁଚି ଅନୁସାରେ ଶିକ୍ଷାଦାନ କଲେ ତାକୁ ଭଲ ଭାବରେ ଶିଖିପାରିବ। ଆଉ ସେଥିପାଇଁ କି ତାର ମା ପାଖରେ ଯେତେବେଳେ ସେ ଶିକ୍ଷା ଆସେ, ଆଜିକାଲି ମା କର୍ମ ବ୍ୟସ୍ତତା ଭିତରେ କିଏ ମୋବାଇଲ ଦେଇ ଦଉଛି, କିଏ ଟିଭି ଦେଖି ଦଉଛନ୍ତି, ଯୋଉଟା କି ଆଗକୁ ଯାଇକି ସେମାନଙ୍କର ଯେତିକି ମାନେ ଶିଖିବା କଥା ତାଙ୍କର ସୀମିତ ହେଇକି ରହିଯାଉଛି। ସେ ମାନେ ମୋବାଇଲ ଭିତରେ ରହିଯାଉଛନ୍ତି, ଅନ୍ୟ ଦୁନିଆ ବିଷୟରେ ଜାଣୁନାହାନ୍ତି। ଯେତେବେଳେ ଆଗ କାଳରେ କଣ ହଉଥିଲା, ମା ମାନେ ତାଙ୍କୁ ପିଲାଟାକୁ ଗୋଟେ ଖୁଆଇଲା ବେଳେ ସାଧାରଣତଃ କାଉ, ଚଢେଇ, ବଗ ଏଇସବୁ ଦେଖୁଥିଲେ, କିନ୍ତୁ ଆମ ପରିବେଶରେ ବହୁତ କିଛି ଶିକ୍ଷଣୀୟ ଜିନିଷ ଅଛି। କି ଗୋଟେ ଗଛ ହେଲା, ଏଇ ଗଛର ନାଁଟା କଣ, ପିଲାକୁ ଯେତେବେଳେ ଆମେ ପ୍ରଥମେ ଶିଖିବା ସେ ଗଛ ବି ଚିହ୍ନିଲା, ଚଢେଇର ମାନଙ୍କ ନାଁ ଚିହ୍ନିଲା, ଗୋଟେ ରଙ୍ଗର ଜିନିଷ ଦେଇକି ତାକୁ ବି ଯଦି ଆମେ ଶିଖେଇବାକୁ ଚେଷ୍ଟା କରିବା ସେ ବି ସେଇଟା ଚିହ୍ନିଲା। ଆମେ ଯେତେ ସରଳରେ ତା ସହିତ ଯେଉଁଭଳି ଭାବରେ ବ୍ୟବହାର କରିବା, ଏଇଟା ଏଭଳି କରିବା ଉଚିତ ଅନୁଚିତ, ଯୋଉ କାମଟି ସେ କୌଣସି ରଙ୍ଗ କରିବାକୁ ଯଦି ଦେଇ ଦିଆଯିବ, ସେ ରଙ୍ଗ କଲାବେଳେ ଦେଖିବ ଗୋଟେ ଭଲ ପେଣ୍ଟ କରୁଛି, ତାକୁ ଟିକେ ଉତ୍ସାହିତ କରିଦେବା, ବାବା ତମେ ଭଲ କରୁଛ, ସେ କଣ କରିବ ତାର ସମୟ ଅନ୍ୟ ଆଡେ ନ ଦେଇକି ସେ କିଛିଟା ପେଣ୍ଟ ବି କରିବ, ଯେକୌଣସି ଯାହା କାହାକୁ ଖୁସି ଦଉଥିବ। ଆମେ ଗୋଟେ ପିଲାକୁ ଗଢିବାକୁ ହେଲେ ପ୍ରଥମେ ମା କୁ ହିଁ ପିଲାର ଠିକ ଭାବରେ ତଦାରଖ କରିବାର ଅଛି, ଯୋଉଥିପାଇଁ କି ସେ ତାର ପିଲାଟାକୁ ଭଲ ମଣିଷ କରିକି ଗଢିପାରିବ।
1: ସ୍କୁଲକୁ ଯିବା ଆଗରୁ ସେ ତା ମା ପାଖରେ ଅଧିକାଂଶ ସମୟ ସେ ବିତେଇଥାଏ, ତ ମା ଠାରୁ କେମିତି ସେ ଶିକ୍ଷା ଗ୍ରହଣ କରିବ। ତାପରେ ଯଦି ଆମେ ଦେଖିବା ସେ ଯେତେବେଳେ ଧୀରେ ଧୀରେ ସ୍କୁଲକୁ ଯିବା ଆରମ୍ଭ କରିବ, ତ ସେଇଠି କେମିତି ଶିକ୍ଷା ଗ୍ରହଣ କରିବ, ସେ କଣ କରିବା ଦରକାର? ସ୍କୁଲରେ ତ ସେ ପାଠ ପଢିବ, କିନ୍ତୁ ତା ସହିତ ସଂସ୍କାର କେମିତି ସେ ଶିଖିପାରିବ ଘରୁ, ସେ ବିଷୟରେ କିଛି କୁହନ୍ତୁ।
0: ହଁ, କାହିଁକି ନା ପ୍ରାଥମିକ ଶିକ୍ଷାଟା କେବଳ ଶିଶୁ ଜୀବନର ଗୋଟେ ସବୁଠୁ ବଡ ମୂଳଦୁଆ, ଯୋଉଟା କି ପିଲାର ଗୋଟେ ଶାରୀରିକ, ମାନସିକ, ସାମାଜିକ, ଭାଷାଗତ ସବୁର ବିକାଶ ଦ୍ରୁତ ଗତିରେ ହେଇଥାଏ। ସେଥିପାଇଁ ଶିକ୍ଷକଙ୍କର ମୁଖ୍ୟ ଲକ୍ଷ୍ୟ କେବଳ ପାଠ ପୁସ୍ତକରେ ଶେଷ କରିବା ନୁହେଁ, ବରଂ ପିଲାଙ୍କ ମଧ୍ୟରେ କିଛି ଶିଖିବାର ଆଗ୍ରହ ଆଉ ଆତ୍ମବିଶ୍ୱାସ ସୃଷ୍ଟି କରିବା ହଉଛି ମେନ୍ ଉଦ୍ଦେଶ୍ୟ। ସହଜ ଭାଷା, ମାନେ କଠିନ ଶବ୍ଦ ଅପେକ୍ଷା ଯଦି ସହଜ ଭାଷା ସେମାନଙ୍କୁ ଦିଆଯାଏ, ସେମାନଙ୍କୁ ବୁଝିବାରେ ବି ଶୀଘ୍ର ସହଜ ହେଇଥାଏ। ଆଉ ସ୍କୁଲରେ ସେମାନଙ୍କୁ ପ୍ରଶ୍ନ ପଚାରିବା, ଆଲୋଚନା କରିବା ଏଇସବୁରେ ବି ସୁଯୋଗ ଦେବା ଦରକାର, ଯାହାଦ୍ୱାରା କି ସେମାନଙ୍କର ଚିନ୍ତା କରିବାର ଶକ୍ତି, ଯୁକ୍ତି କରିବାର କ୍ଷମତା ଆଉ ନିଜ ଭିତରେ ଆତ୍ମବିଶ୍ୱାସ ବି ବଢିଥାଏ। ଗୋଟେ ଶିକ୍ଷକ ଗୋଟେ ପିଲାକୁ ଧୈର୍ଯ୍ୟର ସହିତ ଶୁଣିବା ଦରକାର, କାହିଁକିନା ସବୁ ପିଲା ସମାନ ନୁହନ୍ତି। କାହାର ବହୁତ ଶୀଘ୍ର ସେ ପିଲା ତାକୁ କଣ ହୁଏ ନା ସେ ବୁଝିଯାଏ, ଗୋଟେ ଗୋଟେ ପିଲା ଅଛନ୍ତି ବହୁତ ମାନେ ଜଲ୍ଦି ବୁଝିବାକୁ ତାଙ୍କୁ କଷ୍ଟ ହେଇଥାଏ। ଏଇସବୁକୁ ଆଖି ଆଗରେ ରଖି ତାଙ୍କର ଭଲ କାମକୁ ପ୍ରଶଂସା କରାଯିବ, ତାଙ୍କର ଭୁଲ ଥିଲେ ତାଙ୍କୁ ସ୍ନେହର ସହିତ ବୁଝେଇ ତାକୁ ଯଦି ସଂଶୋଧନ କରିବା, ତାହେଲେ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବି ବହୁତ ସହଜ ହେଇଯାଇଥାଇପାରେ, ଯୋଉଟା କି ତାଙ୍କର ଆଗତ ଭବିଷ୍ୟତରେ ବି ସେମାନେ ଗୋଟେ ଭଲ ରାସ୍ତା ବି ବାଛି ପାରନ୍ତି ଆଉ ଜୀବନଶୈଳୀ ଟିକେ ଭଲ ହେଇଥାଇପାରେ।
1: ଆଉ ସେମାନେ ବିଦ୍ୟାଳୟ ସ୍ତରରେ କଣ କରିବା ଉଚିତ?
0: ଦେଖନ୍ତୁ, ବିଦ୍ୟାଳୟ ସ୍ତରରେ ଦେଖିବାକୁ ଗଲେ ପିଲାଙ୍କର ବୟସ ଅନୁଯାୟୀ ଶିକ୍ଷା ଦେବା ନିହାତି ଦରକାର। ଆଉ ଯୋଉ ଶ୍ରେଣୀ ଗୃହଟା ଉପଯୁକ୍ତ, ଶ୍ରେଣୀ ଗୃହକୁ ଗୋଟେ ପିଲାଟା ଯିବ ଯେମିତି ତା ଭିତରେ ସେ ଭୟ ନ ପାଏ, କାହିଁକି ନା ଆଜିକାଲି ଦେଖିଥିବେ ଛୋଟ ଛୋଟ ପିଲାଙ୍କୁ ପ୍ଲେ ସ୍କୁଲକୁ ପଠେଇ ଦଉଥିବେ, କିନ୍ତୁ ସେମାନେ ତା ଭିତରକୁ ଗଲା ବେଳକୁ ଡରୁଥିବେ, ମାନେ ପାଠ ପଢା ହଉଛି, ମାଡ ହବ, କି ବେଶୀ ପାଠଟା ଅଛି ଯୋଉଟା ମୁଁ ନ କରିପାରିବି, କିନ୍ତୁ ସେଇ ଶିକ୍ଷା ଜାଗାଟା ଗୋଟେ ଭୟମୁକ୍ତ ହବା ଦରକାର। ସେ ଶ୍ରେଣୀ ଗୃହଟା ଆଉ ଏମିତି ଆନନ୍ଦଦାୟକ ହବା ଦରକାର ଯୋଉଟାକି ପିଲାମାନେ ଯାଉ ଯାଉ କହିବେ ନାହିଁ ଆମକୁ ସେଠି ବହୁତ ଭଲ ଲାଗୁଛି, ତ ସେମାନେ ଚାଟ୍ ଦ୍ଵାରା ହଉ, ଭିଡିଓ ଦ୍ଵାରା ହଉ, ଏଇସବୁ ଭାବରେ ଟିକେ ଦେଖିବା ଦରକାର। ଆଉ ପିଲାମାନଙ୍କୁ ଗୋଟେ ଦଳଗତ ଭାବରେ ତାଙ୍କର ବିକାଶ କରିବା ଦରକାର, ପ୍ରତିଦିନ ସେମାନଙ୍କୁ ଗୋଟେ ଗୋଟେ ପଢିବା ପାଇଁ କି ଯେମିତି ତମକୁ ଏତିକି ଦିଆହେଲା ତମେ କିଛି କିଛି ପଢ।

0: ସେମାନଙ୍କ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି କରିବା ଦରକାର। ଯୋଉ ଗଣିତ ବିଜ୍ଞାନ ରହୁଛି ତାକୁ ସେମାନେ ପିଲାମାନେ ଦେଖିଲେ ମାନେ ହଠାତ୍ ଏଇଟା ଗୋଟେ ଏତେ ବଡ ଜିନିଷ ଅଛି, କିନ୍ତୁ ତାକୁ ଯଦି ଆମେ ଗୋଟେ ସରଳ ଉଦାହରଣ ଦେଇକି ସେମାନଙ୍କୁ ବୁଝାଯାଏ ତାହେଲେ ସେମାନଙ୍କ ପାଇଁ କଣ ହୁଏ ନା ସେଇଟା ବି ଗୋଟେ ତାଙ୍କ ପାଇଁ ଗୋଟେ ସହଜ ହେଇଯାଇଥାଇପାରେ। ଆଉ ସେମାନଙ୍କୁ ସବୁ କ୍ଷେତ୍ରରେ ଯେମିତି ପରିବେଶ ହଉ, ଗଛ ଲଗେଇବା ହଉ, ତାର ବି ମହତ୍ଵ ବିଜ୍ଞାନଟା ରହୁଛି ସେଇ ସବୁ ଜିନିଷର ସୃଷ୍ଟି। ଗଛଟା ଗୋଟେ ଲଗେଇବା ତା ଦ୍ଵାରା ଆମେ ସୁସ୍ଥ ରହିବା, ଏଇ ସବୁ ଜିନିଷ ତାଙ୍କର ମହତ୍ଵ ଯୋଉଟା ଅଛି ତାଙ୍କୁ ଟିକେ ମାନେ ଛୋଟ ପିଲାଙ୍କ ହିସାବରେ ବୁଝେଇଲେ ସେମାନଙ୍କୁ ବେଶି ସୁବିଧା ହେଇଥାଏ। ଆଜିକାଲି ପିଲାମାନେ ସ୍କୁଲରେ ଖେଳକୁଦ ବୋଲି କିଛି ଜାଣୁନାହାନ୍ତି, ସବୁବେଳେ ମୋବାଇଲ, ଯୋଉଟା କି କିଛି କିଛି ଖେଳକୁଦ ବ୍ୟାୟାମ ଏଇସବୁ ବି ଶିକ୍ଷା ଦେବା ନିହାତି ଦରକାର ଅଛି। ସବୁ ପିଲାଙ୍କ ଭିତରେ ତ ଗୋଟିଏ ପ୍ରକାର ପ୍ରତିଭା ନଥାଏ, ଅନେକ ପିଲାଙ୍କ ଭିତରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିଭା ଥାଏ। ଆଉ ଯଦି ସେଇଟା ପ୍ରଥମେ ପ୍ରତିଭାଟାକୁ ମା ଆଉ ଶିକ୍ଷକ ମାନେ ଭଲ ଭାବରେ ଜାଣିପାରନ୍ତି ଯେ ଏ ପିଲାଟା ଭିତରେ କୋଉ କୋଉ ପ୍ରତିଭାଟା ଅଛି, ସେଇ ପ୍ରତିଭାଟାକୁ ଚିହ୍ନିକିରି ଯଦି ତାଙ୍କୁ ଭଲ ରକମ ପ୍ରୋତ୍ସାହନ ଦିଆଯାଏ ଯେ ତମେ ଏଇ ପ୍ରତିଭାଟା ଭଲ କରିପାରୁଛ ଆଗକୁ ବଢ, ପିଲାମାନେ ସେଇ ସବୁ ରେ ଆଗକୁ ବଢିକିରି ଦିନେ ବହୁତ ବଡ ତାରି ଉପରେ ଭଲ ଭାବରେ ବି କାମ କରିପାରିଥାନ୍ତି। ଆଉ ସେମାନଙ୍କୁ ଭଲ କଥାବାର୍ତ୍ତା କରିବା, ସଭ୍ୟ ବ୍ୟବହାର ଶିଖେଇବା, ପିଲାମାନେ କେମିତି ନିଜ କାମ ନିଜେ କରିବାକୁ ପ୍ରେରଣା ଦବା, ଏଇସବୁ ବି କରିବା ଦରକାର। ଆଉ ସବୁଠୁ ବଡ ହଉଛି ପରିଷ୍କାର ପରିଚ୍ଛନ୍ନ, ଶୃଙ୍ଖଳା, ସହଯୋଗ ଆଉ ସତ କହିବା, ଏଇସବୁ ଅଭ୍ୟାସ ବି ସ୍କୁଲରେ କିଛି କିଛି କଲେ ଏମାନଙ୍କର କଣ ପିଲାମାନଙ୍କୁ କଣ ନୈତିକତା ଶିକ୍ଷା ମିଳିଥାଏ। ଶିକ୍ଷକ ଓ ଅଭିଭାବକ ଦି ଜଣଙ୍କର ଏଥିରେ ସହଯୋଗ ରହିବା ଦରକାର। ଯେତିକି ସେ ଘର ସହିତ ସମ୍ପୃକ୍ତ ସେତିକି ସେ ବିଦ୍ୟାଳୟ ସହିତ ବି ସମ୍ପୃକ୍ତ ରହିବା କଥା। ସେଠି ବିଦ୍ୟା ପାଇଲେ ଘରେ ତାକୁ କାର୍ଯ୍ୟକାରୀ କରିବ, ତାହେଲେ ମିଳିତ ଭାବରେ ମିଶିକିରି ଯଦି ପିଲାମାନଙ୍କର ଏଇସବୁ ଶିକ୍ଷାଟା ଅଧିକ ହେଇଥାଏ ତାହେଲେ ସେଇଟା ଗୋଟେ ଭଲ ପ୍ରଭାବଶାଳୀ ହୋଇପାରିଥାଏ।
1: ଏଇଠି ଆଉ ଗୋଟେ କଥା ମଧ୍ୟ ଆମେ ସମସ୍ତେ ମନରେ ରଖିବା ଦରକାର ଯେ ବିଦ୍ୟାଳୟରେ କେବଳ ଯେଉଁ ବିଷୟ ଗୁଡାକ ପଢା ଯାଉଛି ସେ ବିଷୟରେ ପିଲାଙ୍କର ଜ୍ଞାନ ରହୁଛି, ମାତ୍ର ଯେଉଁ ଜିନିଷଟି ପିଲାମାନଙ୍କୁ ପ୍ରକୃତରେ ଜାଣିବା ଦରକାର ସେଇ ଜିନିଷଟା ଶିକ୍ଷା ଦିଆ ହଉନି। ତ ସେଇଟା ହେଲା ସିଭିକ୍ ସେନ୍ସ। ସେଇ ସିଭିକ୍ ସେନ୍ସଟା ଯଦି ଶିକ୍ଷା ଦିଆଯାଏ ମାନେ ଏଇ ଯୋଉ ପିଲାଦିନରୁ ପିଲାଙ୍କୁ ସେମାନଙ୍କର ଶୈଶବରୁ ଯଦି ଶିକ୍ଷା ଦିଆଯାଏ ଆମ ଦେଶ ମଧ୍ୟ ଗୋଟେ ସୁନ୍ଦର ଦେଶ ଭାବରେ ଗଠନ ହେଇପାରିବ। ତ ଏ ବିଷୟରେ ଆପଣ କଣ କହିବେ?
0: ଦେଖନ୍ତୁ ଏଇଟା ହଉଛି ସବୁଠୁ ଗୋଟେ ବଡ ଜିନିଷ। ଆମେ କେବଳ ଯେ ଶିକ୍ଷାଟା କେବଳ ପାଠ ପଢିକିରି ଆଗକୁ ବଢିକିରି ରୋଜଗାର କରିବା ଆଉ ଗୋଟେ ଭଲ ପୋଷ୍ଟ ରହିବା ସେଇଟା ନୁହେଁ, ମଣିଷର ଗୋଟେ ବ୍ୟବହାର, ତାର ଚାଲି ଚଳନ, ତାର ମାନେ ଆତ୍ମବିଶ୍ୱାସ ଆଉ ଅନ୍ୟକୁ ସାହାଯ୍ୟ ସହଯୋଗ କରିବା। ଦେଖ ପ୍ରଥମେ ନିଜେ ପରିଷ୍କାର ରହିବ, ନିଜର ପରିବେଶକୁ କିପରି ରହିବ, ପ୍ରଥମେ ତ ସିଏ ତା ମା ପାଖରୁ ଏଇସବୁ ଶିଖିଥାଏ। କାହିଁକିନା ଯଦି ଆମେ ଗୋଟେ ଜିନିଷ ପିଲାଟା ଉଠେଇକିରି ସାଧାରଣତଃ ଆମେ ଦେଖିଛେ ରାସ୍ତାରେ ଗଲା ବେଳେ ଗାଡି କାର ମାନଙ୍କରେ ଲୋକମାନେ ଯାଉଥିବେ, କଦଳୀ ହଉ କୌଣସି ଜିନିଷ ଖାଇବେ ସେଟା ଡୋର ଖୋଲିକିରି ରାସ୍ତା ଉପରକୁ ପକେଇ ଦଉଛନ୍ତି। ଆ ଦ୍ଵାରା ସେମାନେ ଭାବୁଛନ୍ତି ଯେ ଦେଖନ୍ତୁ ମୁଁ କାର୍ରେ ଅଛି, ମୁଁ କାର୍ରେ ପଳଉଛି ତ ପକେଇଦେଲି, ମତେ କେହି ଦେଖୁନାହାନ୍ତି। କିନ୍ତୁ ଆମେ ଏଇ ଯୋଉ ପରିବର୍ତ୍ତନଟା ଆମ ପିଲାମାନଙ୍କ ଭିତରେ ଆଣିବାର ଅଛି ଯେ ଦେଖ ଆମେ ଏଇଟା ଯୋଉ ପକେଇ ଦଉଛେ, ଆଜି ଗୋଟେ ଜରିଟା ପକେଇଦେଲେ ସେଇ ଜାଗାଟା ଗୋଟେ ଦୂଷିତ ହେଲା, ଆଜି ନାହିଁ ଯେ ଆମେ ମାନେ ସେଠି ଚଳୁନୁ ବୋଲି କିଛି ଚଳିବନି, କାଲି ଯେ ଆମ ପିଢି ପରେ ପିଢି ସେଇ ଜାଗାକୁ କାହିଁକି ନା ଯିବ। ତ ସେଇ ଜାଗା ଯେତେବେଳେ ପରିବେଶଟା ଏତେ ସନ୍ତୁଳନ ହେଇଯିବ, ଜରିର ବ୍ୟବହାର ହଉ କି ଆମର ଗୋଟେ ଗଛ ଲଗେଇବା ଦ୍ଵାରା, ମୁଁ ସେଥିପାଇଁ ଆପଣଙ୍କୁ ଗୋଟେ ଜିନିଷ କହିଲି, ପିଲାମାନଙ୍କୁ ଆମେ ଗଛ ଲଗେଇବା, ତାର ପରିବେଶ ସୁରକ୍ଷା ରଖିବା, ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା, ତା ଚତୁର୍ପାଶ୍ୱରେ ଯେତେ ଅଳିଆ ଆବର୍ଜନା ରହୁଛି ତାକୁ ଯୋଉଠି ଆମର ଡଷ୍ଟବିନ୍ଟା ଗୋଟେ ରହିଲା ତାକୁ ଡଷ୍ଟବିନ୍ରେ ବ୍ୟବହାର କରି ଶିଖେଇବା, ଗୋଟେ ଗଛଟା ଲଗେଇବା ଶିଖେଇବା ଯାହାଦ୍ୱାରା କି ତାକୁ ପ୍ରତ୍ୟେକ ଦିନ ସେ ଜାଣିବ ଯେ ନାଇଁ ମତେ ଏଇ ଗଛର ଦାୟିତ୍ୱ ନେବାର ଅଛି, କି ଏଇ ଜାଗାରେ ଗୋଟେ ରାସ୍ତାଟା ଅପରିଷ୍କାର ହେଇଛି ସେଇଟାକୁ ଟିକେ ଯଦି ଦେଖ ଆମେ ଏଇଠି ଚାଲିଛେ ନା ଏଇଟା ଅପରିଷ୍କାର ହେଇଛି, ଆମେ ସେଇଟାକୁ ସାଇଟ୍ ନ ଦେଖିକିରି ପଳେଇବାନି, ତାକୁ ସାଇଟ୍ କରିଦେବାର ଅଛି, ଯାହାଦ୍ୱାରା କି ପିଲାମାନଙ୍କୁ ଯଦି ଆମେ ସେଇଟା ନିଜେ କରିକିରି ଦେଖିବା ତ ପିଲାମାନଙ୍କ ଆଗ୍ରହ ନାଇଁ ଏଇଟା କରିବାର ଅଛି। ତ ସେଥିପାଇଁ ସବୁବେଳେ କୁହାଯାଏ ଯେ ନିଜେ ମା ଯେଭଳି ଭାବରେ ତାଙ୍କ ପରିବାର ଯେଭଳି ଭାବରେ ସେମାନଙ୍କୁ ଦେବେ ତ ପିଲାମାନେ ଗଢି ହେବେ, ଏଇ ସବୁ ଜିନିଷ ବି ସ୍କୁଲରେ ବି ରହିବା ଦରକାର। ଆଟଲିଷ୍ଟ ସ୍କୁଲରେ କିଛି ନହେଲେ ବି ସେମାନଙ୍କୁ ଗୋଟେ ପିରିୟଡ ଦିଆହବ, ତମେ ତମର ନିଜର କାମ, ତମେ ଟିଫିନ ଆଣିଲ ତମେ ରଖିବ, ତାକୁ ଧୋଇବ, ତାକୁ ପରିଷ୍କାର କରିବେ, ଏଇଠି ଡଷ୍ଟବିନ୍ ଅଛି ୟୁଜ୍ କରିବ, କି ପ୍ରତ୍ୟେକ ଦିନ କିଛି ମାନେ ଗଛ ଲଗେଇବ, ତାକୁ ପାଣି ଦିଅ, ତାର ଯତ୍ନ ନିଅ, ପ୍ରତ୍ୟେକ ପିଲା ଗୋଟେ ଗୋଟେ ଗଛ ଲଗେଇ ତାର ବି ଯତ୍ନ ନିଅ,

0: କାହିଁକି ନା ଆଜିକାଲି ଯୋଉ ପରିବେଶ ଦୂଷିତ ହେବାର ମୁଖ୍ୟ କାରଣ ଏଇ ସବୁ ରହୁଛି। ପିଲାମାନଙ୍କୁ ଶିକ୍ଷା ସହ ବି ପରିବାର ଏ ଦିଟା ତକ ମିଶିଲେ ଏସବୁ ସମାଜ
1: ଏସବୁ
0: ହେଇପାରିବ।
1: ସୁସ୍ଥ ସମାଜ ଗଠନ ହେଇପାରିବ। ବହୁତ
0: ନିଶ୍ଚିତ
1: ବଢିଆ ଆପଣ ନିଜର ମତାମତ ରଖିଲେ ମ୍ୟାଡମ। ଏଇ ଯୋଉ ବିଷୟବସ୍ତୁ ଆଜିର ଥିଲା ସେ ସମ୍ପର୍କରେ ଏତେ ସୁନ୍ଦର ଆମ ଶ୍ରୋତା ଭଉଣୀ ମାନଙ୍କୁ ବୁଝେଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
2: ଶ୍ରୋତା ଭଉଣୀ, ଆମେ ଶୁଣୁଥିଲେ ସାକ୍ଷାତକାର। ପ୍ରକୃତରେ ଆଜିର ଶିଶୁ ହିଁ ଆସନ୍ତାକାଲିର ଦେଶର ଭବିଷ୍ୟତ। ସେମାନଙ୍କୁ ଯଦି ଆମେ ଭଲ ପାଇବା, ଭଲ ସଂସ୍କାର ଦେବା, ନୈତିକ ମୂଲ୍ୟବୋଧ ଆଉ ଗୁଣାତ୍ମକ ଶିକ୍ଷା ଦେଇକି ଗଢ଼ି ତୋଳିବା, ତେବେ ଏକ ସୁନ୍ଦର ଆଉ ସୁଶିକ୍ଷିତ ସମାଜ ମଧ୍ୟ ଗଢ଼ିପାରିବା। ତେବେ ଆମେ ସାକ୍ଷାତକାର ତ ଶୁଣିଲେ, ବର୍ତ୍ତମାନ ଚାଲନ୍ତୁ ଏହି ସୁନ୍ଦର ଗୀତଟିକୁ ମଧ୍ୟ ଶୁଣିବା।

0: ଶ୍ରୋତା ଭଉଣୀ, ସାକ୍ଷାତକାର ଶୁଣିଲେ, ଗୀତ ତ ଶୁଣିଲେ, ବର୍ତ୍ତମାନ ସମୟ ଆମକୁ କହିଲାଣି ଯେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ଆଉ ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣ କ'ଣ ଶୁଣିବେ ସେ ବିଷୟରେ ମଧ୍ୟ କହି ରଖୁଛୁ। ହଁ ଶ୍ରୋତା ଭଉଣୀ, ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ହେଲୋ ଘର ଘରଣୀ।
1: ତାହେଲେ ଶ୍ରୋତା ଭଉଣୀ, ଆଜି ତ ସମୟ ସରିଆସିଛି, ବର୍ତ୍ତମାନ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
0: ତେବେ ପୁଣି ଏକ କାର୍ଯ୍ୟକ୍ରମରେ ନୂଆ କିଛି ବିଷୟବସ୍ତୁ ନେଇ ଆସିବାର ପ୍ରତିଶ୍ରୁତି ସହିତ ରହୁଛୁ। ନମସ୍କାର।

0: ଏତିକିରେ ଶେଷ ହେଲା ଘର ଘରଣୀ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ।

0: ମୁଖ୍ୟ ସମ୍ବାଦ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି
1: प्रेसिडेंट प्रभवो को उनका हृदय से आभार व्यक्त करता हूं और आज इंडोनेशिया की यात्रा करते हुए मुझे बहुत खुशी हो रही है आज सुबह मुझे आदर के साथ इंडोनेशिया का सर्वोच्च सम्मान दिया गया है ये सम्मान कोटि कोटि भारतवासियों का है इंडोनेशिया के लोगों की भावनाओं का है
0: ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି ଏହା ବିକାଶ ସୁରକ୍ଷା ପ୍ରଯୁକ୍ତି ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି ଶ୍ରୀ ମୋଦି କହିଛନ୍ତି ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି
1: 2018 ମେ ବନି ହମାରି କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ୍ ଏକ ନଇ ଉଡାନ୍ ଲେ ରହି ହେ ହମ୍ डेवलपमेंट सिक्योरिटी टेक्नोलॉजी कल्चर और एजुकेशन हर क्षेत्र में महत्वपूर्ण कदम बढ़ा रहे हैं मुझे विश्वास है आज से भारत इंडोनेशिया साझेदारी का एक सुनहरा अध्याय शुरू होगा और इस सुनहरे अध्याय का बहुत बड़ा सकारात्मक प्रभाव 21वीं सदी की दुनिया पर होगा पूरी मानवता पर होगा
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ସୁରକ୍ଷା ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ

ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,999 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,000

0: ଆକାଶବାଣୀ ଜମ୍ମୁ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,999 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ୍, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
1: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ। ଫୁଟବଲ ଲୋକଙ୍କ ଏକ ଦୂସରେ ସେ ଯୋଡ଼ତା ଖେଲ ଭାବନା କା ମହତ୍ଵ କେବଳ ଖେଲ ତ ସୀମିତ ନେହି ଏ ଏକ ମହତ୍ଵପୂର୍ଣ୍ଣ ଜୀବନ ମୂଲ୍ୟ ଯୋ ଆମେ ସମାନତା ସହଯୋଗ ଔର ବିପରୀତ ପରିସ୍ଥିତି ବି ଦୃଢ଼ ଗାନେ ରହନେ କି ଶିଖ ଦେତା।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବେ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲ୍ଜିୟମ୍ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ୱେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ୱେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଅବତୀର୍ଣ୍ଣ ହେବ। ଭାରତୀୟ ସମୟ ରାତି 9:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ସମ୍ବାଦ ଶେଷ ହେଲା।
2: The headlines. Prime Minister Narendra Modi holds delegation-level talks with Indonesian President Prabowo Subianto in Jakarta. MOUs exchanged in several areas including critical minerals, technology, agriculture and maritime security. Prime Minister Modi conferred Indonesia's highest honor, Bintang Adipurna, of the Republic of Indonesia.

ବର୍ଡର କଥାଚିତ୍ରର ଏହି ଗୀତଟି ଶୁଣିଲେ କଣ୍ଠଦାନ କରିଛନ୍ତି ରୂପକୁମାର ରାଠୋର, ଜାଭେଦ ଅଖତାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି, ପରେ ପରେ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଦିନ 2:42 ମଧ୍ୟ ଆଉ ଥରେ ଶୁଣିବେ କିଛି ବିଜ୍ଞାପନ ବିରତି। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା କିଛି ବିଜ୍ଞାପନ ବିରତିର ସମୟ।

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି, ଆମ ଓଡ଼ିଶାରେ 579 ପରିବେଶ ଉନ୍ନୟନ କମିଟି, ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 9,00,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।

0: ଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍କୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିଭିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ୍ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ତିନୋଟି ସ୍ଥାନ ସମ୍ଭଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ୍ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜେଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଏହି ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା, ମେନ୍ଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 2,12,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 3,26,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ

ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ଏଲ୍ନିନୋ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ କହିବେ ମୋନାଲିସା ମହାରଣା। ପରେ ପରେ ବିଜ୍ଞାନ ବିଚିତ୍ରାରେ ଶୁଣିବେ ଆଉ ଏକ ସାକ୍ଷାତକାର ସାମାଜିକ ବନୀକରଣର ଆବଶ୍ୟକତା ସମ୍ପର୍କରେ। ହ୍ୟାଲୋ ଚୈତିଜନ ଶୁଣିବେ ଅପରାହ୍ନ 5ଟା ବାଜି 30 ମିନିଟ୍ରେ ଶ୍ରୀମଦ୍ ଭାଗ।

ବତ ସନ୍ଧ୍ୟା 6:20 କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ। ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥା କ୍ରମରେ ଜାଣିବେ। ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ କହିବେ ନିରୁପମା ସାହା। ରାତି 8:10 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଏଥିରେ ଶୁଣିବେ ସାକ୍ଷାତକାର ବର୍ଷା ଋତୁରେ ଖାଦ୍ୟ ସ୍ୱଚ୍ଛତା ଏବଂ ନିରାପଦ ଖାଦ୍ୟ ଅଭ୍ୟାସ। ପରେ ପରେ ରହିଛି ଖୋଲା ସ୍ଥାନରେ ଆବର୍ଜନା ପକାଇବାର କୁପ୍ରଭାବ। ରାଗ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ପଣ୍ଡିତ ଉଲ୍ଲାସ ବାପଟଙ୍କ ସନ୍ତୁର୍ପାଦନ ଶୁଣିବେ ରାଗ ବାଗିଶ୍ରୀ। ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10:00 ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଶିଳ୍ପୀ ପରିବେଷଣ କରିବେ ରାଗ ଶୁଦ୍ଧ ନାଟ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବ ରାତି 10:30। ଏଠି ଆପଣଙ୍କୁ ଆଉଥରେ କହି ରଖୁଛୁ ଯେ ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ଏଲ୍ନିନୋ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ କହିବେ ମୋନାଲିସା ମହାରଣା। ପରେ ପରେ ଶୁଣିବେ ସାକ୍ଷାତକାର ସାମାଜିକ ବନୀକରଣର ଆବଶ୍ୟକତା ସମ୍ପର୍କରେ। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆମର ଦ୍ୱିତୀୟ ଅଧିବେଶନରେ। ସେତେବେଳେ ଯାଏ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

0: ନମସ୍କାର ଶ୍ରୋତା ବନ୍ଧୁ, କୁହାଯାଏ ଗୋଟିଏ ଗାଁରେ ଜଣେ ବୃଦ୍ଧ ଶିକ୍ଷକ ରହୁଥିଲେ। ଦିନେ ସନ୍ଧ୍ୟାବେଳେ ଗାଁରେ ହଠାତ୍ ବିଦ୍ୟୁତ୍ ଚାଲିଗଲା। ଚାରିଆଡ଼େ ଘନ ଅନ୍ଧାର ହୋଇଗଲା। ସମସ୍ତେ ଅନ୍ଧାରକୁ ନେଇ ଅଭିଯୋଗ କରୁଥିଲେ, କିନ୍ତୁ ସେହି ବୃଦ୍ଧ ଚୁପଚାପ ଗୋଟିଏ ଛୋଟ ଦୀପ ଜଳାଇଦେଲେ। ଦୀପର ଆଲୋକ ବହୁତ ବଡ଼ ନଥିଲା, କିନ୍ତୁ ତାହାର ଆଲୋକରେ ଘରର ସମସ୍ତେ ନିଜ ନିଜ କାମ କରିପାରିଲେ। ସେତେବେଳେ ବୃଦ୍ଧ ହସି କହିଲେ, ଅନ୍ଧାରକୁ ଦୋଷ ଦେବାଠାରୁ ଗୋଟିଏ ଦୀପ ଜଳାଇବା ଅଧିକ ମୂଲ୍ୟବାନ।
1: ହଁ ସାଥୀ, ଆମ ଜୀବନ ମଧ୍ୟ ଠିକ ଏହିପରି। ସମସ୍ୟା ଯେତେ ବଡ଼ ହେଉ ନା କାହିଁକି, ଆଶା, ସାହସ ଓ ସକାରାତ୍ମକ ଚିନ୍ତାର ଗୋଟିଏ ଛୋଟ ଆଲୋକ ଆମକୁ ଆଗକୁ ବଢ଼ିବାର ପଥ ମଧ୍ୟ ଦେଖାଇପାରେ। ତେବେ ସୁନ୍ଦର ଭାବନା ସହ ଚାଲନ୍ତୁ ସାଥୀ, ସ୍ୱାଗତ କରୁଛୁ ଆଜିର ସନ୍ଧାନ କାର୍ଯ୍ୟକ୍ରମରେ। ଆଜିର ସନ୍ଧାନ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
0: ଆଉ ମୁଁ ସ୍ମୃତିମୟୀ ପାଣିଗ୍ରାହୀ।
2: ନମସ୍କାର।

କଷ୍ଟକୁ ଭୟ କରନ୍ତୁନି, କାରଣ କଷ୍ଟ ହିଁ ଚରିତ୍ରକୁ ଶକ୍ତିଶାଳୀ କରେ। ଜୀବନରେ ଯଦି କେବେ କଷ୍ଟ ଆସିନଥାଏ, ତେବେ ମଣିଷ ନିଜର ପ୍ରକୃତ ଶକ୍ତିକୁ କେବେ ଚିହ୍ନିପାରେ ନାହିଁ। ସୁନା ଯେପରି ଅଗ୍ନିରେ ତପି ଖାଣ୍ଟି ସୁନାରେ ପରିଣତ ହୁଏ, ଠିକ୍ ସେହିପରି ମଣିଷ ମଧ୍ୟ ଜୀବନର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରି ଅଧିକ ପରିପକ୍ୱ, ସାହସୀ ଓ ଦୃଢ଼ ହୋଇଉଠେ।

0: ଆଚ୍ଛା ସ୍ମୃତି, ତୁ ପଣ୍ଡିତ ଚକ୍ରଧର ଶର୍ମା ଗୁଲେରୀଙ୍କ ବିଷୟରେ କିଛି ଜାଣିଛୁ?
1: ନାଇଁ ତ ଦିଦି, ତାଙ୍କ ବିଷୟରେ ମୁଁ କିଛି ଜାଣିନି।
0: ଆଚ୍ଛା ତେବେ ଶୁଣ, ପଣ୍ଡିତ ଚକ୍ରଧର ଶର୍ମା ଗୁଲେରୀ ହିନ୍ଦୀ ସାହିତ୍ୟର ଜଣେ ପ୍ରଖ୍ୟାତ ସାହିତ୍ୟିକ, କଳ୍ପକାର, ପ୍ରବନ୍ଧକାର ଓ ଗବେଷକ ଥିଲେ। ତାଙ୍କର ଜନ୍ମ 7 ଜୁଲାଇ 1883 ରାଜସ୍ଥାନର ଜୟପୁରରେ ହୋଇଥିଲା। ସଂସ୍କୃତ, ହିନ୍ଦୀ, ଇଂରାଜୀ ଓ ପ୍ରାକୃତ ଭାଷାରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା। ସେ ନିଜର ସାହିତ୍ୟ ସାଧନା ମାଧ୍ୟମରେ ହିନ୍ଦୀ ଭାଷାକୁ ସମୃଦ୍ଧ କରିଥିଲେ। ତାଙ୍କର ସର୍ବାଧିକ ପ୍ରସିଦ୍ଧ ଛୋଟ ଗଳ୍ପ 'ଉସ୍ନେ କାହା ଥା' ହିନ୍ଦୀ ସାହିତ୍ୟର ଏକ କାଳଜୟୀ କୃତି ଭାବେ ପରିଚିତ। ଏହି ଗଳ୍ପରେ ପ୍ରେମ, କର୍ତ୍ତବ୍ୟ ବୋଧ ଓ ତ୍ୟାଗର ଅପୂର୍ବ ଚିତ୍ରଣ ଦେଖିବାକୁ ମିଳେ। ତାଙ୍କର ଲେଖାରେ ଜ୍ଞାନ, ସଂସ୍କୃତି ଓ ମାନବିକ ମୂଲ୍ୟବୋଧର ସୁନ୍ଦର ସମନ୍ୱୟ ଦେଖାଯାଏ। ତେବେ ଜାଣିଛୁ, ତାଙ୍କର ଅବଦାନ ହିନ୍ଦୀ ସାହିତ୍ୟକୁ ସଦା ପ୍ରେରଣା ଯୋଗାଇ ଆସିବ ଏବଂ ତାଙ୍କର ସୃଷ୍ଟି ସାହିତ୍ୟ ପ୍ରେମୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ।
1: ବହୁତ ସୁନ୍ଦର କଥା କହିଲେ ଦିଦି, ମତେ ମଧ୍ୟ ବହୁତ କିଛି କଥା ଜାଣିବାକୁ ମିଳିଲା। ତେବେ ଦିଦି, ତମେ କେବେ ଗଛ ଲଗେଇଛ?
0: ନା, ଗଛ ତ ଲଗେଇନି, କିନ୍ତୁ ଗଛ ଲଗେଇବା ନିହାତି ଦରକାର ସ୍ମୃତି।
1: ହଁ ଦିଦି, ଠିକ କଥା କହିଲ। ତେବେ ଚାଲ, ଆମର ସମ୍ପାଦକୀୟ ମଧ୍ୟ ଏହି ବିଷୟରେ ହିଁ ଅଛି, ଗଛ ଲଗାଅ ଜୀବନ ବଞ୍ଚାଅ।

ଆଜିର ଦିନରେ ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ସମସ୍ୟା ପାଲଟିଛି। ଦିନକୁ ଦିନ ବନ ଧ୍ୱଂସ, ବାୟୁ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧି ମାନବ ଜୀବନକୁ ବିପଦ ଆଡ଼କୁ ଠେଲି ଦେଇଛି। ଏପରି ପରିସ୍ଥିତିରେ ଗଛ ଲଗାଅ, ଜୀବନ ବଞ୍ଚାଅ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ସମୟର ଆହ୍ୱାନ। ଗଛ ଆମକୁ ଅମ୍ଳଜାନ ପ୍ରଦାନ କରିବା ସହ ବାୟୁକୁ ବିଶୁଦ୍ଧ କରେ, ବର୍ଷାକୁ ସହାୟତା କରେ ଏବଂ ପରିବେଶର ସନ୍ତୁଳନ ରକ୍ଷା। ଗଛ ନଥିଲେ ମାଟି କ୍ଷୟ, ଜଳର ଅଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବଢ଼ିବା ସ୍ୱାଭାବିକ। ତେଣୁ ପ୍ରତ୍ୟେକ ନାଗରିକଙ୍କ

0: କର୍ତ୍ତବ୍ୟ ହେଉଛି ଅତି କମ୍ରେ ପ୍ରତିବର୍ଷ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା।
1: ତେବେ ହଁ, ସରକାରଙ୍କର ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ସକ୍ରିୟ ସହଯୋଗ ମଧ୍ୟ ସମାନ ଭାବେ ଆବଶ୍ୟକ। ବିଦ୍ୟାଳୟ, ମହାବିଦ୍ୟାଳୟ, ସାମାଜିକ ଅନୁଷ୍ଠାନ ଓ ଯୁବପିଢ଼ି ଏହି ଅଭିଯାନରେ ଆଗେଇ ଆସିଲେ ଆମ ପରିବେଶ ଅଧିକ ସବୁଜ ଓ ସୁନ୍ଦର ହେବ। ତେବେ ଆସନ୍ତୁ ସାଥୀ, ଆମେ ସମସ୍ତେ ଗଛ ଲଗାଇବା, ଗଛକୁ ସୁରକ୍ଷା ଦେବା ଏବଂ ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ିବାରେ ନିଜର ଅବଦାନ ରଖିବା। କାରଣ ଗଛ ବଞ୍ଚିଲେ ହିଁ ପୃଥିବୀ ବଞ୍ଚିବ, ଆଉ ପୃଥିବୀ ବଞ୍ଚିଲେ ହିଁ ମାନବ ଜାତିର ଭବିଷ୍ୟତ ସୁରକ୍ଷିତ ରହିବ।

0: ତେବେ ସାଥୀ, ବର୍ତ୍ତମାନ ସମୟରେ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଏହାର ପ୍ରମୁଖ କାରଣ ହେଉଛି ଏଲ୍ ନିନୋ, ଯାହା ବର୍ଷାର ଧାରା କୃଷି, ଜଳ ସମ୍ପଦ ଏବଂ ମାନବ ଜୀବନ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇଥାଏ। ଏହି ଘଟଣାକୁ ବୁଝିବା ଏବଂ ଏହା ସହ ଜଡ଼ିତ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସଚେତନ ହେବା ଆଜିର ସମୟର ଆବଶ୍ୟକତା। ତେବେ ଆସନ୍ତୁ ଏହି ରୋଚକ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଜିର ଆଲୋଚନାଟି ଆରମ୍ଭ କରିବା। ତେବେ ଆଲୋଚନାଟିର ବିଷୟ ରହିଛି ଏଲ୍ ନିନୋ ଆଉ ପ୍ରାକୃତିକ ବିପର୍ଯ୍ୟୟ, ଏବଂ ଏହି ଆଲୋଚନାଟିକୁ ନେଇ ଆସିଛନ୍ତି ମୋନାଲିସା ମହାରଣା।
1: ମୋ ନାମ ମୋନାଲିସା ମହାରଣା, ବିକ୍ରମଦେବ ୟୁନିଭର୍ସିଟିରେ ପଢୁଛି, +3 ଥାର୍ଡ ଇୟର। ଆଜିର ବିଷୟ ହେଉଛି ଏଲ୍ ନିନୋ ଓ ପ୍ରାକୃତିକ ବିପର୍ଯ୍ୟୟ। ଏଲ୍ ନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ଘଟଣା, ଯାହା ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ସମୁଦ୍ର ପୃଷ୍ଠର ଜଳର ଅସ୍ୱାଭାବିକ ଉଷ୍ମ

ବୃଦ୍ଧିଯୋଗୁ ସୃଷ୍ଟି ହୁଏ। ସ୍ପେନିସ୍ ଭାଷାରେ ଏଲ୍ ନିନୋର ଅର୍ଥ ହେଉଛି ଛୋଟ ବାଳକ। ଏହି ଘଟଣା ସାଧାରଣତଃ ପ୍ରତି 2-7 ବର୍ଷ ମଧ୍ୟରେ ଥରେ ଦେଖାଯାଏ ଏବଂ ପ୍ରାୟ 9-12 ମାସ ପର୍ଯ୍ୟନ୍ତ ରହିପାରେ। ଏଲ୍ ନିନୋ ବିଶ୍ୱର ପାଣିପାଗ, ବର୍ଷା, କୃଷି, ଜଳସମ୍ପଦ ଓ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହାର ପ୍ରଭାବରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ। ଏଲ୍ ନିନୋ ସମୟରେ ଏହି ସ୍ଥିତି ଓଲଟ ପାଲଟ ମଧ୍ୟ ହୋଇଯାଇଥାଏ। ଏବେ ଦେଖିବା ଏଲ୍ ନିନୋର କାରଣ ଗୁଡ଼ିକ। ଏଲ୍ ନିନୋ ସୃଷ୍ଟି ହେବାର ପ୍ରମୁଖ କାରଣ ଗୁଡ଼ିକ ହେଲା ପ୍ରଶାନ୍ତ ମହାସାଗରର ବାଣିଜ୍ୟିକ ପବନ ଦୁର୍ବଳ ହୋଇଯାଇଥାଏ। ପୂର୍ବ ପ୍ରଶାନ୍ତ ମହାସାଗରର ସମୁଦ୍ର ଜଳର ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିଯାଏ। ସମୁଦ୍ର ସ୍ରୋତର ପରିବର୍ତ୍ତନ ଘଟିଥାଏ। ବାୟୁମଣ୍ଡଳର ଚାପ ଅସନ୍ତୁଳିତ ହୋଇପାରେ। ସମୁଦ୍ର ଓ ବାୟୁମଣ୍ଡଳ ମଧ୍ୟରେ ଶକ୍ତିର ବିନିମୟରେ ପରିବର୍ତ୍ତନ ଦେଖାଯାଇଥାଏ। ଏବେ ଆସନ୍ତୁ ଜାଣିବା ଏଲ୍ ନିନୋ ଦ୍ୱାରା ସୃଷ୍ଟି କେତେକ ପ୍ରାକୃତିକ ବିପର୍ଯ୍ୟୟ। କଣ ସେସବୁ? ମରୁଡ଼ି, ଯାହା ଏଲ୍ ନିନୋ ପ୍ରଭାବରେ ଭାରତ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ବର୍ଷା କମିଯାଇଥାଏ। ଏହାଫଳରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଚାଷ ମଧ୍ୟ ନଷ୍ଟ ହୋଇଥାଏ, ଜଳ ସଙ୍କଟ ଦେଖାଯାଇଥାଏ ଏବଂ ପାନୀୟ ଜଳର ଅଭାବ ମଧ୍ୟ ହୋଇଥାଏ। ତାପରେ ବନ୍ୟା। ବନ୍ୟା ଦ୍ୱାରା ଆମର କଣ କ୍ଷତି ହୋଇଥାଏ? ଯେମିତି ଦକ୍ଷିଣ ଆମେରିକାର ପେରୁ ଓ ଇକ୍ୱାଡର ପରି ଦେଶରେ ଏଲ୍ ନିନୋ ସମୟରେ ଅତ୍ୟଧିକ ବର୍ଷା ହୋଇଥାଏ। ଏହାଦ୍ୱାରା ନଦୀରେ ଭୂସ୍କମ୍ପଳନ ଓ ଜନଧନର ବ୍ୟାପକ କ୍ଷତି ହୋଇଥାଏ। ଜଙ୍ଗଲରେ ଅଗ୍ନିକାଣ୍ଡ। ଏଲ୍ ନିନୋ ସମୟରେ ଉଚ୍ଚ ତାପମାତ୍ରା ଓ କମ୍ ବର୍ଷା ଯୋଗୁଁ ଜଙ୍ଗଲ ଶୁଖିଯାଇଥାଏ। ଏହାଦ୍ୱାରା ବନ୍ୟାଙ୍ଗିର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ଆମାଜନ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖାଯାଏ। ଉତ୍ତାପ ତରଙ୍ଗ। ଏଲ୍ ନିନୋ ସମୟରେ ବିଶ୍ୱର ଅନେକ ଅଞ୍ଚଳରେ ଅତ୍ୟଧିକ ଗରମ ଅନୁଭୂତ ମଧ୍ୟ ହୋଇଥାଏ। ଏହା ମନୁଷ୍ୟର ସ୍ୱାସ୍ଥ୍ୟ, କୃଷି ଓ ପଶୁପାଳନ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ। ଅନାବୃଷ୍ଟି ଯୋଗୁଁ ଇଣ୍ଡୋନେସିଆରେ ଓ ଅଷ୍ଟ୍ରେଲିଆ ଏବଂ ଆମାଜନରେ ମଧ୍ୟ ବହୁ ପରିମାଣର ଜଙ୍ଗଲ ନଷ୍ଟ ମଧ୍ୟ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଭାରତ ଉପରେ ଏଲ୍ ନିନୋର ପ୍ରଭାବ ଗୁଡ଼ିକ କ'ଣ। ଭାରତରେ ଏଲ୍ ନିନୋର ପ୍ରଭାବ ବିଶେଷ ଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଉପରେ ପଡ଼ିଥାଏ। ଯେମିତି ମୌସୁମୀ ବର୍ଷାର ପ୍ରଭାବ କମିଯାଇଥାଏ, ମରୁଡ଼ିର ପରିସ୍ଥିତି ସୃଷ୍ଟି ହୋଇଥାଏ, କୃଷି ଉତ୍ପାଦନ ହ୍ରାସ ପାଏ, ଖାଦ୍ୟଶସ୍ୟର ଦାମ ବଢ଼ିଯାଏ, ଫଳରେ ପାନୀୟ ଜଳ ଓ ବିଦ୍ୟୁତ୍ ଉତ୍ପାଦନରେ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଜଳଭଣ୍ଡାର ଓ ନଦୀର ଜଳସ୍ତର ମଧ୍ୟ କମିଯାଇଥାଏ। ଏବେ ଜାଣିବା ଏଲ୍ ନିନୋ ଓଡ଼ିଶା ଉପରେ କେଉଁ ସବୁ ପ୍ରଭାବ ପକାଇଥାଏ। ଭାରତୀୟ ପାଣିପାଗ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ଓଡ଼ିଶାର କେତେକ ଜିଲ୍ଲା ଯଥା ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଏଲ୍ ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ମରୁଡ଼ିର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ। ତେବେ ଏହାକୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ବିକଳ୍ପ ଚାଷ ଯୋଜନା ଆଦି ପ୍ରସ୍ତୁତ କରାଯାଇଥାଏ। ଓଡ଼ିଶା ପାଇଁ ଏଲ୍ ନିନୋର ଦ୍ୱୈତ ପ୍ରଭାବ ରହିଛି। କେତେକ ବେଳେ ବର୍ଷା କମ୍ ହୋଇଥାଏ ଓ ଖରା ହୁଏ, ଆଉ କେତେବେଳେ ବାତ୍ୟାର ସଂଖ୍ୟା ମଧ୍ୟ ବଢ଼ିଯାଇଥାଏ। 1999 ମହାବାତ୍ୟା ପରେ କିଛି ବର୍ଷ ଏଲ୍ ନିନୋର ବର୍ଷ ମଧ୍ୟ ଥିଲା। ଯେମିତି ଓଡ଼ିଶାର ଜିଲ୍ଲା ବାଲେଶ୍ୱର ଭଳି ଉପକୂଳ ଜିଲ୍ଲା ବାତ୍ୟା ଓ ବନ୍ୟା ଦୁଇଟି ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇଥାଏ। 2002, 2009, 2019 ଭାରତରେ ଦୁର୍ବଳ ମୌସୁମୀ ପାଇଁ ଏଲ୍ ନିନୋ ଦାୟୀ ଅଟେ। ଏହା ପ୍ରଭାବରେ ଚାଷୀମାନେ ବହୁତ କ୍ଷତି ସହିଥିଲେ। ପୃଥିବୀର ଜଳବାୟୁ ଗୋଟିଏ ଶୃଙ୍ଖଳ ପରି, ପ୍ରଶାନ୍ତ ମହାସାଗରରେ ଟିକେ ପରିବର୍ତ୍ତନ ହେଲେ ସେ ସାରା ବିଶ୍ୱରେ ଏହାର ପ୍ରଭାବ ପଡ଼େ। ଏହାକୁ ଟେଲିକନ୍ସର୍ନ ବୋଲି କୁହାଯାଏ। ଏଲ୍ ନିନୋର ବିପରୀତ ଅବସ୍ଥାକୁ ଲା ନିନୋ ବୋଲି କୁହାଯାଇଥାଏ। ସେତେବେଳେ ସମୁଦ୍ରର ଅଧିକ ଥଣ୍ଡା ହୋଇଥାଏ। ଏଲ୍ ନିନୋର ତାପମାତ୍ରା ସାଧାରଣତଃ ଅପେକ୍ଷା 0.5°C ଅଧିକ ବୃଦ୍ଧି ପାଇଥାଏ। ଏବେ ଜାଣିବା ଏଲ୍ ନିନୋର ସାମାଜିକ ଓ ଆର୍ଥିକ ପ୍ରଭାବ କ'ଣ ସବୁ। କୃଷକଙ୍କର ଆୟର ହ୍ରାସ ପାଏ, ଖାଦ୍ୟ ସୁରକ୍ଷା ବିପଦରେ ପଡ଼େ, ପଶୁପାଳିତ କ୍ଷତିଗ୍ରସ୍ତ ହୁଏ, ରୋଗବ୍ୟାଧି ବୃଦ୍ଧି ପାଇପାରେ, ଜଳର ଅଭାବ ଯୋଗୁଁ ଜନଜୀବନ ମଧ୍ୟ ନଷ୍ଟ ହୋଇଥାଏ, ପରିବେଶର ସନ୍ତୁଳିତ ନଷ୍ଟ ହୁଏ। ତା ସହିତ କୃଷକମାନଙ୍କର ଚାଷ ଯେପରିକି ଖରିଫ ଫସଲ

ଏସବୁ ଫସଲ ଗୁଡିକ ମଧ୍ୟ ନଷ୍ଟ ହୋଇଥାଏ। ଫସଲ ନଷ୍ଟ ହେବା ଦ୍ୱାରା ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ଦେଖାଯାଇଥାଏ। ପ୍ରତିକାର ଓ ପରିଚାଳନା ଏଲ୍ ନିନୋର କୁପ୍ରଭାବ କମାଇବା ପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇପାରେ। ଉନ୍ନତ ପାଣିପାଗ, ପୂର୍ବାନୁମାନ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା, ଦ୍ୱିତୀୟରେ ବର୍ଷା ଜଳ ସଂରକ୍ଷଣ ଓ ଜଳ ପରିଚାଳନାକୁ ପ୍ରଶାସନ କରିବା, ତୃତୀୟରେ ଖରା ସହନଶୀଳ ଫସଲ ଚାଷ ନଷ୍ଟ ହୋଇଯାଏ, ବୃକ୍ଷରୋପଣ ଓ ବନ ସଂରକ୍ଷଣ କରିବା, କୃଷକମାନଙ୍କୁ ସମୟୋପଯୋଗୀ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବା। ଶେଷରେ ଶୁଣିବା ଉପସଂହାର। ଏଲ୍ ନିନୋ କ'ଣ ସବୁ ପ୍ରଭାବ ପକାଇଥାଏ ଓ ତାହାର ପ୍ରତିକାର ଓ ପରିଚାଳନା। ଏଲ୍ ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ବିଶ୍ୱବ୍ୟାପୀ ଏବଂ ବହୁମୁଖୀ। ଏହା ମରୁଡ଼ି, ବନ୍ୟା, ଜଙ୍ଗଲରେ ଅଗ୍ନିକାଣ୍ଡ, ଉତ୍ତାପ୍ତ ତରଙ୍ଗ, କୃଷି କ୍ଷତି ଓ ଜଳ ସଙ୍କଟ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇପାରେ। ପ୍ରାକୃତିକ ସମ୍ପଦର ସୁନିଶ୍ଚିତ ବ୍ୟବହାର ଓ ଦୁର୍ଯୋଗ ପରିଚାଳନା ମାଧ୍ୟମରେ ଏହାର କୁପ୍ରଭାବକୁ ଅନେକାଂଶରେ ହ୍ରାସ କରାଯାଇପାରିବ। ସରକାର, ବୈଜ୍ଞାନିକ ସଂସ୍ଥା, କୃଷକ ଓ ସାଧାରଣତଃ ଜନତାଙ୍କର ସମନ୍ୱିତ ପ୍ରୟାସ ଦ୍ୱାରା ଏଲ୍ ନିନୋ ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ସମ୍ଭବ।

ତେବେ ସାଥୀ ଏଇ ତ ଶୁଣୁଥିଲେ ଗୋଟିଏ ସୁନ୍ଦର ଆଲୋଚନା। ବର୍ତ୍ତମାନ ଚାଲନ୍ତୁ ଶୁଣି ରଖିବା କିଛି ବିଜ୍ଞାନ ବିଚିତ୍ରା। ପ୍ରଥମ ବିଷୟଟି ରହିଛି ଚାଷୀ ଖଣା। ଚାଷୀ ଖଣା ହେଉଛି କୃଷି କାର୍ଯ୍ୟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯେଉଁଠାରେ ବିଭିନ୍ନ କୃଷି ଯନ୍ତ୍ରପାତି, ବିହନ, ସାର ଏବଂ କୃଷି ଉପକରଣ ସଂରକ୍ଷଣ କରାଯାଏ। ଏହା କୃଷକଙ୍କ କାର୍ଯ୍ୟକୁ ସୁବିଧାଜନକ ଏବଂ ସଂଗଠିତ କରିଥାଏ। ଚାଷୀ ଖଣାରେ ବିହନକୁ ସୁରକ୍ଷିତ ରଖାଯାଏ, ଯାହାଫଳରେ ଚାଷ ସମୟରେ ସହଜରେ ବ୍ୟବହାର କରାଯାଇପାରେ। ଆଧୁନିକ କୃଷି ବ୍ୟବସ୍ଥାରେ ଚାଷୀ ଖଣାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କୃଷକଙ୍କ ସମୟ ଓ ଶ୍ରମ ବଞ୍ଚାଇବା ସହ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହୁଏ। ଯଦି ଚାଷୀ ଖଣାକୁ ସଠିକ୍ ଭାବେ ପରିଚାଳନା କରାଯାଏ, ତେବେ କୃଷି କାର୍ଯ୍ୟ ଅଧିକ ସଫଳ ହୋଇପାରିବ। ସେଥିପାଇଁ ପ୍ରତ୍ୟେକ କୃଷକଙ୍କ ପାଖରେ ଏକ ସୁସଂଗଠିତ ଚାଷୀ ଖଣା ରହିବା ନିହାତି ଆବଶ୍ୟକ।

ସାଥୀ, ବର୍ତ୍ତମାନ ଶୁଣିବା ପେନିସିଲିନ୍ ଟୀକା ବିଷୟରେ। ପେନିସିଲିନ୍ ହେଉଛି ବିଶ୍ୱର ପ୍ରଥମ ସଫଳ ଆଣ୍ଟିବାୟୋଟିକ୍ ଔଷଧ, ଯାହା 1988 ବୈଜ୍ଞାନିକ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ଏହାକୁ ଆବିଷ୍କାର କରିଥିଲେ। ପେନିସିଲିୟମ୍ ନାମକ ଏକ ଫଙ୍ଗସ୍ରୁ ଏହି ଔଷଧ ପ୍ରସ୍ତୁତ କରାଯାଏ। ପେନିସିଲିନ୍ ବିଭିନ୍ନ ବ୍ୟାକ୍ଟେରିଆ ଜନିତ ରୋଗର ଚିକିତ୍ସାରେ ବହୁତ ଉପଯୋଗୀ ହୋଇଥାଏ। ଏହାର ଆବିଷ୍କାର ପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଛି ଏବଂ ଚିକିତ୍ସା ବିଜ୍ଞାନରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ନିମୋନିଆ, ଟନ୍ସିଲ୍ ସଂକ୍ରମଣ ଏବଂ ଅନ୍ୟାନ୍ୟ ଜୀବାଣୁଜନିତ ରୋଗରେ ଏହା ବ୍ୟବହୃତ ହୋଇଥାଏ। ତେବେ ଡାକ୍ତରଙ୍କର ପରାମର୍ଶ ବିନା ପେନିସିଲିନ୍ କିମ୍ବା ଅନ୍ୟ ଆଣ୍ଟିବାୟୋଟିକ୍ ସେବନ କରିବା ଉଚିତ ନୁହେଁ। ଏହାର ସଠିକ୍ ବ୍ୟବହାର ରୋଗ ନିୟନ୍ତ୍ରଣରେ

ତେବେ ଚାଲନ୍ତୁ ସାଥୀ ଶୁଣି ରଖିବା ଏକ୍ସରେ ସମ୍ପର୍କରେ କିଛି କଥା। ଏକ୍ସରେ ହେଉଛି ଏକ ପ୍ରକାର ଅଦୃଶ୍ୟ ବିଦ୍ୟୁତ୍ ଚୁମ୍ବକୀୟ ବିକିରଣ। 1895 ମସିହାରେ ଜର୍ମାନ ବୈଜ୍ଞାନିକ ୱିଲହେଲ୍ କନରାଡ୍ ରଣ୍ଟଜେନ୍ ଏହାକୁ ଆବିଷ୍କାର କରିଥିଲେ। ଏକ୍ସରେ ମାଧ୍ୟମରେ ଶରୀରର ଭିତର ହାଡ଼ ଓ କେତେକ ଅଙ୍ଗର ଚିତ୍ର ଦେଖାଯାଇପାରେ। ଏହା ହାଡ଼ ଭାଙ୍ଗିବା, ଫୁସ୍ଫୁସ୍ର ରୋଗ ଓ ଅନ୍ୟାନ୍ୟ ଅନେକ ସମସ୍ୟା ଚିହ୍ନଟ କରିବାରେ ଡାକ୍ତରମାନଙ୍କୁ ଚିକିତ୍ସା ବ୍ୟତୀତ ଶିଳ୍ପ, ସୁରକ୍ଷା ଏବଂ ଗବେଷଣା କ୍ଷେତ୍ରରେ ମଧ୍ୟ ଏକ୍ସରେର ବ୍ୟବହାର ରହିଛି। ଯଦିଓ ଅତ୍ୟଧିକ ଏକ୍ସରେ ବିକିରଣ ଶରୀର ପାଇଁ କ୍ଷତିକାରକ, ତେଣୁ ଏହାକୁ କେବଳ ଆବଶ୍ୟକ ସମୟରେ ଏବଂ ନିୟନ୍ତ୍ରିତ ମାତ୍ରାରେ ବ୍ୟବହାର କରାଯାଏ। ଏହା ଚିକିତ୍ସା ବିଜ୍ଞାନର ଏକ ଅମୂଲ୍ୟ ଆବିଷ୍କାର। ତେବେ ସାଥୀ, ଚାଲନ୍ତୁ ଶେଷରେ ଶୁଣି ରଖିବା ରକେଟ୍ ସମ୍ପର୍କରେ କିଛି କଥା।

ରକେଟ୍ ହେଉଛି ଏକ ଶକ୍ତିଶାଳୀ ଯାନ ଯାହା ନିଜସ୍ୱ ଇନ୍ଧନର ସାହାଯ୍ୟରେ ମହାକାଶକୁ ଉଡ଼ିପାରେ। ଏହାର ବ୍ୟବହାର ଉପଗ୍ରହ ପ୍ରକ୍ଷେପଣ, ମହାକାଶ ଗବେଷଣା ଏବଂ ବୈଜ୍ଞାନିକ ପରୀକ୍ଷାରେ କରାଯାଏ। ରକେଟ୍ ବିଜ୍ଞାନର ବିକାଶ ମାନବକୁ ଚନ୍ଦ୍ର ଓ ଅନ୍ୟ ଗ୍ରହ ସମ୍ପର୍କରେ ଜାଣିବାରେ ସୁଯୋଗ ଦେଇଛି। ଭାରତର ମହାକାଶ ସଂସ୍ଥା ଇସ୍ରୋ ଅନେକ ସଫଳ ରକେଟ୍ ପ୍ରକ୍ଷେପଣ କରି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରକେଟ୍ ପ୍ରଯୁକ୍ତି ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, ଦୁର୍ଯୋଗ ପରିଚାଳନା ଏବଂ ବୈଜ୍ଞାନିକ ଗବେଷଣାରେ ବିଶେଷ ଅବଦାନ ରଖୁଛି। ଏହା ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିରେ ଏକ ଅଦ୍ଭୁତ ସଫଳତା ଯାହା ମାନବ ସଭ୍ୟତାର ଅଗ୍ରଗତିର ପ୍ରତୀକ।

ତେବେ ସାଥୀ ଏଇ ତ ଥିଲା ଆଜିର କାର୍ଯ୍ୟକ୍ରମ। ତେବେ ବିଦାୟ ନେବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ବିଷୟରେ। ତେବେ ସାଥୀ, ଆଗାମୀକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୀତ ସୁରେ ମଧୁ ଝରେ, ଏବଂ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟଟି ରହିଛି ନୂତନ ଶିକ୍ଷାନୀତି କ'ଣ ଓ କାହିଁକି।

0: ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ପାଇଁ ବିଦା ଦିଅନ୍ତୁ ଆଉ ଆପଣମାନଙ୍କର ସୁଚିନ୍ତିତ ମତାମତ ପଠାଇବା ପାଇଁ ଯେପରି ନ ଭୁଲନ୍ତି ଆମକୁ ମେସେଜ ବା ଭଏସ୍ ମେସେଜ କରିବାର ନମ୍ବରଟି ହେଲା
1: 9438268568।
0: ଆଉ ଆମ ଇମେଲ ଆଇଡିଟି ହେଲା airjaipur@gmail.com।

0: ଏବେ ସାଥୀ ପ୍ରତିଶ୍ରୁତି ନେଇ ବିଦାୟ ନେଉଛୁ। ଆଜିର ସନ୍ଧାନ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆଉ ମୁଁ ସ୍ମୃତି ପାଢୀ। ରହିଲୁ ସାଥୀ,
2: ନମସ୍କାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲି ସ୍ମୃତି ପାଢ଼ୀ ଏବଂ ସ୍ମୃତିମୟ ପାଣିଗ୍ରାହୀ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ହ୍ୟାଲୋ ଜୟତି ଜନ। ଉପସ୍ଥାପନା କରିଛନ୍ତି ରାଜକୁମାରୀ ମହାନ୍ତି ଏବଂ ସୂର୍ଯ୍ୟନାରାୟଣ ସାହୁ।

0: ଇଚ୍ଛା ସେମିତି ହେଲାନି ସେଟାର କାଜେ ଆମେ ସେଭାଗି କରଲୁ ଆଜୁ କୋରାପୁଟ ପୁରା ଜିଲ୍ଲା ଲଗେ ଆମେ ଜନ୍ମ ହେରି କରି ସତେ କି ନାଇଁ
1: ସତେ ଆମର ସମସ୍ତେ ଭାଇ ବହିନୀ ମନକେ କହିଦେଲୁନି ସବୁ ଲକ୍ଷ୍ମଣରେ ଗଛ ପତର ଲଗାଇବାର ଅଛେ
0: ନାଇଁ
1: ପରିବେଶକେ ସୁରକ୍ଷା କରବାର ଅଛେ
0: ନାଇଁ ମୁଁ ସେତକେ ସେଟା କା କହିତେଲି ଦେଖ ଆମେ ତ ଆଦିବାସୀ ଲୋକ ଆମର ଲୋକ ଖଣ୍ଡେ ଖଣ୍ଡେ ଜାଗା ଅଛେ ଏକା ସତେ କି ନାଇଁ
1: କହ
0: ଆମେ ଏଇ ଜିଲ୍ଲା ଲଗେ ଜନ୍ମ ହେଲୁ ଆଛୁ ଆମର ପୂର୍ବ ପୁରୁଷ ମଧ୍ୟ ଏଇ ଥାନର ଏକା ତ ଆମକେ ଜାଗା ଅଛେ ଜମି ଅଛେ ବାଡ଼କିଡ଼ ବାନ୍ସା ଅଛେ ଆମର କାମ ହେଲା ଆମକେ ଭଗବାନ ଏତକି ଭଲ ଜାଗା ଦେଲା ଅଛେ ଜନ୍ମ ତ ଆମର ମୂଷା ସେ କର୍ତ୍ତବ୍ୟ ପରାଟା ଅଛେ ଯେ ଗଛ ଲଗେଇଲେ ଯେମିତି ଆମର ପୂର୍ବ ପୁରୁଷ ମାନେ ଲଗାଇ ରହିଲେ ଆମେ ଉପଭୋଗ କରତେ ରହିଲୁ ଏବେ ଆମେ ଲଗେଇ ରହିଲେ ଆମର
1: ପିଲା ଟକି ନାତି ନାତି ସେ ମନ ମିଶା ଫୁଣ୍ଡବାକେ ସେ ଖାଇ ଅମ୍ଳ ଜାନ ନା ଖାଇଟା ବଲାଇନି ସେଟା ମିଶା ମିଲ୍ସି ଆରି ଫାନି ପବନ ମିଶା ତାଙ୍କର ଆରି
0: ଖାଇବା କାଜେ କେବେ ମିଶା ହଉନା ନା ହେସି ସତେ କି ନାଇଁ ଯେତକି ଆମ ଶାଗ ଆରି ପନସ ଯେତକି ପ୍ରକାର କଲିମନ ସବୁ ମିଳିଲାନି ଆମର ଜିଲ୍ଲା ପରା ଆର କୋନ୍ତି ମୂଷା ଏମିତି ନା ମିଳିଲେ ସେଟାର କାଜେ ଭାଇ ଭଉଣୀ ମନ ଆମେ ତମ ମନକେ ଅନୁରୋଧ କରଲୁନି ସବୁ ଲୋକ କେତେ ସୁନ୍ଦର ପାନି ମନ ମାରିଲାନି ଏବେ ଏକା ଗଛ ମନ ଲଗେଇଲେ ତାର ସିଏ ଆମେ ତାକେ ପାନି ଦେବାକେ ମୂଷା ନା ପଡ଼ସି ତାର ସିଏ ବଞ୍ଚସି ଆରି ଆମକେ ଆରି ଆମର ଆଇବେ ପିଲା ଟକି ମନକର କାଜେ ଖାଇବା କାଜେ ଫଲ ମିଳିଛି ହେ ଦେ ବଣ୍ଡକୁ କେତେ ଗାଇଲା ଧାନୁ ଖାଲି କାତା କାତା ଏକା ହେତେ ରେଲୁନି
1: ଆଜି କାଇଟା ଅଛେ ତୁ ଜାନୁସ କି ନାଇ ବୋଲି
0: ଭାଇ ଭଉଣୀ ମନ ଜଗି ରେ ଭାଇ ହେ ଦେ ବଣ୍ଡକୁ ଆରି ଦୈମତି ଖାଲି ଟାବଲାଇନି ବୋଲି କରି କହି ଭାଇ
1: ମନ ମନ ଆଇଲାନି ଧରି ଦେଉତା
0: ଆଲେ ଆଲେ ଆଲେ ହ୍ୟାଲୋ ଚୈତି ଜନ
2: ହ୍ୟାଲୋ
0: ହ୍ୟାଲୋ ବାବୁ କିଏ କହିଲାସନି କନ୍ତିନି କହିଲାସନି
2: ଆକାଶ ଚନ୍ଦ୍ରମା ଜଳରେ କହିଁ ଆକାଶ ଚନ୍ଦ୍ରମା ଜଳରେ କହିଁ ମନେ ରଖିଥିବି ଭୁଲିବି ନାହିଁ ଭୁଲିଲେ ଭୁଲିବି ଆଉ କାହାକୁ ନ ଭୁଲିବି କେବେ ଅକା ତୁମକୁ କେବେ ଅକା ତୁମକୁ ନମସ୍କାର ଆଜି ମୁଁ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ସୃଷ୍ଟି
0: ଆଲେ ବାବୁ ଜୁହାର ଜୁହାର
1: ଗୀତ ଗୋଟେ ଗାଇଲାସ ବାବୁ ବଡେ ଶାରଦା ଲାଗଲା ତମର ଗୀତ ଶୁଣି କରି ବୋଲିନି
2: ମୋର କବିତା ତ
1: ଆମର କାର୍ଯ୍ୟକ୍ରମ ମାନେ ଶୁଣିଲାସ ନି ବାବୁ
2: ଆପଣ ତ କାର୍ଯ୍ୟକ୍ରମ ଭଲ ଲାଗେ ଆପଣଙ୍କର ଉପସ୍ଥାପନା ଭଲ ସବୁ ଭଲ ଲାଗେ ଆଉ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଭଲ ଲାଗେ ତାପରେ ଜୟପୁରରେ ସବୁ ବିଭିନ୍ନ ପ୍ରକାର ସବୁ ତମର ସେପଟେ ମନ୍ଦିର ଅତି ଦର୍ଶନୀୟ ମନ୍ଦିର ଆଉ ଦେଖିନି ତ କେବେ କିନ୍ତୁ ଭାବିଛି ଟିକେ ବୁଲାବୁଲି କରିବା ପାଇଁ ଯିବି ଆଉ ଆଜ୍ଞା ଆକାଶବାଣୀ ଜୟପୁର ଟିକେ ଆକାଶବାଣୀ କେନ୍ଦ୍ରକୁ ଯିବି ବୁଲିବା ପାଇଁ ଆଉ ତାପରେ ମନ୍ଦିର ସବୁ ଦର୍ଶନୀୟ ମନ୍ଦିର ବୁଲିବି
0: ଆଉ କେବେ ଆଇବାସ
2: ସେ ଭାବୁଛି ଟିକେ ଏଇ ବର୍ଷା ଦିନ ଗଲା ପରେ ଦଶହରା ଦୁର୍ଗା ପୂଜା ଆଡେ ବେଳକୁ ଯିବା ଆଉ
1: ଦଶହରା ବୋଲେ ଖଣ୍ଡେ ଖଣ୍ଡେ ପୁରା କାକର ମିଶା ପଡ଼ତେ
2: ସେଟା
1: ବେଲେ ଆମର କୋରାପୁଟ ଲଗେ ବୁଲବାକେ ମିଶା ବଡ଼ ନିମାନ ଲାଗ୍ସି
2: ଆପଣ ତ ସେପଟେ ଜୟପୁରରେ ବିଭିନ୍ନ ପ୍ରାକୃତିକ ମାନେ ମନ୍ଦିର ଅଛି ତ ଆହୁରି ମଧ୍ୟ ବିଭିନ୍ନ ମନ୍ଦିର ସହିତ ଭଲ ଭଲ ଜାଗା ବୁଲିବା ପାଇଁ
1: ଆମେ ମିଶା ଜାଗଲୁ ଅଛୁ ତମେ ଆଶା କୋରାପୁଟ ଜୟପୁର ସବୁ ଜାଗା ମନ ବୁଲି କରି ଯାଅ
0: ଆମର ଏମିତି କାର୍ଯ୍ୟକ୍ରମ ଶୁଣତେ ରୁହା ଆରେ ସାଙ୍ଗେ ଏମିତି କଥା ହୋଇତେ ରୁହା ତମକେ ଅନୁରୋଧ କଲୁନି ଆଜିର କାଜେ ରହିଲୁନି ଜୁହାର ଜୁହାର
1: ଜୁହାର ବାବୁ ହ୍ୟାଲୋ ଚୈତି ଜନ
3: ଜୁହାର ମାମା
1: ଜୁହାର ଜୁହାର କିଏ କହିଲାସ ବାବୁ କଣ ତେର କହିଲାସନି
3: ଜୟପୁର କୁମାର ସେଟା କହିଲି ନବୀନ କୁମାର
0: ଦେଖା ମୁଇଁ ହେତ କରି କରି ଏବେ ଏକା କହିତେ ରହିଲି ହେ ଦେ ନବୀନ ବାବୁ ଆକା ଏଇଟା ବୋଲି କରି ନାଇଁ ଆପା ତୋକେ ନା ଜାନା ବୋଲି କରି ପିଲା ମୋତେ ଏବାଟକେ ସେବାଟକେ କହିତେ ରହିଲା ପଚାର ଦେଖ
1: ଯେ ଫୋନ କରଲେ ବି ସେଟା ନବୀନ ବାବୁ ଆକା ଫୋନ କରଲା ଆଜି ବୋଲାନି ତୋ ଜବର ହେଇତାଇଲାନି ନବୀନ ବାବୁ
3: ନାଇଁ ଧନ୍ୟବାଦ ସେତକି ହେତୁ କଲାସିନି ବଡ କଥା ଯେଟା ନା ହେତୁ ବଡ କଲାସିନି ମୋତେ
0: ଆଲେ ନବୀନ ବାବୁ ତମର ବାଟେ ବର୍ଷା କେମିତି ମାରିଲାନି
3: ବର୍ଷା ତ କହିବାର ନାଇଁ ଆପା ଆଜିକି ତିନି ଚାରି ଦିନ ଲାଗେ ବର୍ଷା ବର୍ଷା ବର୍ଷା ବର୍ଷା ପଦେ ଭାରି ନାହିଁ ଆଜି ମାତ୍ର ବର୍ଷା ମାରେ ନାହିଁ ଯେ କି ଛାଡ଼େ ନାହିଁ ସେମିତି କଲା ଆଜି ଖଣ୍ଡେ ଟିପଟ ଲାଗଲା ସେ ଆଗା ଦିନ ଆଜି ମାତ୍ର କମଲା ସେ ଆଜି
1: ଆଜି ଖଣ୍ଡେ ଉଜ୍ଜଳ ହେଲା ଅଛି
3: ଆଜି ଖଣ୍ଡେ ମିଶା ପାଣି ମାରେ ନାହିଁ ମାତ୍ର ମେଘ ଦାବି କରି ଅନ୍ଧାର କରି ଆଗା ରଖିଲା

0: ହେଲେ ଦୁକାନ ଥାନେ ତ ନିକ ନିକ କରିକି ଗରମ ଗରମ ଟା ଖାଇକରି ବସିରେ ବା ସାରି କାଇ ହେଲା ଯେ ଇ ବାଟେ ଚା ଆର ସେ ବାଟେ ପାକଡି
1: ବର୍ଷା ମାରିଥିଲେ ତ ଦୁକାନ ବେପାର ସାଥେ ଦୁକାନ ସାଥେ ଲୋକ ନ ଆସ ବର୍ଷା ମାରିଥିଲେ ଘଟନ ଭରି ନ ପାର ଅଳସ ହେଇ ନ ଆସ ନହେଲେ ଏମିତି ପାଗ ପାଗରେ ଲୋକ ହେଲେ
2: ବର୍ଷା ମାରତେ ରହିଲେ ପକଡି ଖାଇଲେ ବଡ ସାରଦା ଲାଗଲାନି ବାବୁ
0: ଆରେ ଗରମ ଗରମ
1: ଚାସିନ
0: ଚା ମୂଷା ନାଇ ଡିକାସିନ ରେଲେ ନିମାନ ନାଇ କି
1: ଏବେ କେତେ ଲୋକ ଡିକାସିନ ସେ ଖାଇ ଯାଉଛି ବେଶୀ ଲୋକ ଡିକାସିନ ଚା ସେତେ ପିଅ ତ ନାଇଁ ଏମିତି ଗୋଟେ ଦୁଇ ଲୋକ ଚା ପିଇଛ ନହେଲେ ଡିକାସିନ ଆଗା ପିଇ ଯାଏ ବେଶୀ ଲୋକ
0: ହେଲେ ନବୀନ ବାବୁ କଣ କାର୍ଯ୍ୟକ୍ରମ ଜବର ଜବର ନିକ ଲାଗଲାନି ହାଇଟା ଛନେ କୁହା
1: ଜବର ନିକ ଲାଗଲାନି ବୋଲେ ଯେନ ସାକ୍ଷାତକାର ମାନେ ଯେନ ଦିନ ବାଛି ସେଦିନ ଭଲ ଲାଗ୍ସି ବାପା ବୋଲେ କାଇ କାଇ ତମେ ଶୁଣିଛି ଜାଣିଛି କି ଯେନ ଚଳାଚଳ ଲୋକ ମନର ବିଷୟରେ ଜାଣିଛି ଲୋକର ଚଳ ଜିଇବା ଜିଇବା ଖାଇବାଟା କି କୋଉ ଲୋକ କାଇ କଲାନି କାଇଁ ଏମିତି ଲୋକର ବିଷୟରେ ଜାଣିବା ତ ଭଲ ଲାଗ୍ସି ସେ ସାକ୍ଷାତକାର ମାନେ ତମକୁ ବେଶୀ ଭଲ ଲାଗିଛି ସାକ୍ଷାତକାର ମାନେ ମତାମତ ଦେବାର ଅଛେ ବୋଲେ ଯୋଉ ଆମର ନିୟମିତ ସଂସ୍ଥା ମାନଙ୍କ ଜାଣିଥିବେ କିଏ କେମିତି ମତାମତ ଦେଲାନି କିଏ କେମିତି ସପ୍ତାହ ସପ୍ତାହ ଫୋନ କଲାନି ଯେନ୍ ବରିଷ୍ଠ ମତାମତ ଦେବା ଲୋକ ମାନଙ୍କ ଚିହ୍ନଟ କରିକରି ସାକ୍ଷାତକାର ତାକଟା ମାନଙ୍କ ଲଗା ସେ ଆମର ଶ୍ରୋତା ମାନଙ୍କ ସାକ୍ଷାତକାର ଗୋଟେ ଲଗା ନିୟମିତ ସର୍ତ୍ତା ମାନେ ସେମାନଙ୍କର ସାଙ୍ଗ କଥା ହେଲେ ତାଙ୍କ ସାକ୍ଷାତକାର ଆଣିଲେ ତାଙ୍କେ ତାଙ୍କ କେମିତି ରେଡ଼ିଓ ଶୁଣିଲେନି କେମିତି କହି ତାଙ୍କ କେତେ ରେଡ଼ିଓ ଉପକାର ହେଲାନି ସେମାନେ କହିବା ତାଙ୍କ ବିଷୟରେ ଶୁଣିବାକୁ ଜାଗାରେ ଭଲ ଲାଗୁଥିଲା ବୋଲୁଛି ମୁଁ
2: ବୁଝିଲି ବୁଝିଲି ବାବୁ ଏବେ ତମ କହିବାଟା ବୋଲେ ଯେତେ ଶ୍ରୋତା ପାଇବନି ମୋ ନାଚ ସେମାନଙ୍କର କେନ୍ତା ଜୁନା ଖାଉନା ହେଲାନି ସେମାନେ ତାଙ୍କର ଜୀବନ ଭିତରେ କେନ୍ତା ରେଡିଓ ଶୁଣିଲାନି ସେ ବିଷୟ ଲଗେ ଖଣ୍ଡେ ଆମର ରେଡିଓ ଲଗେ ବଜାଇବାକେ କହିଲାସନି ତ ଭଲ କଥା ଏଟା ଗୋଟେ ଭଲ କଥା କହିଲାସ ଏଟା ଆମର ବଡ ବାବୁକେ କହିଦେବି ଏମିତିର ଗୋଟେ କାର୍ଯ୍ୟକ୍ରମ ବନାଇବାକେ ଯେ ନା ଆମର ଶ୍ରୋତା ପାଇବନି ମୋ ନାଚ ସେ ମନର ବିଷୟ ଲଗେ ଗୋଟେ କାର୍ଯ୍ୟକ୍ରମ ଗୋଟେ ବନାଇବୁ
1: ଏଭଳି ସେମାନଙ୍କର ଭିତରେ କାଇଟା ଅଛେ କାଇ ଧନ୍ଦା କରୁଛି ତାଙ୍କ ମନ କାଇ କଳା ଅଛି ତାଙ୍କର ବିଷୟରେ କହିବାର ନାଇଁ ଭଲ ଲାଗିଛି
0: ଆଲେ ନବୀନ ବାବୁ ତମର କହିବା କଥା କେ ଆମେ ହେତ ରଖିକରି ଆମର ବଡ ବାବୁକେ କହିବୁ ଆହୁରି ଏମିତି କାର୍ଯ୍ୟକ୍ରମ ଆମେ ପ୍ରସାର କରିବୁ ବୋଲି ଆମର ମନେ ମନେ ମୂଷା ଇଚ୍ଛା ଅଛେ ଛତେ କି ନାଇଁ
2: ଆଲେ ଆଲେ ଆରେ ଗୋଟେ ଫୋନ ଆଇଲାନି ନବୀନ ବାବୁ ରହିଲୁନି ଜୁହାର
1: ଜୁହାର ମାମା
2: ଜୁହାର ଜୁହାର
0: ଜୁହାର ଜୁହାର ହ୍ୟାଲୋ ଚୈତି ଜନ
3: ଜୁହାର ଲୋକ ମାମା
2: ଜୁହାର ଜୁହାର
3: ନୀଳାଞ୍ଚଳ କହୁଛି ବଲାଙ୍ଗୀର ରୁ
0: ଆଲେ ନୀଳାଞ୍ଚଳ ବାବୁ ଜୁହାର ଜୁହାର କେନ୍ତାରେ ଅଛାସ
3: ଭଲ ଅଛି ଆପ କେନ୍ତାରେ ଅଛ
0: ଆଲେ ମୁଇଁ ତ ବର୍ଥଡେ ନିକ ଅଛି ତମେ କେନ୍ତାରେ ଅଛାସ ହେଟା ଶୁଣେ
3: ନିକ ଅଛ ମାମା କେନ୍ତା ଅଛନ୍
2: ମୁଇଁ ଭଲ ଅଛେ ବାବୁ ଆରେ ତମର କଥା ଶୁଣିକରି ଜବର ସାରଦା ଲାଗଲାନି ଆରି ଜବର ଡୋଲ
3: ଚତିଜନ କାର୍ଯ୍ୟକ୍ରମ ସଉଦା ନ ଲାଗଲେ କେମିତି କିରି ହେବା
0: ବର୍ଥଡେ ନିକ
3: ହଁ ଯଦି ସମସ୍ତଙ୍କର ମନ ଯଦି ଖୁସି ଥିବା ତାଙ୍କର ମନ ଯଦି କଣ କଣ ତାଙ୍କର ହସ ଗୋଟେ ଯଦି ଭଲ ହସଟେ ବାହାର ତାହେଲେ କେମିତି ଭଲ ନ ଲାଗିବ
0: ବାବୁ ଆମର କାର୍ଯ୍ୟକ୍ରମ କେମିତି ଲାଗିଲାନି ତମକେ
3: ଆପଣଙ୍କ କାର୍ଯ୍ୟକ୍ରମ ସବୁ ପୁରା ନିମାନ ଲାଗୁଛି ଏକ ନମ୍ବର ଲାଗୁଛି ପୁରା ଆଉ ଏଟା ତ କଣ କହନ୍ତି ନ ଆପଣ ତ ପ୍ରାୟତଃ ଯେତେ ବି କାର୍ଯ୍ୟକ୍ରମ ମାନେ ଅଛନ୍ ସବୁ ତ ପ୍ରଚାର ପ୍ରସାର କରୁଛନ୍ ବହୁତ ଖୁସି ଲାଗୁଛି ଆଉ ଯେମିତି ଆଗକୁ ଆସୁଛି ବାହୁଡା ଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା ସେଇ ବିଷୟବସ୍ତୁ ଉପରେ ଆପଣ ମାନେ ଗୋଟେ ସାକ୍ଷାତକାର ନିଅନ୍ତୁ ତାହାଟି ନିହାତି ଖୁସି ଲାଗିବ କାରଣ ଅନେକ ବର୍ତ୍ତମାନ ଦୃଷ୍ଟି ଭାଇ ଭଉଣୀ ମାନେ ଅଛନ୍ତି ତାଙ୍କର ତ ତାଙ୍କ ପାଇଁ ପ୍ରଶାସନ ତରଫରୁ କଣ ବ୍ୟବସ୍ଥା କରାଯାଇଛି ତାଙ୍କ ପାଇଁ ସେମାନେ କେମିତି ଗୋଟେ ସୁରୁଖୁରୁରେ ପ୍ରଭୁ ଜଗନ୍ନାଥ ଜଗନ୍ନାଥ କେମିତି ଦର୍ଶନ କରିକି ଆସିପାରିବେ ଏ ବିଷୟବସ୍ତୁ ଉପରେ ଗୋଟେ ସାକ୍ଷାତକାର ନିଅନ୍ତୁ ତା ନିହାତି ଭାବରେ ଜାଣିକି ବି ଖୁସି ଲାଗିବ ଶୁଣିକିରି
2: ରଥଯାତ୍ରା ଉପରେ ଗୋଟେ ସାକ୍ଷାତକାର
3: ଯେମିତି ଦୃଷ୍ଟି ଭାଇ ଭଉଣୀ ମାନେ କେମିତି କଣ କହନ୍ତି ତାଙ୍କ ପାଇଁ କଣ କଣ ବ୍ୟବସ୍ଥା କରାଯାଇଛି ତାଙ୍କ ପାଇଁ କଣ କଣ ସୁବିଧା ସୁଯୋଗ ଅଛି ସେମାନେ ତାଙ୍କ ପାଇଁ କଣ କଣ ପ୍ରସ୍ତୁତି କରାଯାଇଛି ତାଙ୍କ ଉପରେ ଗୋଟେ ସାକ୍ଷାତକାର ନେଲେ ଅତି ଖୁସି ଲାଗିବ
2: ଆଲେ ଆଲେ ତମେ କହିବା କଥା କେତେ ରଖିଲୁନି ବାବୁ।

0: ବଣ୍ଡକୁ ହେ ଦେ ଗୀତ ଶୁଣିଲୁ ସର୍ଦା ହେଲା କି ନାଇଁ ଭାଇ ଭଉଣୀ ମନକର ମୂଷା ମନ ସର୍ଦା ହେଇଯାଇଛି ଆ ଦେ ଫୋନ ମନ ଆଇଲାନି ହ୍ୟାଲୋ ଚୈତି ଜନ
1: ବାପା ଜୁହାର
0: ଜୁହାର ଜୁହାର କିଏ କହିଲାସନି ବାବୁ କନ୍ତିନି କହିଲାସନି
1: ବଲାଙ୍ଗୀର କହୁଥିଲି ବାପା ନୀଲୁ ଭାଇ
0: ଆଲେ ନୀଲୁ ବାବୁ ଜୁହାର ଜୁହାର କେନ୍ତା
2: ସବୁ ଲୋକ ପାନି ପବନ ଖଣ୍ଡେ ପଚାରବା ମନ ହେଲାନି
1: ପାନି ପବନ ଦୁଇ ତିନ ଦିନ ହେଲା ହଉଛେ
2: ଆମର ବାଟେ ମିଶା ହେଲାନି
0: ଆମର ବାଟେ ମିଶା ତିନ ଚାରି ଦିନ ହେଇଗଲାନି ଲାଗଲା ଅଛି ଏକା ଛାଡ଼େ ନାଇଁ ଏକା
1: ପ୍ରତ୍ୟେକ ଦିନ ଦୁଇଟା ଡିଷ୍ଟ୍ରିକ୍ଟ ଦୁଇଟା ସାକ୍ଷାତକାର ସବୁ ସାକ୍ଷାତରେ କିଛି ନା କିଛି ଶିଖିବାର ଜିନିଷ ମାନ ଦେଖିଛି ବହୁତ ଭଲ ଲାଗ୍ସି ପ୍ରତ୍ୟେକ ଦିନ ଶୁଣିଥିଲି କେନ୍ତା ଏବେ ଟିକେ ଟାଇମ୍ ନାଇଁ ହେଇପାରୁଛି ବୋଲେ ଶୁଣି ଶୁଣା ଟିକେ ନାଇଁ ହଉଛି
2: କାମ ଧାମ ତ ସବୁ ରହିଲାନି ମାତ୍ର ଆମେ ଅନୁରୋଧ କଲୁନି କେମିତି ସେ ଆମର କାର୍ଯ୍ୟକ୍ରମ ଖଣ୍ଡେ ସମୟ କାଢି କରି ଶୁଣା ଆରି କାର୍ଯ୍ୟକ୍ରମ ଯେନ୍ତାର ମିଶା ଲାଗଲାନି ଆମର ଯେନ୍ ହାଲୋ ଚୈତି ଯେନ୍ କାର୍ଯ୍ୟକ୍ରମ ନାନି ଏବେ ଯେନ୍ତାର ଫୋନ କରିକରି କହିଲାନି ସବୁ ହାଟକେ କାର୍ଯ୍ୟକ୍ରମ ଭଲ ଲାଗ କି ଖରାପ ଲାଗ ଆମକେ କହିଲେ ଯେନ୍ତାର କରିଲେ ଆମର ସତା ଭାଇ ଭଉଣୀ ମନକେ ଭଲ ଲାଗ୍ସି ସେମିତି ସେ ବନାଇବୁ ଆମର ତ ଜନମ ନ ରହିଲା ସେଡେ ବେଲେ ଆମର ତ ଜଣେ ସରୋଜ ନାୟକ ବାବୁ ରେଲେ ସେ 1987 ସେଡେ ବେଲେ ଥାନୁ କରଲାସନି ସେ ଲୋକ ଆମର ଜନମ ନ ରହିଲା ସେଡେ ବେଲେ ଏଟା ତ ଜବରଦିନ ହେଇଗଲା ବେ ଆରି ସବୁ ଲୋକ ତ ଏଟା ଶୁଣିଲାସନି ଜବର ପୁରୁଣା ଥାନୁ ହିଁ ଫୋନ୍ ଆଇଲାନି ବାବୁ ଠିକ ଅଛି ଆଜି ରେଲୁନି।

ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30। ରେଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55। ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଏବଂ ରାତି 8 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30। ଚାଷୀଭାଇଙ୍କୁ ଦିବଦ କଥାରେ ଶୁଣିବେ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ, କହିବେ ନିରୁପମା ସାହା। ରାତି 8:10 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛମ ଭାରତ। ରାଗ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ପଣ୍ଡିତ ଉଲ୍ଲାସ ପାପଦଙ୍କର ସନ୍ତୁର ବାଦନ ଶୁଣିବେ ରାଗ ରାଗେଶ୍ରୀ। ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଆମେ, ପ୍ରଯୋଜନା କରିଛନ୍ତି ଗିରିଶ ଚନ୍ଦ୍ର ନାୟକ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10 ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଶିଳ୍ପୀ ପରିବେଷଣ କରିବେ ରାଗ ଶୁଦ୍ଧ ନାଟ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ସକାଳେ 6 ବଜେ 5 ମିନିଟ୍ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ଜଗନ୍ନାଥ ପାଣିଗ୍ରାହୀ, ବନ୍ଦିତା ରୟ, ସତ୍ୟନାରାୟଣ ଅଧିକାରୀ, ଗୋପୀନାଥ ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ଶଶାଙ୍କ ଶେଖର ମହାପାତ୍ର। ସକାଳେ 6 ବଜେ 25 ମିନିଟ୍ ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6 ବଜେ 35 ମିନିଟ୍ରେ। ସକାଳେ 6 ବଜେ 45 ମିନିଟ୍ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହେମଲତା ହନ୍ତାଳ ଏବଂ ସାଥୀମାନେ। ସକାଳେ 7 ବଜେ 25 ମିନିଟ୍ରେ ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ ବିବିଧା କାର୍ଯ୍ୟକ୍ରମ। ଏଥିରେ ରହିଛି ସମାଜସେବୀ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ସାକ୍ଷାତକାର। ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ ସକାଳ 8 ବଜେ 30 ମିନିଟ୍ରେ। ବିଷୟ ରହିଛି ମହାଶୁଆର ସେବା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ

ପଢ଼ାପଛି 45 ମିନିଟ୍ରେ ଶିଳ୍ପୀ ମାନିଲେ ସୁବାଶିଷ, ଶୈଳଭମା ଏବଂ ଶ୍ରୀଚରଣ। ସକାଳ 9ଟାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ସକାଳ 9:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶବ୍ଦଧାରା। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12ଟାରେ ଦିନ 2:15 ଏବଂ ସନ୍ଧ୍ୟା 6:10। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11ଟାରେ ଶୁଣିବେ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟ୍ରେ, ପ୍ରଯୋଜନା ନୟନ କିଶୋର ମହାନ୍ତି, ସଙ୍ଗୀତ ପରିଚାଳନା ଭୁବନେଶ୍ୱର ମିଶ୍ର। ସୌରଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଦିନ 12:50 ଶୁଣିବେ ଓଡ଼ିଆ ଭକ୍ତିଗୀତ, ଶିଳ୍ପୀମାନେ ହେଲେ ରୀନାରାଣୀ ପ୍ରଧାନ, ଗୋପୀନାଥ ମହାପାତ୍ର, ବନ୍ଦିତା ରାଓ ଏବଂ ଲକ୍ଷ୍ମୀନାରାୟଣ ବେହେରା। ଦିନ 1:05 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ବିପ୍ରାକ ଏବଂ ପାୟଲ ଦେବ। ଦିନ 1:20 ଶୁଣିବେ ଘରଘରଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଗୀତ ସୁରେ ମଧୁ ଝରେ। ପରେ ପରେ ରହିଛି ଆଲୋଚନା ନୂତନ ଶିକ୍ଷାନୀତି କ'ଣ ଓ କାହିଁକି। ଅପରାହ୍ନ 5:30 ଶୁଣିବେ ହ୍ୟାଲୋ ଶାରଦାଲଗ୍ବା ଗୀତ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଆ ଅବ ଲୌଟ ଚଲେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନାଦିମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶେଷରେ ଶୁଣନ୍ତୁ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀମାନେ ଲି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ ତୋଡି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅଦିପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 131ତମ ଭାଗ।

ଭଗବାନ ଋଷଭଦେବ ଜ୍ୟେଷ୍ଠ ପୁତ୍ରଙ୍କୁ ରାଜ୍ୟରେ ଅଭିଷିକ୍ତ କରି ନିଜ ନିବୃତ୍ତିପରାୟଣ ମୁନିମାନଙ୍କୁ ଭକ୍ତି ଜ୍ଞାନ ଓ ବୈରାଗ୍ୟ ରୂପ ପରମହଂସୋଚିତ ଧର୍ମ ଶିକ୍ଷା ଦେବା ନିମନ୍ତେ ଗୃହତ୍ୟାଗ କରିଛନ୍ତି। ମୌନବ୍ରତ ଅବଲମ୍ବନ ପୂର୍ବକ ଅନ୍ୟମାନଙ୍କ ନିକଟରେ ନିଜକୁ ଜଡ଼, ଅନ୍ଧ, ବଧିର, ମୁକ, ପିଶାଚ ଓ ଉନ୍ମାଦ ବୋଲି ପ୍ରତୀୟମାନ କରାଇ ସେ ଜୀବନଯାପନ କରିଛନ୍ତି। ନିରନ୍ତର ଭଗବତ ଭଜନ ଫଳରୁ ସେ ନାନାବିଧ ଯୋଗ ଐଶ୍ୱର୍ଯ୍ୟର ଅଧିକାରୀ ଥିଲେ ହେଁ ସେ ଏହି ବିଭୂତି ପ୍ରତି ଅତ୍ୟନ୍ତ ଉଦାସୀନ ରହିଛନ୍ତି।

0: ପ୍ରଚାର କଲୁ ଅଧିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 131ତମ ଭାଗ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରି 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି ଶୁଣନ୍ତୁ ଉଦୟ ଭାରତ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ
2: ନମସ୍କାର ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ

ସମ୍ମାନ ଓ ଅଧିକାର ପ୍ରଦାନ କରିଛି। ଏ କିଛି ଛୋଟ କଥା ତ ନୁହେଁ। ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ସେମିତି 12 କୋଟି ଶୌଚାଳୟ ଯୋଗାଇ ଦେବା ସହିତ ଜଳ ଜୀବନ ମିଶନ ଦ୍ୱାରା ମହିଳାଙ୍କ ଦୈନନ୍ଦିନ ଦୂରରୁ ପାଣି ଆଣିବା ସଂଘର୍ଷକୁ ଲାଘବ କରିଛି। କେତେ ଛୋଟ ଛୋଟ କଥାରେ ଆମର ପ୍ରତ୍ୟେକଟି ଯୋଜନା ଆଜି ଗଢି ଉଠିଛି। ଇଏ ତ ଗଲା ଆମର ପ୍ରଥମ କଥା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସମ୍ମାନର କଥା। ଏବେ ଆସିବା ଦ୍ୱିତୀୟକୁ। ଦ୍ୱିତୀୟ ସୋପାନ ହେଲା ଅର୍ଥନୈତିକ ସ୍ୱାଧୀନତା। ଯେତେବେଳେ ମହିଳା ସାମାଜିକ ଭାବେ ସୁରକ୍ଷିତ ହୁଏ, ସେତେବେଳେ ସେ ନିଜ ପରିବାର ତଥା ସମାଜ ଓ ଦେଶର ବିକାଶ କଥା ଚିନ୍ତା କରିପାରେ। ଏହିଠାରେ ହିଁ ଅର୍ଥନୈତିକ ସ୍ୱାଧୀନତାର ମୂଳଦୁଆ ପଡେ। ଏବଂ ଏହାକୁ ଆଖିରେ ଦେଖି ସରକାର 2021 ଓ 2022 ଅଣସଂଗଠିତ ମହିଳା ଶ୍ରମ କ୍ଷେତ୍ର ଗୁଡ଼ିକୁ ସରକାରୀ ଉଦ୍ୟମରେ ଅଧିକ ଗୁରୁତ୍ୱ ଦିଆଯାଇ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ଗଠନ କରି ଗାଁ ଗାଁ ଓ ସହରରେ ସଂଗଠିତ କରିଛନ୍ତି। ଏହାଛଡ଼ା ଜନଧନ ଯୋଜନା ମାଧ୍ୟମରେ 53%ରୁ ଅଧିକ ବ୍ୟାଙ୍କ ଖାତା ମହିଳାଙ୍କ ନାମରେ ଖୋଲାଯାଇ ସିଧାସଳଖ ସରକାରୀ ସହାୟତା ସେମାନଙ୍କ ହାତରେ ପହଞ୍ଚା ଯାଇଛି। ଏହା ତାଙ୍କୁ ଠକ ଜାଲ ମଧ୍ୟସ୍ଥିଙ୍କ କବଳରୁ ରକ୍ଷା ବି କରିଛି। ସମଗ୍ର ଭାରତରେ 10 କୋଟିରୁ ଉର୍ଦ୍ଧ୍ୱ ମହିଳା ଆଜି ସ୍ୱୟଂ ସହାୟିକା ଗୋଷ୍ଠୀରେ ନିଜକୁ ସଂଗଠିତ କରିପାରିଛନ୍ତି। କୋଭିଡ ଲକଡାଉନ ସମୟରେ ଏହି ମହିଳାମାନେ ହିଁ ଆଗଧାଡିର ଯୋଦ୍ଧା ସାଜି ରାସନ ଓ ପନିପରିବା ଦୋକାନ ପରିଚାଳନା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହାଛଡ଼ା ଐତିହାସିକ ସୁଭଦ୍ରା ଯୋଜନା ମାଧ୍ୟମରେ ଆଜି ଓଡ଼ିଶାର 1 କୋଟିରୁ ଅଧିକା ମହିଳାଙ୍କୁ ଆର୍ଥିକ ମୂଳପୁଞ୍ଜି ଭାବେ ଯୋଗାଇ ଦିଆଯାଇଛି। କିଛି ଛୋଟ କଥା ନୁହେଁ। ଏହାଛଡ଼ା ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆଜି ଗ୍ରାମୀଣ ମହିଳାମାନେ ବାର୍ଷିକ 1 ଲକ୍ଷରୁ ଅଧିକ ଆୟ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟର ରାଇମତୀ ଘେଉରିଆ, ଯାହାଙ୍କୁ ଆମେ ମାଣ୍ଡିଆ ରାଣୀ ବୋଲି ଜାଣିଛେ, ଏବଂ ମୟୂରଭଞ୍ଜର ସୁବାସା ମହନ୍ତ, ମାଣ୍ଡିଆ ମା, ଯେଉଁମାନେ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ G20 ସମ୍ମିଳନୀ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଆଜି ଗାଁ ଗାଁରେ ମହିଳାମାନେ ଡ୍ରୋନ୍ ଦିଦି ସାଜି ଆଧୁନିକ କୃଷି ଡ୍ରୋନ୍ ଉଡାଉଛନ୍ତି। ଏହାଛଡ଼ା ପ୍ରଧାନମନ୍ତୀ ମୁଦ୍ରା ଯୋଜନାରେ ଶତକଡା 68% ଋଣ ମହିଳା ଉଦ୍ୟୋଗୀଙ୍କୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଜୟନ୍ତୀ ମହାପାତ୍ରଙ୍କ ଭଳି ମହିଳାମାନେ ମାଣିକସ୍ତୁ ଆଗ୍ରୋ ପ୍ରାଇଭେଟ ଜରିଆରେ ପଶୁପାଳନ ପରି ବ୍ୟବସାୟକୁ ଏକ ନୂତନ ଦିଗନ୍ତ ଦେଇଛନ୍ତି, ଯାହାଦ୍ୱାରା ସେ ଛେଳି ବ୍ୟାଙ୍କ ଗାଁ ଗାଁରେ ପ୍ରତିଷ୍ଠା କରି ଏକ ନୂତନ ବ୍ୟବସାୟର ଶୁଭାରମ୍ଭ କରିଛନ୍ତି। ଇଏ ତ ଗଲା ଆମ ଦ୍ୱିତୀୟ ସୋପାନ କଥା। ବର୍ତ୍ତମାନ ଆସିବା ତୃତୀୟ ସୋପାନକୁ। ତ ଏଇ ତୃତୀୟ ସୋପାନ ହେଉଛି ଆମ ରାଜନୈତିକ ନେତୃତ୍ୱ କ୍ଷମତା। ଏହା ହେଉଛି ଏ ଯାତ୍ରାର ସର୍ବୋଚ୍ଚ ଶିଖର, ଯାହା ରାଜନୈତିକ ଭାଗିଦାରୀ କଥା କହେ। ଯେଉଁ ପର୍ଯ୍ୟନ୍ତ ମହିଳାମାନେ ନିଜକୁ ସଂସଦ ବା ବିଧାନସଭାରେ ଉପଯୁକ୍ତ ସଂଖ୍ୟାରେ ଉପସ୍ଥାପିତ ନ କରି ନିଜର ସୁବିଧା ଅସୁବିଧା ଭଲ ମନ୍ଦ କଥା ନ ଉଠେଇ ପାରିବେ, ସେ ପର୍ଯ୍ୟନ୍ତ ଏ ଯୋଜନାର ସଫଳ ମୂଲ୍ୟାୟନ କେବେ ବି ହୋଇପାରିବ ନାହିଁ। ଆଜିର ନାରୀ କେବଳ ଆଉ ନିରବ ଭୋଟର ନୁହେଁ, ସେ ଏକ ଶକ୍ତିଶାଳୀ ଷ୍ଟ୍ରାଟେଜିକ ଭୋଟ ବ୍ୟାଙ୍କ ସାଜିଛି ଏବଂ ସରପଞ୍ଚରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନେତୃତ୍ୱ ନେଉଛି। ଏହା ସତ୍ତ୍ୱେ ବି ମହିଳା ସଶକ୍ତିକରଣରେ ରାସ୍ତାରେ ଅନେକ ଘାତ, ପ୍ରତିଘାତ ଓ ବାଧାବିଘ୍ନ ରହିଛି, ଯେମିତିକି ଆମ ସାମାଜିକ ଓ ସାଂସ୍କୃତିକ ବାଧା। ଆଜି ବି ଆମେ ଏକ ପୁରୁଷ କେନ୍ଦ୍ରିକ ସାମାଜିକ ବ୍ୟବସ୍ଥାରେ ବଞ୍ଚୁଛେ, ଯେଉଁଠି ପାଠ ଠାରୁ ଆରମ୍ଭ କରି ସୁବିଧା ସୁଯୋଗ ଓ ସମ୍ପତ୍ତି ବାଡ଼ି କ୍ଷେତ୍ରରେ ପୁଅଙ୍କ ତୁଳନାରେ ଝିଅଙ୍କୁ ଗୌଣ ମନେ କରାଯାଏ। ଆଜି ବି ଅନେକ ଚଳଣିରେ ଝିଅକୁ କେବଳ ଅନ୍ୟର ଘର ସଂସାର ସମ୍ଭାଳୁଥିବା ପରବର୍ତ୍ତୀ ଭାବେ ଗଣାଯାଏ। ଆଜି ବି ଜାତି ଧର୍ମ ନିର୍ବିଶେଷରେ ନାରୀଟି ସାମାଜିକ ତଥା ଘରୋଇ ହିଂସା ଓ ପାଶବିକ ଅତ୍ୟାଚାରର ଶିକାର ହୁଏ। ଏମିତିରେ ବି ଦେଖାଯାଇଛି ମହିଳାମାନଙ୍କୁ ସୁଯୋଗ ସୁବିଧା ପ୍ରଦାନ କଲେ ସେମାନେ ଖେଳ, ସଙ୍ଗୀତ, ଗୀତ, ବ୍ୟବସାୟ ଅନେକ କ୍ଷେତ୍ରରେ ଆଜି ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିଛନ୍ତି। ସେଥିପାଇଁ ତ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଅନେକ ଥର ଅନେକ ସଫଳ ଉଦ୍ୟୋଗୀ ମହିଳା, ସେ ଚାଷୀ ହୁଅନ୍ତୁ, ସେ ବୁଣାକାର ହୁଅନ୍ତୁ, ସେ ଖେଳାଳି ହୁଅନ୍ତୁ କି ସେ ଜଣେ ବୈଷୟିକ କୌଶଳୀ ମହିଳା ହୁଅନ୍ତୁ, ସମସ୍ତଙ୍କର ଉତ୍କୃଷ୍ଟତାକୁ ପ୍ରତିପାଦିତ କରି ଆମକୁ ପ୍ରୋତ୍ସାହନ ଦେଇଛନ୍ତି ଆଗକୁ ବଢିବା ପାଇଁ। ଆଜି ଏଇସବୁ ଯୋଜନା ମାନଙ୍କର ସଫଳ ରୂପାୟନ ତ ହେଲା ଆଜି ଷ୍ଟାର୍ଟଅପ୍ କୁହନ୍ତୁ, ଏଇ ସରକାରୀ ପ୍ରଚେଷ୍ଟାର ଫଳ ହିଁ ଆମେ ଆଜି ଆଖି ଆଗରେ ଦେଖୁଛେ। ସେ ମିଜାଇଲ ଓମ୍ୟାନ ଡକ୍ଟର ତେସିସୋମାସ ହୁଅନ୍ତୁ, ତାମିଲନାଡୁ ଇଟାଭାଟିର ଦାଦନ ଶ୍ରମିକ ଉଦ୍ଧାର କରିଥିବା ମାନସୀ ବରିଆ ସାମାଜିକ କର୍ମୀ ହୁଅନ୍ତୁ, ବା ନାୟିକାର ପ୍ରତିଷ୍ଠାନ ଫାଲ୍ଗୁନି ନେହାର

0: କିନ୍ତୁ 16,000 କିଲୋମିଟର ବିମାନ ଉଡାଇଥିବା କ୍ୟାପ୍ଟେନ ଜୟା ଅଗ୍ରୱାଲ ଏମାନେ ସମସ୍ତେ ପ୍ରମାଣିତ କରିଛନ୍ତି ଯେ ସୁଯୋଗ ମିଳିଲେ ନାରୀ ଗବେଷଣାରୁ ଆରମ୍ଭ କରି ବ୍ୟୋମଯାନ ଚାଳନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶୀର୍ଷକୁ ଯାଇପାରେ। 2047ର ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ମହିଳାମାନଙ୍କୁ ସାଥିରେ ନେବାକୁ ପଡିବ। ମହିଳାମାନଙ୍କ କାନ୍ଧରେ କାନ୍ଧ ମିଳାଇ ହିଁ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ, କେବଳ ସରକାରଙ୍କ ଉପରେ ତ ଦାୟିତ୍ୱ ଛାଡି ଦେଇ ହେଲେ ହବନି। ସରକାରଙ୍କ ପ୍ରଚେଷ୍ଟା ଛଡା ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ଏଥିପ୍ରତି ବଦଳିବା ଦରକାର। କାରଣ ଯେତେବେଳେ ଦେଶର ଜନସଂଖ୍ୟାର 50% ପାଖାପାଖି ନାରୀ ରହୁଛନ୍ତି, ସେତେବେଳେ ନାରୀଙ୍କୁ ଅବହେଳା କରି କେବେ ବିକଶିତ ଭାରତର ସ୍ୱପ୍ନ ଦେଖି ହୁଏ ନା। ତେଣୁ ନାରୀର ପ୍ରଗତି ହିଁ ଦେଶର ପ୍ରଗତି, ଏକଥା ଘରଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭାବିବା ଉଚିତ। ଯାହା ସରକାର ହୃଦୟଙ୍ଗମ କରିଛନ୍ତି ତାହା ସମାଜ ବି ଭାବିବା ଉଚିତ। ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ ହେଉ।
1: ଶୁଣୁଥିଲେ ଆଲୋଚନା, ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ, ବିକଶିତ ଭାରତର ମୁଖ୍ୟ ସୋପାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ବିନ୍ଦୁ ନିବେଦିତା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା, ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରା ରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯୋଉ ବଡ ବଡ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯୋଉ ନଦୀ ଗୁଡିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ ଏଇଭଳି ଯୋଉ ମିଶନ କରାହେଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି। ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9,00,000 ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ପହିଲାରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଦୁଇଟି ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି।

0: ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା ସଂସ୍କୃତି ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ଭାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ସବୁ ଆମର ଅଛି ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ, ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାନ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣା ବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାନ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣା ବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍କାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍କାତ କ୍ଷେତ୍ରରେ ଏସ୍ଏଆଇଏଲ୍ ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। ଏସ୍ଏଆଇଏଲ୍ର ଇସ୍କାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ଭାର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ

କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖର ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ ତିନି ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7 ପ୍ରମୁଖ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍କରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟାବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ଼ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା

ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24,70,00,000 ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା

ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ, ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

0: ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ।
1: ଶୁଣିଲେ ଉଦୟ ଭାରତ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଅଗ୍ନି ପରୀକ୍ଷା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠ ଶିଳ୍ପୀ ମାନିଲେ ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଅକ୍ଷ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଆଖିରେ ଆଖିରେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟୋ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

ଶେଷରେ ଶୁଣନ୍ତୁ ଅଗସ୍ତ୍ୟ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ହ୍ୟୁମାନ ସାଗର ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ଗୀତ ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
2: ଭାରତ ଇଣ୍ଡୋନେସିଆ କା ଷ୍ଟ୍ରାଟେଜିକ ଟ୍ରଷ୍ଟ ଇଣ୍ଡୋ ପେସିଫିକ ମେ ଷ୍ଟେବିଲିଟି କା ମଜବୁତ ଆଧାର ବନେଗା। ହମାରୀ ସାଝେଦାରୀ କେବଳ ଦୋ ଦେଶୋଁ କା ସମ୍ବନ୍ଧ ନହିଁ ହୈ, ୟହ ଇଣ୍ଡୋ ପେସିଫିକ କି ଷ୍ଟେବିଲିଟି, ଗ୍ଲୋବାଲ ସାଉଥ କି ଶକ୍ତି ଔର ବିଶ୍ୱ କେ ଶେୟର୍ଡ ଫ୍ୟୁଚର ମେ ବିଶ୍ୱାସ କା ସଂକଳ୍ପ ହୈ।
1: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ୍ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ୍ ସାଧାରଣ ଭିଭିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
2: ଇଣ୍ଡିଆ ଅର୍ ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ ଶେୟାର ନହିଁ କରତେ, ହମାରୀ ହିଷ୍ଟ୍ରୀ ବି ଶେୟାର୍ଡ ହେ, ହମାରା ସମ୍ବନ୍ଧ ରାମାୟଣ ଅର୍ ମହାଭାରତ କି ବିରାସତ ହେ। ବୋରୋବୁଦୁର ଅର୍ ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋ କେ ଜରିଏ ଜୁଡେ ହମ ଇଣ୍ଡୋନେସିଆ କେ ରାଷ୍ଟ୍ରୀୟ ପ୍ରତି ଗରୁଡ଼ା ସେ ଜୁଡେ ହେ।
1: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର

0: ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବକୁ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस ओवरसीज कैंपस इंडोनेशिया की संगासरी एससीजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर अभी माननीय प्रधानमंत्री इंडोनेशिया के दौरे में है। उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुचंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,000,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷି କ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
2: प्रधानमंत्री जी के विजन के कारण भारत की कृषि तेजी से बदल रही है। विकसित भारत के लिए विकसित कृषि, समृद्ध गांव, समृद्ध किसान, उसमें सरकार अपने सारे प्रयत्न कर रही है, लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है। और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गाँव में काम करते हैं और गाँव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ଭାରୀ ଶିଳ୍ପ ଏବଂ ଇସ୍କାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍କାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍ ଭାରତ ଇଂଲଣ୍ଡ ମଧ୍ୟରେ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବା

0: ବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋବାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟାନାଡ୍ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏକ ସଶକ୍ତ ଭାରତ ଓ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏହି ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତା'ର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି, ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତଙ୍କର ମାତୃଶକ୍ତି, ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନଙ୍କର ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୂରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୂରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳି ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
2: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ମହିଳାଙ୍କ ସମେତ ମୋଟ 3011 ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବାବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ

0: ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରିଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା କରିଛନ୍ତି ଅରୁଣ ସିଂ ଏବଂ ବି ପ୍ରତିଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ?
4: ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ତ୍ୱ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
1: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ହେଟି ଭଉଣୀ,
6: ଭାଇ ଜୁହାର ଜୁହାର।
5: ଜୁହାର ଜୁହାର ଜୁହାର ଜୁହାର। ତମେ ବୈଠକ ଆଇଲ କି?
6: ଭଲ କାଇବି ନାଇ କି?
5: ନାଇ, ସବୁଆଡେ ହାଲା ହେଇଯାଇଛି। କେତେ ଦିନ ହେଲା ଆଙ୍କେ ଆଇବେ ନାଇ? ଗୋଟେ କିଛି ନହେଲେ ଗୋଟେ 15 ଦିନ ଲାଗବ ବୋଲିକି ନା କେମିତି ତମେ ଖେଟ ଦେଲ ତ?
6: ନାଇ ଦେଖ ତ, ବୈଠକ ନ ଆଇଲେ ରହି ହବ କି କୁହ?
5: ହଁ,
6: ଏଠିକି ଆଇଲେ ଚାରି କଥା ଶିଖୁଛୁ, ଚାରିଟା ଚାଷୀ ଭାଇ ଭଉଣୀ ସହିତ ମିଶୁଛୁ।
5: ସେଇଟା ମାତ୍ର ସତ ଆକା ଯେ, ତମେ ତ ଦେଖବାକୁ ଠିକ୍ ଠାକ୍ ଆକା ଦୁଶୁଛ। ମୁଇଁ ଶୁଣିଲି କିନ୍ତି ସତକି ମିଛ ହେଲେ?
6: କୋଉଠି ମିଛ, ତମେ ଶୁଣିବାଟା ପୁରା ସତ। ଏଠି ଦେଖ, ଏହା ତ କେମିତି ଭାଙ୍ଗିଛି ଦେଖ।
5: ମୋର
6: ବାଟ ମୁଇଁ ଜାଗରତରେ ଯତ୍ନରେ ଯାଉଥିଲି
5: କାଲେ ବୋଲିକି ଶିଖିନ କି କେମିତି? ଆହୁରି
6: ଶିଖି ନାଇଁ କୋଉଠି, 6 ମାସ ହେଲା ଚଲେଇଲିଣି ବୋଲେ ନୂଆରେ ଡ୍ରାଇଭିଂ ନା କେମିତି? 6 ମାସ ହେଲାଣି ବୁଝିଗଲାଣି, ମାତ୍ର ଗଲା ବେଳକୁ ଏମିତି ତ ଜାଟି ହେଇଗଲା। ଦେଖ ତ, ସେ କେନାଲ ପାଖରେ ଆମର ଗାଁ ବାଟକୁ ଯୋଉ ଛେଦରେ ଅଛି, ସେ କେନାଲ ପାଖରେ ପାଣି ଆସୁଛି, କେନାଲ ଦୁଶୁନି, ଦି ବାଟ ରହୁଛି ବନ୍ଧ ବାଡ଼ କା ଦୁଶୁଛି। ଟିକେ ଜଗିଦେଲି ଦିଟା ଗାଡି ଯାଉ ବୋଲି, ତାର ପରେ କାଟିଲା ବେଳକୁ ବୋଲଛ ମୋର ଚକ ଯାଇକିନା ଖାଲ ଭିତରେ ପଡିଯା।
5: ଓହୋ,
6: ହେଲେ ଏଇ ପାଣି ଭିତରେ ସେ ମଝିରେ ଗାତ ଅଛି ବୋଲି କାହାକୁ ଜଣା? ସମାନ ତ ପଳେଇବି ପରା ଧୀରେ ବୋଇଲା ବେଳକୁ ସମାନ ଯାଇକି ଚକଟା ଲାଗିଗଲା। ଡାକି ଆଣବା ଗ୍ରହ ବୋଲ ତ ଏଇଟା। ମାତ୍ର ଏଇଟା ଗୋଟେ କଥା ଯେ, ଯେତିକି ଆମର ବର୍ଷା ଦିନ ଆଗରୁ ଯୋଉଠି ଆମର ଖାଲ ଖମା ମାନେ ଥାଉଛି, ଟିକେ ଆଗରୁ ରୋଡ ବନ୍ଦ ଜାଗର ତ ଯତ୍ନ କରବାର ଅଛି, ଟିକେ ତାକୁ ସଜାଡ଼ବାର ଅଛି। ଆଜି ସିନା ମୋର ହେଲା, ସେଦିନ ପୁଣି ମୋର ସାଙ୍ଗରେ 4 ଲୋକ ରହିଛି ସେଠି।
5: ହେଟି ଦେଖ
6: ହେଲା, ସେଠି ଥିବା ଲୋକ ମାନେ କହିଲେ
5: ଉଣା
6: ଟିକେ ଅଧେ ବାଜିଛି ପରା ବୋଲିକି ଦେଖିଲା ବେଳକୁ ଏକ୍ସରେ କାଢିଲା ବେଳକୁ ତ ଭାଙ୍ଗି ଯାଇଛି ହାତ।
5: ଦେଖନି ଏ କେଡ଼େ ବଡ କଥା ହେଲା
6: ଦେଖ।
5: ଏମିତି ଏକା ଭଉଣୀ, ତମେ କହିଲା ରକମର ଏବେ ବର୍ଷା ଦିନ, ଏ ରାସ୍ତା ଘାଟ ବୋଲି

0: ଜଣା ମିଶା ପଡ଼ବ
1: ନାହିଁ ଭାଇ।
0: ହଁ, ସେଟା ପାଇଁ ଆମେ ମୁଖ୍ୟ ରାସ୍ତା ମାନଙ୍କୁ ଠିକ୍ ଠାକ୍ କରିବା କଥା।
1: ହେ ଟିକେ ଦେଖ, ଖରା ଶେଷ ବେଳକୁ ବର୍ଷା ଆଇବ ବୋଲି ତ ଆମେ ଜାଣିଥାଉଛେ।
0: ହଇ ହଇ ହଇ,
1: ଟିକେ ସେ ସବୁ ଯଦି ସଜଡା ହେଇଯିବ, କୋଉଠି ଚିପ୍ସ ଟିକେ ପଡିଲା, କୋଉଠି ସିମେଣ୍ଟ ଟିକେ ଲାଗ ଗଲା ବୋଲେ ଲୋକ ଏମିତି ଅସୁବିଧା ହବ ନାହିଁ।
0: ସତ କଥା କହିଲ, ମାତ୍ର ଏଇଟା ପାଇଁ କିସ ଆମେ ସମସ୍ତେ ସଚେତନ ହବାର ଅଛି। ଆମର ଯୋଉ ରାସ୍ତା ମାନେ ମୁଖ୍ୟ ରାସ୍ତା ମାନେ ଅଛି, ଯଦି ଖଣ୍ଡିଆ ଖାବରା ହେଇଛି କି ଖାଲ ଡେପ ହେଇଯାଇଛି ବୋଇଲେ ଆମେ ପ୍ରଶାସନକୁ ଜଣେଇବାର ଅଛି ଯେ ଆଜ୍ଞା, ଆମର ଏଇ ରାସ୍ତାଘାଟ ଯାଇ ଏମିତି ଅବସ୍ଥା ଅଛି, ଏମିତି ଆମେ ହଇରାଣ ହଉଛୁ।
1: ନାଇଁ ସତ କଥା, ପ୍ରଶାସନକୁ ତ ଜଣେଇବା କା। ଫାଷ୍ଟ ମୁଇଁ ପଡିଲା ପରଠୁ ହେଲାଣି ତ ଗୋଟେ ତିନି ଚାରି ଦିନ ବୋଲ ତ ତମେ ଶୁଣିବାଟା। ତାପରେ ଆମର ଯେତିକି ଯୁବକ ସଂଘର ଭାଇ ମାନେ ଅଛନ୍ତି, ତାଙ୍କେ ମୋର ଅବସ୍ଥା ଦେଖିକିନା ଆମର ଗାଁ ଛେଦ ପର୍ଯ୍ୟନ୍ତ କୋଉଠି କେତିକି ଖାଲ ଖମା ଅଛି, କୋଉଠି ଗାତ ଅଛି ବୋଲି ସବୁ ସଜାଡିଲେ ଆମର ରାସ୍ତା ପର୍ଯ୍ୟନ୍ତ।
0: ଓହୋ, ବଢିଆ କାମ ଗୋଟେ କଲେ। ଯା ବୋଲେ ଆମେ ଆଗ ଆମର ହାତରେ ଯେତିକି ହେଇପାରିବ କରିଦବା,
1: କରିଦବାର ଅଛି କା, ନିଜେ ସଚେତନ ହେବା। ଆରେ ଆମର ଯେତିକି ଭାଇ ଭଉଣୀ ମାନେ ଅଛନ୍ତି ତାଙ୍କର ଭଲ ପାଇଁ ବି ଟିକେ ଚିନ୍ତା କରିବାର ଅଛି।
0: ସତେ ସତେ ସତେ ଏକା।
1: ଦେଖ ମୋର କଥା ତ ଶୁଣିକି ନା ଜାଣିଲ ଏକା ମୋର ଅବସ୍ଥା କିସ। ମାତ୍ର ଏବେ ଯୋଉ ଆମର ଚାଲିଛି ବୋଲ ତ ଏଇ ସପ୍ତାହ ସାରା ଜୁଲାଇ ଏକରୁ ଜୁଲାଇ ସାତ ପର୍ଯ୍ୟନ୍ତ,
0: ସେଟା ତ ଆମେ ବୈଠକରେ ସବୁଦିନ ଆଲୋଚନା କଲା ଭଳିଆ କରୁଛୁ
1: କରୁଛୁ କା। ମାତ୍ର ଆମେ ବି ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣେଇବାର ଅଛି କା,
0: କିସ୍ଟା କି
1: ବନ ମହୋତ୍ସବ ସପ୍ତାହ ଆମେ ପାଳନ କରୁଛୁ।
0: ହେଲେ ଏଇ ବନ ମହୋତ୍ସବ ସପ୍ତାହ କାହିଁକି ପାଳନ ଆମେ କରୁଛେ, ତାର ଗୋଟେ ଲକ୍ଷ୍ୟ ଅଛି କି ନାହିଁ?
1: ଅଛି, ଉଦ୍ଦେଶ୍ୟ ବିଷୟ
0: ଉଦ୍ଦେଶ୍ୟ ଅଛି। ହେଲେ ତାର ଉପରେ ଏକା ଆଜି କଥାବାର୍ତ୍ତା ଅଛି ପରା,
1: ତାର ଉପରେ ଏକା ଆଲୋଚନା ନେବା ପାଇଁ ଗୋଟେ ବିଶେଷଜ୍ଞ ଦିଦି ବି ଆସିଛନ୍ତି, ତାଙ୍କ ସହିତ କଥାବାର୍ତ୍ତା ହେବା।
0: ହଉ ଶୁଣିଦବା।
2: ଭଉଣୀ ନମସ୍କାର।
3: ନମସ୍କାର।
2: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ହେଲା ନିରୁପମା ସାହା, ମୁଁ ଜଣେ ଅବସରପ୍ରାପ୍ତ ବନ କର୍ମଚାରୀ ଅଟେ।
2: ତାହେଲେ ଏଇ ଯୋଉ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ କଣ ରହିଛି, ତାର ଲକ୍ଷ୍ୟ କଣ ରହିଛି, ଏଇ ସପ୍ତାହ ପାଳନ କରାଯାଉଛି?
3: ଗୋଟେ ପରିବେଶକୁ ଆଗ କେମିତି ସୁସ୍ଥ ରଖିବେ, ସୁସ୍ଥ ବାୟୁ ପାଇପାରିବେ, ସେଇ ସବୁ ପାଇଁ ସମସ୍ତେ ଯେମିତି ଗୋଟେ ଗଛ ଲଗେଇ ପାରିବେ। ଆଜି ଗଛ ନାହିଁ ବୋଲିକିରି ଆଜି ଏତେ ମାନେ ଜୋରରେ ଗରମ ହେଇପାରୁଛି, ସବୁ ଗଛ ବି ରାସ୍ତାଘାଟରେ ସବୁ କଟା ହେଇଯାଉଛି, ତାକୁ ଇଏ କରିବା ପାଇଁ ବନ ମହୋତ୍ସବଟା କରାଯାଉଛି, ଯେମିତି କିଛି କିଛିଟା ଗଛ ଲାଗିଯାଉ।
2: ଆଜ୍ଞା, ବିଭାଗ ତରଫରୁ ଏଇ ବନ ମହୋତ୍ସବ ସପ୍ତାହ ପାଳନ କରିବା ପାଇଁ କଣ କଣ ସବୁ ପଦକ୍ଷେପ ନିଆଯାଉଛି?
3: କୋଉ ଜାଗାରେ ଲଗା ହବ ତାକୁ ଆଗ ଦେଖାହଉଛି, ତାକୁ ଗାତ ଖୋଳିବା ପାଇଁ ଆଗରୁ କୁହାହଉଛି, ସେ ଗାତରେ କିଛି ମେଡିସିନ ଯୋଉଟା କି ପୋକ ଜୋକ ନ ରହିବେ ସେଠି ଇଏ କରାହଉଛି। ତାପରେ ସେ ଗାତଟା କାହିଁକି ନା ସାଙ୍ଗେ ସାଙ୍ଗେ ଗାତ ଖୋଳିକି ପୋତିଦେଲେ ସେଇଠୁ ମାନେ ଗଛଟା ଖରାପ ହେଇଯିବ, ଗାତଟାକୁ କି ସମୟ ଖରା ଖାଇବାକୁ ତାକୁ ଆଗରୁ ଗାତଟା ଖୋଳିବାକୁ ପଡୁଛି। ସେ ଗାତ ଖୋଳିଲା ପରେ କୌଣସି ଔଷଧ ଟିକେ ଏଇ ଯୋଉ ଗାମାସିନ ହଉ କିମ୍ବା ଆମର ଉଇ ଲାଗିବା ପାଇଁ ଔଷଧ ହଉ ସେଇଟା ସବୁ ଲଗା ହେଲା ପରେ ତାପରେ ଗଛଟା ଲଗା ହଉଛି।
2: ଆଜ୍ଞା ଆଜ୍ଞା, ଏ ଯୋଉ ବନ ମହୋତ୍ସବ ସପ୍ତାହ ଆମର ଜୁଲାଇ ଏକରୁ ଜୁଲାଇ ସାତ ପର୍ଯ୍ୟନ୍ତ ପ୍ରାୟ ଏକ ସପ୍ତାହ ପାଳନ କରାଯାଉଛି, ତାର ପ୍ରତି ସଚେତନ ହେବା ପାଇଁ ଗାଁ ଗହଳିରେ କେମିତି ପଦକ୍ଷେପ ସବୁ ନିଆଯାଉଛି?
3: ପ୍ରତି ଗାଁରେ ତ ସ୍କୁଲ ଅଛି, ପଞ୍ଚାୟତ ଅଫିସ ଅଛି, ପ୍ରାୟ ଯୋଉ ଯୋଉ ଅନୁଷ୍ଠାନ ଅଛି ସବୁ ଅନୁଷ୍ଠାନ ମାନଙ୍କୁ ଆଗରୁ ସବୁ କୁହାହଉଛି ଯେ ଏଇଠି ନର୍ସରୀ ଅଛି, ତମେ ଆଣିକି ଗଛ ଲଗାଲ, ସେମାନେ ବି ନିଜେ ବି ତାଙ୍କ ତରଫରୁ ଆଗ୍ରହ ପ୍ରକାଶ କରିକି ସ୍କୁଲ ପିଲାମାନେ ତାଙ୍କର ଗାତ ଖୋଳିକି ତାଙ୍କର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନେ ବି ଆଗ୍ରହ ପ୍ରକାଶ କରିକି ବନ ମହୋତ୍ସବ ପ୍ରାୟତଃ ସ୍କୁଲ ମାନଙ୍କର ପାଳନ କରାଯାଉଛି।
2: ତାହେଲେ ପୁଣି ଆପଣ ତ ଜଙ୍ଗଲ ବିଭାଗରେ କାର୍ଯ୍ୟରତ ଥିଲେ, ବିଭାଗ ତରଫରୁ ମଧ୍ୟ ଚାରା କିଛି କିଛି ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଉପଲବ୍ଧ କରାଯାଇକି ଯୋଉଟାକି ସେମାନେ ଲଗେଇ ପାରିବେ ନିଜ ବାଡି ବଗିଚାରେ?
3: ହଁ ହଁ, ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ଅଛି, ସବୁ ପାଖ ଗାଁ ମାନଙ୍କର ସବୁ ନର୍ସରୀ ଯୋଉଠି କରାହେଇଛି ସେଠି ଜୁଲାଇ ଆମର ଏକରୁ ସାତ ପର୍ଯ୍ୟନ୍ତ ବନ ମହୋତ୍ସବ ସାପ୍ତାହିକ ପାଳନ ହବ। ତାପରେ ସବୁ ମାଗଣା ଚାରା ବଣ୍ଟନ ଅଛି, ଯାହାକୁ ଯୋଉ ନର୍ସରୀର ପାଖ ଲାଗିବ ସେ କଣ କଣ ଚାରା ହେଇଛି ଦେଖିକି ଯାହାକୁ ଯୋଉଟା ଦରକାର ସେ ଆଣିପାରିବେ। ଫାର୍ମର ଅଛନ୍ତି ଯୋଉ କି ଆମର ବଡ ବଡ ସବୁ ଅଛନ୍ତି କୃଷକ ମାନେ, ସେମାନେ ବି ତାଙ୍କର ବଡ଼ ଜାଗା ଏକର ଦୁଇ ଏକର ଯାହାର ଅଛି ସେମାନେ ବି ନିଜ ଜାଗାରେ ବି ସେମାନେ ଗାତ ଖୋଳିକି ଆମର ଏତିକି ଗାତ ଖୋଳୁଛୁ ଆମେ ଗଛ ଲଗେଇବୁ ବୋଲି ସେମାନେ ବି ନେଇକି ନିଜ ବାଡିରେ ନିଜେ ନିଜେ ବି କରୁଛନ୍ତି ସେମାନେ ଫାର୍ମର ମାନେ।
2: ନର୍ସରୀରେ ମଧ୍ୟ ସେମାନେ ମାଗଣାରେ ପାଇପାରିବେ ନା କିଛି ଟଙ୍କା
3: ମାଗଣାରେ ପାଇପାରୁଛନ୍ତି?
2: କୋଉ କୋଉ ଚାରା ସେମାନେ ପାଇପାରିବେ ବିଶେଷ କରି ଏଇ ବନ ମହୋତ୍ସବ ସପ୍ତାହ ମଧ୍ୟରେ?
3: ସପ୍ତାହରେ ଯଦି ତାଙ୍କର ଅନୁଷ୍ଠାନ ଦେଖିଲେ ବିଶେଷତଃ ପ୍ରାୟତଃ ଫୁଲ ଗଛଟା ଇଏ ହେଇଥିବ, ନହେଲେ ସୁନ୍ଦର ଖାଲି ଫୁଲ ହଉନଥିବ ଭଲ ସୁନ୍ଦର ଗଛ ହେଇଥିବ, ସ୍କୁଲ ବାଡି ବଗିଚାକୁ ଦେଖିକି ତ ସେଇ ସବୁ ଗଛ ଲାଗେ, ସେଇଠି ତା ଫଳ ଗଛ କିଛି ଦରକାର ହବନି ଯୋଉଟାକି ସୁନ୍ଦର ଦିଶିବା ପାଇଁ କୌଣସି ଅନୁଷ୍ଠାନକୁ। ଆଉ ଯିଏ ଟିକେ ତାର ନିଜ

0: ବାଡିରେ କରୁଛି, ସେ ତାର ସବୁ ଅଲଗା ବଡ ବଡ ଗଛ ସେ ଲଗେଇ ପାରିବ ଦେଖିକି, ତାକୁ
1: ଆଜ୍ଞା
0: ଆଜିକାଲି ଆକାଶିଆ କି ତାର ଯୋଉଟା ତାର ଆବଶ୍ୟକ କଣ, କାଠ ଦରକାର କି ତାର ଫୁଲ ଦରକାର କଣ ଦରକାର, ସେଇ ଟାଇପର ଗଛ ସିଏ ନେଇପାରିବ।
1: ଆଜ୍ଞା, ତାହେଲେ ଯୋଉ ଗାଁ ଗହଳିରେ ଯେତିକି ଆମର ଜଙ୍ଗଲ ନଷ୍ଟ ହେଉଛି କୌଣସି କାରଣରୁ ବି, ନୂତନ ଜଙ୍ଗଲ ସୃଷ୍ଟି କରିବେ ତା ପ୍ରତି କେତେ ସଚେତନ ହେବେ ବୋଲି ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି କି?
0: ପ୍ରାୟତଃ ଆଜିକାଲି ସବୁ ଗାଁରେ ବିଭାଗ ତରଫରୁ ମିଟିଂ କରାହଉଛି, କମିଟି କରାହଉଛି, ସେଇ ଗାଁ ଲୋକମାନେ ହିଁ କମିଟିରେ ରହିଛନ୍ତି, ସେମାନେ ସବୁ ଜାଣୁଛନ୍ତି ଏଇଟା ନଷ୍ଟ ହେଇଗଲାଣି, ଆମର ଏଠି ଖାଲି ଜାଗା ଏତିକି ଅଛି, ଆମେ ଏଇଟା ଗଛ ଲଗେଇ ଦବା, ସେଟା ଯୋଉଟା କି ସେଇଟା କରାହଉଛି, ସେଟା ବିଭାଗ ତରଫରୁ ସେଇ ଗଛ ସବୁ ଲଗା ହଉଛି
1: ଆଜ୍ଞା,
0: ଯୋଉଟା ଗାଁର ଚାହିଦାକୁ ଧରିକି। ଗାଁର ଚାହିଦା ବିଶେଷତଃ କହିଲେ ତ କାଠ ଉପରେ ସେମାନଙ୍କର ଟିକେ ବହୁତ ଦରକାର, ତେଣୁ ସେଇ ଯୋଉଟା କି ଜାଳେଣୀ କାଠ ପାଇପାରେ ସେଇ ପ୍ରକାରର ଗଛ ଲଗା ହଉଛି।
1: ଆଜ୍ଞା, ବର୍ତ୍ତମାନ ଯେଉଁଭଳି ସ୍ଲୋଗାନ ଦିଆଯାଉଛି, ପିଲାଟିଏ ଗଛଟିଏ,
0: ଗଛଟିଏ
1: ମା ପାଇଁ ଗଛଟିଏ, ଏମିତି ତାର ମହତ୍ତ୍ୱ କଣ ରହିଛି ପୁଣି?
0: ମାନେ ପିଲାଟିଏ ଗଛଟିଏ କହିଲେ ଯେମିତି ମାନେ ଗୋଟେ ପରିବାରରେ ଗୋଟେ ଛୁଆ ନିହାତି ଦରକାର,
1: ଆଜ୍ଞା,
0: ସେମିତି ଗୋଟେ ଗଛଟେ ବି ନିହାତି ଦରକାର, ମଲା ବେଳକୁ ବି ଆମକୁ କାଠ ହିଁ ଦରକାର ମାନେ ଇଏ କରିବା ପାଇଁ, ସେଇଟା ପାଇଁ ପିଲାଟିଏ ଗଛଟିଏ, ଯେମିତି ପିଲା ନିହାତି ଆବଶ୍ୟକ ଗଛଟେ ମଧ୍ୟ ଆମକୁ ସେଭଳିଆ ଆବଶ୍ୟକ ଦରକାର।
1: ମାନେ ଆମେ ଯଦି ଗଛଟେ ତ ଖାଲି ଲଗେଇ ଦେଲେ ହବନି, ତାକୁ ପିଲା ଭଳି ଯତ୍ନ କରିବା, ନିଜର
0: ଯତ୍ନ କରିବା,
1: ନିଜର ପିଲା ଛୁଆଙ୍କୁ ଆମେ ଯେମିତି ଛୋଟରୁ ବଡ ହେଲା ପର୍ଯ୍ୟନ୍ତ ଦାୟିତ୍ୱ ନଉଛେ, ଯତ୍ନ କରୁଛେ, ସେମିତି ଗଛଟିଏ ଲଗେଇ ଦେଲା ପରେ ମଧ୍ୟ ତାର ଯତ୍ନ ନେବାକୁ ପଡିବ
0: ପଡିବ। ବିଶେଷତଃ ଗଛ ଯୋଉଠି ଲଗା ହେଲା ବଡ ଏରିଆରେ, ଗାଈ ଗୋରୁକୁ ଟିକେ ମାନେ ସେମାନେ ସଚେତନ କରିବାକୁ ପଡେ, ସେଇ ଏରିଆକୁ ନେବେନି, ଗୌଡ଼ ଯୋଉ ଚରେଇବାକୁ ନଥିବ ତାକୁ ଟିକେ ବୁଝେଇ ଦେବେ ଯେ ନାଇଁ ସେଇ ଜାଗାରେ ଏବେ ଗଛ ଲାଗିଛି, ସେଇ ଜାଗାକୁ ଗାଈ ଗୋରୁ ନେ ନା। ଗାଁ ବାଲାର ଗୋଟେ ଜଗୁଆଳି ବି ରଖା ହବ ବିଭାଗ ତରଫରୁ, ପ୍ରାୟତଃ 2-3 ବର୍ଷ ସେ ଜଗୁଆଳି ରହିବ, ସେ ଗଛ ଟିକେ ଜଗା ରଖା ଦାୟିତ୍ୱ ନବ।
1: ବର୍ତ୍ତମାନ ଯେଉଁଭଳି ଧୀରେ ଧୀରେ ଗରମ ମଧ୍ୟ ବଢିଗଲାଣି, ବର୍ଷା ମଧ୍ୟ ଧୀରେ ଧୀରେ କମୁଛି, ଆମର ପରିବେଶର ତାରତମ୍ୟ ରହୁନାହିଁ, ପାଣିପାଗର ମଧ୍ୟ ସନ୍ତୁଳନ ରହୁନାହିଁ, ସେମିତିରେ ପୂର୍ବ ଭଳି ଯଦି ଆମେ କିଛି ପରିବର୍ତ୍ତନ ଆଣିବା ପାଇଁ ଚାହିଁବା, ତାହେଲେ ଆମକୁ ତ ନିଶ୍ଚିତ ଭାବରେ ଗଛ ଲଗେଇବା ପାଇଁ ପଡିବ, ନୂତନ ଜଙ୍ଗଲ ସୃଷ୍ଟି କରିବା, ଆଗାମୀ ପିଢି ପାଇଁ ଗଛ ଲଗେଇବା ବୋଲି ସମସ୍ତଙ୍କୁ ଆପଣ କଣ ପରାମର୍ଶ ଦେବେ?
0: ଗାଁ ଗହଳିରେ ସଭା ସମିତିରେ ବିଶେଷତଃ କୁହାଯାଉଛି, ସମସ୍ତେ ବି ନିଜେ ଏବେ ବୁଝିଲେଣି ଏଇ ଯୋଉ ଗରମ ହଉଛି, କେବଳ ଆମର ଏଇ ଯୋଉ ଗଛ ପତ୍ର କଟାକଟି ହଉଛି ସେଇଥିପାଇଁ ଆମେ ଏଇ ଗରମଟା ଅନୁଭବ କରୁଛୁ ବୋଲି ପ୍ରାୟତଃ ସମସ୍ତେ ବୁଝିଲେଣି, ଆଉ ଲୋକମାନେ ବି ସଚେତନ ହେଇଗଲେଣି, ଗଛ ଆମେ ଲଗେଇବୁ, ଗଛ ଲଗେଇବା ପାଇଁ ନିଜେ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି, ଆଗେଇ ମଧ୍ୟ ଆସୁଛନ୍ତି। ଆପଣ ଯୁଆଡେ ଯିବେ ଲଣ୍ଡା ଦୃଷ୍ଟି, କୌଣସି ଜାଗାରେ ଆପଣ ଦେଖିବେ ଖରା ଟିକେ ହଉଛି, କୋଉଠି ଗଛ ଛାଇ ଟିକେ ଦେଖିଲେ ମାନେ ଏତେ ଲାଗୁଛି କିନ୍ତି ଛାଇ ଟିକେ ଦେଖିଲେ ତା ଗଛ ମୂଳେ ରହିଯିବା, କିନ୍ତୁ ଛାଇ ଆମେ ଖୋଜିଲେ ବି ଛାଇ ଟିକେ ପାଇପାରୁନାହୁଁ। ସେଇ ଗାଡିରେ ମନେକର ଯାଉଛୁ, ଗାଡିଟା ଏତେ ଖରା ହେଉଛି, ଗାଡିଟା କୋଉଠି ଟିକେ ରଖିବୁ, ଗୋଟେ ଗଛ ଦୁଶୁନି, ସବୁ ପ୍ରାୟତଃ ଲଣ୍ଡା ଲଣ୍ଡା ସବୁଆଡେ ଦେଖାଯାଉଛି। ଏଇ ଗଛ ପତ୍ର ନଥିବା ଯୋଗୁରୁ ହିଁ ଆମେ ଗରମ ଅନୁଭବ କରୁଛେ, ଏବଂ ଆମକୁ ମାନେ ଗୋଟେ ଅଲଗା ଟାଇପର ରୋଗ, ଏଇ ଦେଖନ୍ତୁ ଏଇ ଯୋଉ ଏବେ ସନ୍ଷ୍ଟ୍ରୋକ୍, ସନ୍ଷ୍ଟ୍ରୋକ୍ ଭଳିଆ ବେମାର ଆଗରୁ ନଥିଲା, କେବଳ ଏଇସବୁ ଗଛ ପତ୍ର ନଥାଏ କି ଯୋଉ ଗରମ ବେଶୀ ହଉଛି, ସେ ଗରମ ଯୋଗୁରୁ ହିଁ ରୋଗଟା ଜାତ ହେଇଛି।
1: ଆଜ୍ଞା ଆଜ୍ଞା, ଯାହା ଆମେ ଅଂଶୁଘାତ ବୋଲି କହୁଛୁ,
0: ଅଂଶୁଘାତ ବୋଲି କହୁଛୁ।
1: ତା ପାଇଁ ଗଛ ଲଗେଇବା କେତେ ଜରୁରୀ, ନୂଆ ଜଙ୍ଗଲ ସୃଷ୍ଟି କରିବା କେତେ ଜରୁରୀ?
0: ତା ପାଇଁ ତ ନିହାତି ଜରୁରୀ, ଆଉ ତାର କିଛି ଅନ୍ୟ ପନ୍ଥା ନାହିଁ, ତାକୁ ଆମେ ଯଦି ନିପାତ କରିବା ବୋଲି କହିଲେ କେବଳ ଜଙ୍ଗଲ ସୃଷ୍ଟି କରିବାଟା, ଯୋଉ ଜାଗାରେ ଯୋଉ ଗଛ ଅଛି ତାକୁ ଗଛଟାକୁ ନଷ୍ଟ ନ କରିକି ତାକୁ ଆମେ ବଞ୍ଚିବା ପାଇଁ ଦବା, କିମ୍ବା ଯୋଉଠି ଜାଗା ଅଛି ଖାଲି ଜାଗା ସେଇଠି ନୂତନ ଗଛ ସୃଷ୍ଟି କରିବା।
1: ଆଉ ଆଗାମୀ ପିଢି ପାଇଁ ମଧ୍ୟ ଯଦି ଆମେ ଗଛଟେ ଲଗେଇଥିବା, ତାହେଲେ ଆମ ପିଲାମାନେ ମଧ୍ୟ କିଛି ଆଶ୍ୱସ୍ତି ଅନୁଭବ କରିବେ,
0: ସେମାନେ ବି ବୁଝିବେ ଯେ ଆଗକୁ ଆମେ ଗଛ ରହିଲେ ତାର ଉପକାର କଣ, ଗଛ ନ ରହିଲେ ତାର ଅପକାର କଣ।
1: ଶେଷରେ କହିଦିଅନ୍ତୁ, ସମସ୍ତଙ୍କୁ ସଚେତନ ମୂଳକ କାର୍ଯ୍ୟକ୍ରମ ହିସାବରେ ବିଭାଗ ତରଫରୁ କଣ କରାଯାଉଛି?
0: ସଚେତନ ହିସାବରେ ବିଭାଗ ଏତିକି କୁହାଯାଇଛି, ଯୋଉ ଗଛ ବଞ୍ଚିଛି ତାକୁ ବଞ୍ଚିବାକୁ ଦିଅ, ଯଦି ସିଏ ବଞ୍ଚିଲା ତମକୁ ସିଏ ଆଗକୁ ତମର ଉପକାର ହିଁ କରିବ, ଆଉ ଯଦି ଯୋଉ ଜାଗାରେ ଆମର ଖାଲି ଅଛି ଯୋଉଠି ପଡିଛି ତାହେଲେ ନୂତନ ଗଛ ଲଗେଇକି ନୂତନ ଜଙ୍ଗଲ ସୃଷ୍ଟି କର।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ। ବନ ମହୋତ୍ସବ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।

0: କଥାବାର୍ତ୍ତା ମୁଇଁ ହେଇଥିଲି
1: ଏଇଠି
0: ପାମ୍ପୁଡି ଆମର ଜୟପୁର ପାଖରେ ଏକା ସେଠି ଗୋଟେ ବଡ ଅଭିଜ୍ଞ ଚାଷୀ ଗୋଟେ ବୟସ୍କ ଚାଷୀ ଭାଇ ସାଙ୍ଗରେ ଗୋଟେ ମିଶିଥିଲି ବୁଝିଲ କି ହେଲେ ଶ୍ରଦ୍ଧା ଲାଗିଲା ମତେ ମିଶିକିନା ଆହୁରି ତାଙ୍କର କଥା ଟିକେ ଝିକେଇବା କଥାବାର୍ତ୍ତା ହବା ବୋଲିକିନା କଥା ଦୁଇ ପଦ ହେଇଛି
1: ଭଲ କଲ ଭାଇ
0: ହେଲେ ଆଜି ଆମର ଆଜିର ଚାଷୀରେ ଶୁଣବା କି ତାଙ୍କର କଥା ବୋଲୁଛି
1: ଶୁଣିଦେବା ନା ଶୁଣବା
2: ଆଜ୍ଞା ନମସ୍କାର
3: ନମସ୍କାର ଆଜ୍ଞା
2: ପରିଚୟ ଟିକେ ଦେବେ ଆଜ୍ଞା
3: ମୁଁ ଫାମ୍ପୁଣିଲୁ ସୋମନାଥ ମଣ୍ଡଳ ଜୟପୁର ବ୍ଲକ
2: କୋରାପୁଟ ଜିଲ୍ଲା ଆପଣଙ୍କ ବୟସ କେତେ ହବ
3: ମତେ 76 ଚାଲିଛି ଆଜ୍ଞା
2: କଣ କରୁଛନ୍ତି ଆଜ୍ଞା
3: ମୁଇଁ ଚାଷ କରୁଛି ଆଜ୍ଞା
2: କେତେ ପ୍ରକାର ଜମି ଅଛି ଆଜ୍ଞା
3: ମତେ ଗୋଟେ 10 ଏକର ଅଛି ଆଜ୍ଞା
2: କି ରକମର ଜମି ଏଇଟା
3: ଆମର ଓଟାଳ ଜମି ଅଛି ଆଉ ଖାଲ ଜମି ଅଛି
2: କଣ କଣ ଚାଷ କରୁଛନ୍ତି
3: ଓଟାଳ ଜମି ଚାଷ କରୁଛୁ ଧାନ 1010 କରୁଛୁ ଜମିରେ 1001 ଧାନ କରୁଛୁ ଆଉ
2: ଆଚ୍ଛା ବୋଲେ ଧାନ ଛଡା ଆଉ କିଛି ଚାଷ ହେଇପାରୁନି ତାହେଲେ
3: ଧାନ ଛଡା କିଛି ଚାଷ ହଉନି
2: ହେଲେ ଗୋଟେ ପାଚି ନା ଦୁଇଟା ପାଚି ହଉଛି
3: ଦୁଇ ପାଚି ହଉଛି ଆଉ ଓଟାଳ ଜମିରେ ଗୋଟେ ପାଚି ହଉଛି ଆଜ୍ଞା
2: ଓହୋ ସେଠି ପାଣିର ସୁବିଧା ନାହିଁ
3: କେନାଲ ସୁବିଧା ନାହିଁ ମଟର ପାଣି ଅଛି ମଟର ପାଣିରେ ଟିକେ ହଇରାଣ ବୋଲିକିରି ଆଉ ଚାଷ କରୁନୁ ସେଇଠି ଆଉ
2: ହେଲେ ଆପଣ କେତେ ବର୍ଷ ହେଲା ଚାଷ କରି ଆସୁଛନ୍ତି ଆପଣ ତ ଏବେ 76 ବୋଲି କହିଲେ
3: 50 ଖଣ୍ଡେ ହବ ଆଜ୍ଞା ଚାଷ କରୁଛି
2: ଆପଣ 50 ହେଲା ଚାଷକୁ ଦେଖି ଆସିଛନ୍ତି ଆପଣଙ୍କର ଅଞ୍ଚଳରେ
3: ଆଗକୁ ବିନା ସାରରେ ଆମର ଟିକେ ଅମଳ କମ ଆସୁଥିଲା ବର୍ତ୍ତମାନ ସାର ଫାର ଦେବାରୁ ଔଷଧ ପତ୍ର ସବୁ ଇଏ କରିବାକୁ ଟିକେ ଅଧିକ ଆସୁଛି ଆଉ ଦେଶୀ ଧାନ କରୁଥିଲୁ ଏବେ ସବୁ ହାଇବ୍ରିଡ୍ ଧାନ ଆମକୁ ରିସେପ୍ଟ ଧାନ ସବୁ ଚାଷ କରୁଛୁ ଆଉ ଆଗ ମାଟି ଟିକେ ଭଲ ସୁବିଧା ଥିଲା ଏବେ ସାର ଫାର ପକେଇ ଟିକେ ହାଡ଼ ହେଇଯାଉଛି ଆଉ ଆଗ ଟିକେ ଖରାଟିଆ ଚାଷ କରିକିରି ଗୁଣ୍ଡ କରିକିରି ଆମେ ଚାଷ କରୁଥିଲୁ ଏବେ କାଦୁଅ କରି ପଡୁଛି ଆଉ ହଳ ତ ନାହିଁ ବେଉଷଣ କରିବା ପାଇଁ ଆମେ ସବୁ ଗଦା ବୁଣୁଛୁ ଆଉ
2: ହେଲେ ଧାଡ଼ିରେ ରୁଆ କରୁଥିବେ ଧାଡ଼ିରେ ବୁଣା କରୁଥିବେ ପରା
3: ଧାଡ଼ି ରୁଆ ଅଳ୍ପ କରିଥାଉଛୁ ଏବେ ଲୋକ ଟିକେ ଇଏ ବୋଲିକରି ସେ 20 କେଜି 10 କେଜି ବିହନ ଜାଗେ ତ କରୁଛୁ ଟିକେ ପତଳା ରୁଆ ହେଇଛି ଧାଡ଼ିରେ କରୁନୁ ଏମିତି କରିଦେଉଛୁ ଆଉ ମେସିନ୍ ଆଣିଲେ ଟିକେ ପରିଶ୍ରମ ବୋଲି ମେସିନ୍ରେ ଆଣୁନୁ ଲୋକର ପ୍ରୋବ୍ଲେମ୍ ବୋଲିକିରି ଆଉ ଧାନ ଦୁଆରିବାକୁ ପଡିବ ପଡିବ ଆମେ ଟିକେ ତଳିଘାରେ ପକେଇକିରି ତାକୁ ହାତ ରୁଆ କରୁଛୁ
2: ଆପଣ ତ 50 ହେଲା ଚାଷ କରି ଆସୁଛନ୍ତି ପିଲାବେଳେ ଯୋଉ ସାର ଯାକ ବ୍ୟବହାର ହଉଥିଲା ରାସାୟନିକ ସାର ଏତେ ମାତ୍ରାରେ ବ୍ୟବହାର ହଉଥିଲା କି ନାହିଁ
3: ଏତେ ନଥିଲା ଆମେ 5 କେଜି 10 କେଜି ଏକରକୁ ମିଳିଲା ବେଳକୁ ଆରମ୍ଭରୁ ମିଳିଲା ବେଳକୁ ପକେଇଲୁ ଏକରକୁ ଖାଲି ଗୋବର ଖତ ଦେଇକିରି ଚାଷ କରୁଥିଲୁ ବୁଣୁଥିଲୁ ଶୁକ୍ଲା କଷିକିରି ଧାନ ରଖିକିରି ଆମେ ଅକର ତୃତୀୟ ଆଉ ଆମେ ବୁଣିବାର ଏବେ ତ ସାଙ୍ଗେ ସାଙ୍ଗେ କାଦୁଅ କରି ସାଙ୍ଗେ ସାଙ୍ଗେ ଯନ୍ତ୍ରପାତି ଦ୍ୱାରା ହଉଛି ଆଉ
2: ଏଇଟା ଆପଣ ତ ସାର କଥା କହିଲେ ଯେତେବେଳେ ରୋଗ ପୋକ ଲାଗୁଥିଲା କିଛି ବୋଲେ କେମିତି କରୁଥିଲେ ଆଗ ଏବେ କେମିତି କରୁଛନ୍ତି
3: ସେତେ ଆଗ ପର୍ଯ୍ୟନ୍ତ ଆମେ ଏତେ ଔଷଧ ପତ୍ର କିଛି ନଥିଲା ଆମେ ସେ ଗଛ ସେ ପତ୍ର ଆମର କୋଉଟିଆ ଗୁଟା ସେଟା ଆଣି କିଆରୀରେ ମାଣ୍ଡି ଦେଲେ ମରିଯାଉଥିଲେ ଆଉ ନଳୀ ପୋକ ଲାଗିଲେ କିରୋସିନ ଗୋଟେ ଡ୍ରପ ଚାରିପଟେ ପକେଇ ଦଉଥିଲେ ମରିଯାଉଥିଲେ ଆଉ ପାଉଁଶ ମନ୍ତ୍ରୀକି ପକେଇଲେ ବି ମରିଯାଉଥିଲେ ପୋକ ନଳୀ ପୋକ ହେଉଥିଲେ ଆଜିକାଲି ତ ଔଷଧ ପତ୍ର ସବୁ ସ୍ପ୍ରେ ସବୁ ଚାଲିଛି ଧାନ ଗଭାତ ବେଳକୁ ସେ ଇଏ ଧାନ ଇଏ ଔଷଧ ମାରିକି ତାକୁ ଆହୁରି ଫୁଲ ଫୁଲ ନେବା ପାଇଁ ଔଷଧ ସବୁ ଚାଲିଛି ଆଜ୍ଞା
2: ହେଲେ ଏବେ ଯୋଉ କୀଟନାଶକ ଔଷଧ ଯେବେଠୁ ବ୍ୟବହାର ହେଲା ଆମେ ଦେଖୁଛୁ ଆଜ୍ଞା ଯେତିକି ଉପକାରୀ କୀଟ ଯାକ ଥିଲେ ଆମର ଜମିରେ ସେଇ ଯାକ ଏବେ ଆଉ ନାହାନ୍ତି ନଷ୍ଟ ହେଇଗଲେ
3: ଆଜ୍ଞା
2: ନାଇଁ କି
3: ଏବେ ଆମର ଆମେ ସେ ଜମିରେ କେଞ୍ଚୁଆ ଯାକ ମରିଯାଉଛନ୍ତି ଆଗ କଞ୍ଚୁଆ ମରି ନଥିଲେ ଉପର ଖତ ଯଥେଷ୍ଟ କେଞ୍ଚୁଆ ରୂପର ହେଇକି ଚାଷ ଭଲ ହଉଥିଲା ଏବେ ଜିଆ ଯାଏ ସବୁ ମରିଯାଉଛନ୍ତି ଗଛକୁ ଅପରକାରୀ ପୋକ ରହୁଛନ୍ତି ଧାନ ପଛ ହେଇଗଲେ ସବୁ ସେ ଇଏ ମାଛ ଆଇକିରି ଖାଇ ଦଉଛନ୍ତି
2: ଆମର ଧାନର ଅମଳ ପରିମାଣଟା କିନ୍ତୁ ବଢିଛି ଆପଣ କହିବା ଅନୁସାରେ ଆଉ ତା ପାଇଁ ଆମକୁ ସାର କୀଟନାଶକ ଉପରେ ନିର୍ଭର କରିବାକୁ ପଡୁଛି
3: ନିର୍ଭର କରିବାକୁ ପଡୁଛି ସାର ଫାର ଆଜିକାଲି ମିଳୁନି ସରକାର ଦେଖେଇ ଦେଲା ସବୁ ସୁବିଧା ଏବେ ଆଉ କିଛି ମିଳୁନି
2: ଆଜ୍ଞା
3: ଲାଇନ ଲାଗିବାକୁ ପଡୁଛି ତାର ମିଳୁନି
2: ହେଲେ ଏଥିପାଇଁ ଆଜ୍ଞା ଆମର ଏବେ କୃଷି ବୈଜ୍ଞାନିକ ମାନେ କହିଲେଣି ଯେ ଜୈବିକ ପଦ୍ଧତିକୁ ଆଉ ଥରେ ଆମକୁ ଆପଣେଇବା ପାଇଁ କହୁଛନ୍ତି ଆଉ ସାର କଥା ଯେତେବେଳେ ଆପଣ କହିଲେ ମିଳୁନି ତ ସାର ବଦଳରେ ଜୈବିକ ସାର ଯାକ ବ୍ୟବହାର କରିବା ପାଇଁ କହୁଛନ୍ତି ବିଭିନ୍ନ ପ୍ରକାର ଜୈବିକ ସାର ଆପଣ ସେମିତି କିଛି ବ୍ୟବହାର କରୁଛନ୍ତି
3: ଆମେ ଜୈବିକ ସାର ଆଣୁଛନ୍ତି ଗାଁ ଗାଁ ଦଉଛନ୍ତି ଆମେ ଖଣ୍ଡେ ଟିକେ କରିଥାଉଛୁ ଆମେ ଗୋବର ଖତ ରଖିଛୁ ଗାଈ ରଖିଛୁ ସେ ଗୋବର ଖତ ଗୋଟେ ଜମିରେ ଏ ବର୍ଷ ଆଉ ଗୋଟେ ଜମିରେ ଏ ବର୍ଷ ଏମିତି ବଦଳିକିରି ଆମେ ପକଉଛୁ ଆଉ

0: ଓହୋ, ୟା ଛଡା ବିଭିନ୍ନ ପ୍ରକାର ସବୁଜ ସାର ଯାକ ମିଶାର ବ୍ୟବହାର କରିବା ପାଇଁ କୁହାହଉଛି।
1: ହଁ କହୁଛନ୍ତି, ଦେଉଛନ୍ତି ବି ଆଜ୍ଞା, ଆଣି ଥାଉଛୁ।
0: ଆଚ୍ଛା, ବ୍ୟବହାର କରୁଛନ୍ତି ହେଲେ।
1: ହଁ ବ୍ୟବହାର କରୁଛୁ।
0: ଗାଈ ଗୋରୁ ମିଶାର ରଖୁଛନ୍ତି ବୋଲି କହିଲେ, କେତେ ମୁଣ୍ଡ ଅଛନ୍ତି ଗାଈ ଗୋରୁ?
1: ଗାଈ ବାଛିକି ସବୁ 10ଟା ଖଣ୍ଡେ ଅଛନ୍ତି, ପିଲା ବାଛୁଥିଲେ।
0: ହଁ,
1: ଗାଈ ଗୋରୁ ରଖିକି ଗୋବର ଗ୍ୟାସ ଆମର ଚାଲୁଛି,
0: ଗୋବର ଗ୍ୟାସ ପ୍ଲାଣ୍ଟ ଲଗାଇଛନ୍ତି।
1: ପ୍ଲାଣ୍ଟ ଲଗାଇଛୁ।
0: ହଁ, ତା ଦ୍ୱାରା କଣ ଲାଭ ହଉଛି?
1: ଆମର ସାର ଦଉଛି, ଆଉ ଆମର ଗ୍ୟାସ ଘର ଜାଳିଣୀଟା ରହୁଛି ଆମର,
0: ମାନେ ଗୋବର ଖତ ମିଶାର ପାଇଗଲେ ସାର,
1: ଆଉ
0: ତା ସାଙ୍ଗରେ ଜାଳେଣୀ ମିଶା ହେଇଯାଉଛି। ହେଲେ ଜାଳେଣୀ ପାଇଁ ଆପଣଙ୍କ ବାହାରେ ନିର୍ଭର କରିବା ପଡ଼ୁନି, ତାହେଲେ ହେଇଯାଉଛି କି ରୋଷେଇ ବାସ?
1: ହୋଇଯାଉଛି, ବାହାର ଟିକେ କରିବାକୁ ପଡୁଛି, ଫ୍ୟାମିଲି ବଡ଼ ହେଇଗଲେ ଟିକେ ଅଧିକ କରିବାକୁ ପଡୁଛି ଆଉ।
0: ଗୋବର ଗ୍ୟାସ ପ୍ଲାଣ୍ଟ କେବେଠୁ ବସେଇଲେଣି?
1: ହଁ ଭାଇ, ଗୋଟେ 30-35 ବର୍ଷ ହବ।
0: ଓହୋ,
1: ଅସୁବିଧା ହେଲେ ନିଜେ ତିଆରି କରି ଚଲେଇଛୁ ଆଉ।
0: 30-35 ବର୍ଷ ହେଲାଣି ବୋଲି କହିଲେ, ଆପଣଙ୍କୁ କେତେ ପ୍ରାୟ ଖର୍ଚ୍ଚ ହେଇଥିଲା ଆଜ୍ଞା ସେଟା ବନେଇବା ପାଇଁ ବୋଲି?
1: ମୋତେ 7,000 ଟଙ୍କା, 7,500 ଲେଖା ଖର୍ଚ୍ଚ ହେଇଥିଲା। ମୁଁ ବ୍ୟାଙ୍କ ଲୋନ୍ ଆଣିଥିଲି, ସେ ଲୋନ୍ ଏବେ ସୁଯୋଗ ପଡ଼ିଲା।
0: ସେଇ ଯୋଉ 7-8 ହଜାର ଟଙ୍କା ଖର୍ଚ୍ଚ କରିଥିଲେ, ଏବେକୁ କେତେ ସେଟା ପଇସା ସେ କାଢିକି ଦେଲାଣି ଆପଣଙ୍କୁ ଭାବୁଛନ୍?
1: ଆମ ଦେଖନ୍ତୁ, ସବୁ ମାସ ମାସ ଗ୍ୟାସ ର ପଇସା ଇଏ ସବୁ ଆମେ ଚାଲିଛି ଆଉ। ସକାଳୁ ଲଗେଇବୁ, ସକାଳୁ 500 ଲଗେଇ ରାତି ସନ୍ଧ୍ୟା 8ଟା 9ଟା ଚାଲିଥାଉଛି, ସବୁ କାମ ଚାଲିଥାଉଛି ଆମର।
0: ବେଲେ ଗୋଟେ ଗ୍ୟାସ ହାଣ୍ଡି ଯଦି ଆପଣ ବ୍ୟବହାର କରିବେ ଘର ପାଇଁ ବୋଲେ କେତେ ଦିନ ଯାଉଥିଲା?
1: ଆମର ଗୋଟେ ଗ୍ୟାସ ହାଣ୍ଡି 15 ଦିନ ମାସେ ଯାଏ, ବଡ କଷ୍ଟ ନେବାର କାଠ ଜାଳେଣୀ ସହିତ
0: 15-20 ଦିନ ଆଗା ଯାଉଛି। ଏବେ ଏଇ ଗୋବର ଗ୍ୟାସ ପ୍ଲାଣ୍ଟ ହବାଠୁ ସେଟା ଆଉ ଦରକାର ପଡ଼ିଲା ନାହିଁ, ନାଇଁ କି?
1: ଆମର ଆଗରୁ ଗ୍ୟାସ ଅଳ୍ପ ଅଳ୍ପ ରଖିଥାଉଛୁ ଆଣିକିରି ଆଉ।
0: ହଁ, ହେଲେ ଏମର୍ଜେନ୍ସି ଟାଇମରେ ବ୍ୟବହାର କରିବା ପାଇଁ ରଖିଥାଉଛନ୍ତି ବୋଇଲେ ଆପଣ କହିବା କଥା ହେଲା, ଏଇ ଗୋବର ଗ୍ୟାସ ପ୍ଲାଣ୍ଟ ହବାଠୁ ଆପଣଙ୍କୁ ବହୁତ ସୁବିଧା ହେଲା, ଆପଣଙ୍କ ଜାଳେଣୀ ଖର୍ଚ୍ଚଟା ବହୁତ ବଞ୍ଚିଗଲା ଆପଣଙ୍କର।
1: ସୁବିଧା ନାହିଁ, କଣ ଡେଞ୍ଜର ନାହିଁ, ଅସୁବିଧା କିଛି ନାହିଁ।
0: ହଁ,
1: ଗୋବର ଆଣିକି ଗୋଳିବା କଥା ଆଉ।
0: ଗାଈରୁ କିଛି ଆପଣ କ୍ଷୀର ମିଶା ତ ଆଦାୟ କରୁଥିବେ? ଏଟା
1: କ୍ଷୀର ଆମେ ଖାଇବା ଲୋକ ଟିକେ କ୍ଷୀର ଖାଉଛୁ, ଆଉ କ୍ଷୀର ବିକୁଛୁ ଆଉ, ସୋସାଇଟିରେ ଦଉଛୁ ଆଉ।
0: ମାନେ ସାଇଡ଼ରେ ସେଟା ମିଶା କିଛି ଲାଭ ମିଳୁଛି ଆପଣଙ୍କୁ?
1: ମିଳୁଛି ଆଜ୍ଞା। ଗାଈ ବାଛୁରୀ ବାହାରିଲେ କ୍ଷୀରର ଖର୍ଚ୍ଚ ବି ଏ ଖର୍ଚ୍ଚ ସମାନ ହଉଛି, ବାଛୁରୀ ଗୋଟେ ଯତ୍ନ କଲେ ବାଛୁରୀ ଗୋଟେ ମିଳିଲେ ମିଳୁଛି ଆଉ। ଆମେ ଘର ଜିନିଷ ପାଳକୁ ଆମେ କିଣିବାକୁ ପଡ଼ୁନି, ଆଉ ଘର ଜିନିଷ କୁଣ୍ଡା ପାଣି ଆମେ ଘର ଚାଉଳ ଆମେ ଖୋଉଛୁ ଗୋରୁ ଯାଇକି ଆଉ କିଣୁଛୁ ଅଳ୍ପ ଆଉ।
0: ଯୋଉ ଗାଈ ମାନଙ୍କ ପାଇଁ ବୋଲି ଘାସ ଚାଷ କିଛି କରୁଛନ୍ତି କି?
1: କରିଥାଉଛୁ, ବୁଲା ଗୋରୁ ଯାକ ଖାଇ ଦଉଛନ୍ତି, ଝୁଡୁଙ୍ଗ ଦେଇଥାଉଛନ୍ତି ଗଭର୍ଣ୍ଣମେଣ୍ଟ, ଆଉ ସେ ଘାସ ମଞ୍ଜି ବି ଦେଇଥାଉଛନ୍ତି, ବୁଣି ଥାଉଛୁ, ବାହାରୁ ଗୋରୁ ଗାଈ ଯାକ ଖାଇ ଦଉଛନ୍ତି ଆଉ।
0: ହେଲେ ଏବେ କେତେ ପୁରା କ୍ଷୀର ଆଦାୟ ହଉଥିବ ଆଜ୍ଞା ଘରୁ?
1: ଆମର ଦିନକୁ 30 ଲିଟର କ୍ଷୀର ହଉଛି ଆଜ୍ଞା। ଆମେ
0: 30 ଲିଟର ଯାକ ଆପଣ ସୋସାଇଟିରେ ଦେଇ ଦଉଛନ୍ତି?
1: କେତେ କ୍ଷୀର ଆମେ ଖାଉଛୁ, ଆଉ କେତେ
0: ବାହାରେ ବି ବିକ୍ରି କରୁଛନ୍ତି? ଯା ହଉ, ଆଜି ସମୟ ଦେଇକିନା ଆପଣ ଆପଣଙ୍କର ଚାଷକୁ ନେଇକିନା 50 ବର୍ଷର ଅନୁଭୂତି ବିଷୟରେ ଆମକୁ କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା।
1: ନମସ୍କାର।
2: ବୟସ ଯେତେ ବଢୁଛି ସେତେ ଅଭିଜ୍ଞତା ବଢୁଛି, ଯେତେ ଚାଷୀ ସେତେ ଅନୁଭୂତି ଅଛି କି
3: ନାହିଁ?
2: ସେମିତିକା ତାଙ୍କେ ତ ସବୁ ରକମର କାମ ସମାନ ଚାଷ ଭିତ୍ତିକ କା କରୁଛନ୍ତି,
3: ଚାରିଦିଗରୁ କେମିତି ଇନକମ ଆଇବ ତାର ବିଷୟରେ ଚିନ୍ତା କରିକିନା ଆମେ ଯଦି କାମ କରିବା ବୋଇଲେ ଆମେ ସୁରୁଖୁରୁରେ ଆମର କୁଟୁମ୍ବକୁ ପୋଷି ପାରବା, ଆହୁରି ଆରାମରେ ରହି ପାରବା ବୋଲନି?
2: ହେଲା ଯେ, ଏମିତି କଥା ହଉ ହଉ ଦେଖ ସିଆଡେ ବର୍ଷା ପବନ ମିଶାର ଆଇଲାଣି, ତମେ ସିନା ରହିବ, ମୁଁ ଯିବି ନାଇଁ କେଉ?
3: ନାଇଁ ନାଇଁ, ତମେ ଜଣେ ଆସୁଛୁ କି? କେମିତି
2: ନାଇଁ ଗଲା ବେଳେ ସେ ଅଟୋରେ କା ଯିବୁ?
3: ଓହୋ ହୋ ହୋ ହୋ, ଦେଖ ମାତ୍ର ଟିକେ ଜାଗ୍ରତ ରୁହ ହେ।
2: ଓଇ ଭାଇ ଯିବା ହେଲେ,
3: ହଇ ଯିବା, ଉଠିବା
2: ଯିବା ଯିବା।
4: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
5: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
4: କିପରି?
5: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ, 1800-180-1551।
6: ଏ ନମ୍ବର କାହାର ଭାଇ?
5: କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
4: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
5: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
6: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
5: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି।
6: ସତରେ?
5: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800-180-1551 ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
7: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା କରିଥିଲେ ଅରୁଣ ସିଂ ଏବଂ ବି ପ୍ରତିଭା ପାତ୍ର। ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ସକଳ ତୀର୍ଥ ତୋ ଚରଣୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ସୋନୁ ନିଗମ ଏବଂ ଇରା ମହାନ୍ତି। ନିଜ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଚାନ୍ଦନା ତମେ ତାରା ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଭେଟି ଦେଉଛୁ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନା କରିଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

ସ୍ୱଚ୍ଛତା ଶବ୍ଦଟା ଛୋଟ ହେଲେ ବି ତା ବିଷୟରେ ଭାବିଲେ କୋଉଠୁ ଆରମ୍ଭ ହେବ ଆଉ କୋଉଠି ଶେଷ ହେବ କହିପାରିବାନି। ତେବେ ଯେତେବେଳେ ବି ସ୍ୱଚ୍ଛତା କଥା ଉଠେ ସେତେବେଳେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ କଥା ମନକୁ ଆସିଥାଏ। ସେ ସବୁବେଳେ କହୁଥିଲେ ଯେ ପରିମଳକୁ ଆମେ ଗୁରୁତ୍ୱ ଦେବା ଦରକାର। ତାଙ୍କ ଭାଷାରେ ପରିମଳ ପ୍ରତି ଆମକୁ ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହୁଥିଲେ। ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର। ସଫେଇ କର୍ମଚାରୀମାନେ ହେଉଛନ୍ତି ଆମ ସମାଜର ଶ୍ରେଷ୍ଠ ସେବକ, ତେଣୁ ସେମାନେ ସ୍ୱଚ୍ଛତା ଓ ପରିବେଶର ବ୍ୟାପକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସ୍ୱଚ୍ଛ ସାଥୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ନିଜ ଆଖପାଖକୁ ସବୁବେଳେ ସଫା ରଖିବାକୁ କହନ୍ତି। ତେବେ ପ୍ରଥମେ ଆମେ ଆମ ଚଲାବାଟକୁ ସଫା କରିବା, କଣ୍ଟାକୁ କାଢ଼ିବା, ଫୁଲ ବିଛେଇବା, ତେବେ ତ ଆମେ ଅନ୍ୟମାନଙ୍କୁ ବି ସଚେତନ କରାଇପାରିବା।

0: ବର୍ଷା ଋତୁ ପ୍ରକୃତିକୁ ସବୁଜ ଓ ସୁନ୍ଦର କରିଥାଏ, କିନ୍ତୁ ଏହି ଋତୁରେ ଖାଦ୍ୟ ଓ ପାଣି ଦୂଷିତ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଏହି ସମୟରେ ଖାଦ୍ୟ ସ୍ୱଚ୍ଛତା, ନିରାପଦ ଖାଦ୍ୟ ଅଭ୍ୟାସ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ସଚେତନ ରହିବା ବହୁତ ଜରୁରୀ। ସଠିକ୍ ଖାଦ୍ୟ ଅଭ୍ୟାସ ଆମକୁ ବିଭିନ୍ନ ଖାଦ୍ୟଜନିତ ରୋଗରୁ ସୁରକ୍ଷା ଦେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ସୁସ୍ଥ ଜୀବନର ମୂଳ ଆଧାର ହେଉଛି ସୁରକ୍ଷିତ ଏବଂ ପୌଷ୍ଟିକ ଖାଦ୍ୟ। ତେବେ ବର୍ଷା ଋତୁରେ ଖାଦ୍ୟ ସୁସ୍ଥତା ଏବଂ ନିରାପଦ ଖାଦ୍ୟ ଅଭ୍ୟାସ ରଖିବା ବହୁତ ଜରୁରୀ। ତେଣୁ ସମସ୍ତେ ବର୍ଷା ଋତୁରେ ଖାଦ୍ୟ ସୁସ୍ଥତା ଏବଂ ନିରାପଦ ଖାଦ୍ୟ ଅଭ୍ୟାସ ସହିତ ନିଜ ଶରୀରର ବି ଯତ୍ନ ନେବା ଦରକାର ଏବଂ ସମସ୍ତଙ୍କୁ ସ୍ୱଚ୍ଛତା ଦିଗରେ ସଚେତନ କରାଇବା ମଧ୍ୟ ଦରକାର। ତେବେ ବର୍ଷା ଋତୁରେ ଆମେ କିପରି ସ୍ୱଚ୍ଛତା ରଖିବା ଏବଂ ଖାଦ୍ୟ ସୁସ୍ଥତା ଓ ନିରାପଦ ଖାଦ୍ୟ ଅଭ୍ୟାସ କେମିତି କରିବା, ଆସନ୍ତୁ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ କଥା ହେବା ଉମରକୋଟର ସ୍ୱଚ୍ଛ ସାଥୀ କଳ୍ପନା ବେବର୍ତ୍ତାଙ୍କ ସହିତ।
1: ମ୍ୟାଡାମ ନମସ୍କାର।
2: ନମସ୍କାର।
1: ଆପଣଙ୍କ ସ୍ୱଚ୍ଛ ଏବଂ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ମ୍ୟାଡାମ।
0: ବର୍ଷା ଋତୁରେ ଆମେ କିପରି ସ୍ୱଚ୍ଛତା ରଖିବା ଏବଂ ଖାଦ୍ୟ ସୁସ୍ଥତା ଓ ନିରାପଦ ଖାଦ୍ୟ ଅଭ୍ୟାସ କେମିତି କରିବା,
1: କଣ କହିବେ ଏହି ସମ୍ପର୍କରେ?
2: ବର୍ଷା ଦିନରେ ସାଧାରଣତଃ ଲୋକମାନଙ୍କୁ ପ୍ରଥମେ ତ ଆମ ପରିବେଶ ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ଫାଷ୍ଟ ସଚେତନ କରିବା ଅଛି, ତା ସହିତ ଲୋକମାନଙ୍କୁ ଫାଷ୍ଟ ବୁଝେଇବାର ଅଛି। ବୁଝିଲେ ହିଁ ଲୋକମାନେ ସଚେତନତା ଯଦି ସହିତ ତାହେଲେ ହିଁ ଆମ ପରିବେଶ ସ୍ୱଚ୍ଛତା ରକ୍ଷା କରିପାରିବ। ସାଧାରଣତଃ ବର୍ଷା ସମୟରେ ଅତ୍ୟଧିକ ସଚେତନ ହେବା ଆବଶ୍ୟକ, କାରଣ ବର୍ଷା ସମୟରେ ଅଳିଆ ଆବର୍ଜନା ଏତେ ପକାଇଲେ ସାଧାରଣତଃ ମଶାମାଛି ମଧ୍ୟ ସୃଷ୍ଟି ହୋଇଥାଏ, ଯାହାଫଳରେ କି ଲୋକମାନଙ୍କ ରୋଗଗ୍ରସ୍ତ ହୋଇଥାନ୍ତି। ସେଥିପାଇଁ ଅଳିଆଟା ଏନେତେନେ ନ ପକେଇକିନା ଆମ ପୌର ପରିଷଦ ତରଫରୁ ଆସୁଥିବା ଅଳିଆ ସଂଗ୍ରହକାରୀ ଗାଡ଼ି ପକେଇବା ଉଚିତ, ଯାହାଦ୍ୱାରା ପରିବେଶ ମଧ୍ୟ ସୁରକ୍ଷା ହୋଇପାରିବ ଏବଂ ଲୋକମାନଙ୍କ ମଧ୍ୟରେ ସାଧାରଣତଃ ପରିବେଶ ପ୍ରଦୂଷଣ ମଧ୍ୟ ହୋଇପାରିବ ନାହିଁ। ଯୋଉ ଅଳିଆଟା ଆମେ ନାଳ ନଦୀରେ ନ ପକେଇକି ସେଟା ସାଧାରଣତଃ ଆମର ଘରେ ରଖିକିନା ଅଳିଆ ଆବର୍ଜନା ଗାଡି ଆସିବ ସେ ଗାଡିରେ ପକେଇବା ଉଚିତ, ଡ୍ରେନ୍ରେ ନ ପକେଇକିନା। ଡ୍ରେନ୍ରେ ଯଦି ଆମେ ପକେଇବା ହେଲେ ଡ୍ରେନ୍ରେ ମଧ୍ୟ ମଶାମାଛି ସୃଷ୍ଟି ହୋଇଥାଏ, ତାପରେ ସେ ଡ୍ରେନ୍ ମଧ୍ୟ ଅସୁନ୍ଦର ହୋଇଥାଏ ଏବଂ ପରିବେଶଟି ମଧ୍ୟ ଅସୁନ୍ଦର ଦେଖାଯାଇଥାଏ। ସାଧାରଣତଃ ଗୋଟେ ଜାଗା ପାଣି ଜମା ହୋଇଯାଇଥାଏ, ପାଣି ଜମା ହୋଇଗଲେ ରାସ୍ତାରେ ପଳେଇ ଆସିଥାଏ, ଯାହାଫଳରେ କି ଲୋକମାନଙ୍କ ଯିବା ଆସିବାର ମଧ୍ୟ ଅସୁବିଧା ହୋଇଥାଏ ଏବଂ ଯାହାଫଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବର୍ଷା ସମୟରେ ସାଧାରଣତଃ ସେମାନେ ଅଳିଆ ଆବର୍ଜନା ଯୋଉଟା ବାହାରୁଛି ସେଟା ଏନେତେନେ ନ ପକେଇବା ଦରକାର। ସେ ଅଳିଆ ଆବର୍ଜନା ଆମର ପୌର ପରିଷଦ ତରଫରୁ ଆସୁଥିବା ଗାଡ଼ିରେ ହିଁ ପକେଇବା ଦରକାର। ଯଦି ଏନେତେନେ ପକେଇବେ ସାଧାରଣତଃ ମଶାମାଛି ସୃଷ୍ଟି ହେବ, ମଶାମାଛି ନ ହେବା ପାଇଁ ପୌର ପରିଷଦରେ ଯୋଉ ବ୍ଲିଚିଂ ପାଉଡର ଆଉ ବର୍ଷା ସମୟରେ ସାଧାରଣତଃ ବ୍ଲିଚିଂ ପାଉଡର ପକେଇବାର ଅଛି ଆଉ ମଶା ତେଲ ଯୋଉ ମସ୍କିଟ ଅଏଲ ଯେଟା ଅଛି ସେଇଟା ମଧ୍ୟ ପକେଇବା ଦରକାର, ଯାହାଫଳରେ କି ଆମର ମଶାମାଛି ମଧ୍ୟ ଟିକେ କମ୍ ପରିମାଣରେ ହେବ, ଯାହାଫଳରେ କି ଲୋକମାନେ ରୋଗଗ୍ରସ୍ତ ହେବେ ନାହିଁ। ଘର ସଫା ରଖିବା ହଉଛି ଆମର ଚତୁର୍ପାର୍ଶ୍ୱ ଯୋଉ ଅଳିଆ ଆବର୍ଜନା ଅଛି ସେଟା ସବୁବେଳେ ସଫା ସୁତୁରା ରଖିବା ଉଚିତ, କାରଣ ଆମ ସାନ ସାନ ପିଲାମାନେ ଥିବେ ସେମାନେ ଯଦି ସେ ଅଳିଆ ଆବର୍ଜନା ଆଗରେ ଯଦି ଖେଳାଖେଳି କରିବେ ପ୍ରଦୂଷଣ ହେବା ଦ୍ୱାରା ତାଙ୍କର ମଧ୍ୟ କିଛି କ୍ଷୟକ୍ଷତି ଘଟିଥାଏ, ସେଥିପାଇଁ ତାଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ। ସାଧାରଣତଃ ଆମକୁ ଘରକୁ ଫିନେଲ ଦ୍ୱାରା ସଫା କରିବା ଉଚିତ ଦିନକୁ ଦୁଇଥର, ଯାହାଫଳରେ କି ମଧ୍ୟ ଘର ସଫା ସୁତୁରା ରହିବ ଏବଂ ଯୋଉ ଘର ଯୋଉ ଅଳିଆ ଆବର୍ଜନା ଅଛି ସେଟା ଡଷ୍ଟବିନ୍ରେ ପକେଇବା ଦରକାର,
1: ଏଣେତେଣେ ପକେଇବେ ନାହିଁ,
2: ବାହାରେ ପକେଇବେ ନାହିଁ, ବାହାରେ ପକେଇଲେ ଯାହା ପରିବେଶ ପ୍ରଦୂଷଣ ହେବ।
1: ଆପଣଙ୍କ ସ୍ୱଚ୍ଛ ସାଥୀ ହିସାବରେ ଆପଣ ଡୋର ଟୁ ଡୋର ଯାଇକି ଲୋକଙ୍କୁ କଣ ବୋଲି ବୁଝାନ୍ତି ସ୍ୱଚ୍ଛତା ସମ୍ପର୍କରେ?
2: ଲୋକମାନଙ୍କୁ ସାଧାରଣତଃ ଆମେ ଫାଷ୍ଟ ପ୍ରଥମେ ସେଗ୍ରିଗେସନ ଡୋର ଟୁ ଡୋର ଯୋଉ ସେଗ୍ରିଗେସନ ହେଉଛି ସେଗ୍ରିଗେସନ ସମ୍ପର୍କରେ ହିଁ ଲୋକମାନଙ୍କୁ ଫାଷ୍ଟ ଆମେ ବୁଝେଇଥାଉ ଏବଂ ତାଙ୍କୁ ସଚେତନ କରିଥାଉ। ଯୋଉ ଆମେ ଓଦା ଅଳିଆ, ଓଦା ଅଳିଆ ଓ ଶୁଖିଲା ଅଳିଆ ଘରୁ ବାହାରୁଥିବା ପନିପରିବା ଚୋପା ଯେଟାକି ଓଦା ଅଳିଆରେ ଯାଇଥାଏ ଓ ଶୁଖିଲା ଅଳିଆରେ ଯେଟାକି ଜରି ପଲିଥିନ ପଲିଥିନ ପ୍ଲାଷ୍ଟିକ ଯେଟା ଅଛି ସେଟା ମଧ୍ୟ ଯାଇଥାଏ। ଓଦା ଅଳିଆ ଆମର ନେଇକିନା

0: ଯୋଉ କମ୍ପୋଷ୍ଟ ଆମ ଜୈବିକ ଖତ ପ୍ରସ୍ତୁତ କରାଯାଉଛି, ଆଉ ଯୋଉ ଶୁଖିଲା ଅଳିଆ ଅଛି ସେଟା ଏମ୍ଆର୍ପିରେ ନେଇକିନା ତାକୁ ରିକଭରି ସେକ୍ଟରରେ ପୁଣି ଥରେ ବ୍ୟବହାର କରିକିନା ପ୍ରସ୍ତୁତ କରାଯାଇଥାଏ।
1: ସେଇ ସବୁ ବିଷୟରେ ଆପଣ ଲୋକଙ୍କୁ ସଚେତନ କରାନ୍ତି।
0: ଆଜ୍ଞା, ଆମେ ମଧ୍ୟ ସଚେତନ ହେବା ଦରକାର ଏବଂ ଲୋକମାନଙ୍କୁ ମଧ୍ୟ ଆମ ସହିତ କୋପରେଟିଭ୍ କଲେ ହିଁ ସ୍ଥାନୀୟ ପରିବେଶକୁ ସଫା ସୁତୁରା ରଖିପାରିବା।
1: ମ୍ୟାଡାମ ଆପଣ ତ ଏତେ କଥା କହିଲେ, ଆମର ଯୋଉ ଶ୍ରୋତା ମାନେ ଆପଣଙ୍କ କଥା ଶୁଣୁଛନ୍ତି, ସ୍ୱଚ୍ଛ ସାଥୀ ହିସାବରେ ସେମାନଙ୍କୁ କଣ କହିବା ପାଇଁ ଚାହିଁବେ ସ୍ୱଚ୍ଛତା ବିଷୟରେ?
2: ବର୍ଷା ଦିନ ହିସାବରେ ମୁଁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି ଯେ ବର୍ଷା ଦିନେ ନିଜେ ସୁସ୍ଥ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଓ ସ୍ୱଚ୍ଛତା ରଖନ୍ତୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
3: ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛ ଦେଶ ବିକଶିତ ଦେଶ। ପ୍ରକୃତରେ ଭାରତ ପାଇଁ ଗାନ୍ଧିଜୀ କେବଳ ସ୍ୱାଧୀନତା ଆଣିଦେଇନଥିଲେ, ସେ ସ୍ୱଚ୍ଛ ହୃଦୟରେ ଏକ ସମୃଦ୍ଧ, ସ୍ୱତନ୍ତ୍ର, ନିଷ୍କଳଙ୍କ ଭାରତର ସ୍ୱପ୍ନ ଦେଖିଥିଲେ। ପ୍ଲାଷ୍ଟିକ୍ର ବର୍ଦ୍ଧିତ ବ୍ୟବହାର ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ପ୍ଲାଷ୍ଟିକ୍ର ବ୍ୟବହାର ରୋକିବାକୁ ଚାଲିଛି ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ। ଆମେ କିପରି ପ୍ଲାଷ୍ଟିକ୍ର ବ୍ୟବହାରରୁ ଦୂରେଇ ରହିବା ଓ ପରିବେଶକୁ ସ୍ୱଚ୍ଛ ରଖିବା, ସେଥିପାଇଁ ଆମେ ନିଜେ ପ୍ରଥମେ ଏହି ପ୍ଲାଷ୍ଟିକ୍ର ବ୍ୟବହାରକୁ ବନ୍ଦ କରିବା, ତେବେ ଯାଇ ଆମେ ଅନ୍ୟମାନଙ୍କୁ ବି ସଚେତନ କରାଇପାରିବା।

ବର୍ଷା ଦିନରେ ଘର ପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପାଣି ଜମିଥିଲେ ସେ ଜାଗାଟିକୁ ସଫା କରନ୍ତୁ ଏବଂ ସତର୍କ ରୁହନ୍ତୁ। ବର୍ଷା ଦିନରେ ଦେଖନ୍ତୁ ଆମେ ଓଦା ହେଇକି ପଳେଇ ଆସିଥାଉ ବର୍ଷାରେ ଭିଜି ଭିଜିକି, ତ ବର୍ଷା ହଉଥିଲେ କିଛି ସମୟ ଆମେ ରହିଯିବା, ନଚେତ ସାଙ୍ଗରେ ଛତା ନେବା ନହେଲେ ରେନକୋଟ ନେଇକି ଯିବା ଆବଶ୍ୟକ। ଯଦି ଆମେ ବର୍ଷାରେ ଭିଜିବା ତାହେଲେ ଆମକୁ ଥଣ୍ଡା ଜ୍ୱର ସର୍ଦ୍ଦି ଏସବୁ ତ ହେବାର ଚାନ୍ସ ବେଶୀ ଥାଏ। ସେଥିପାଇଁ ଆମେ ବର୍ଷା ଋତୁରେ ନିଜେ ସତର୍କ ହେବା ଏବଂ ନିଜର ଶରୀରର ଯତ୍ନ ନେବା ସହିତ ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। ବର୍ଷା ଦିନରେ ଦେଖନ୍ତୁ ଆପଣ ଦେଖୁଥିବେ ଓଦାଳିଆ ଓଦାଳିଆ ହେଇକି ରହେ ଲୁଗାପଟା ସବୁଯାକ, ଆମେ କେମିତି ସେଟାକୁ ଶୁଖେଇକି ପିନ୍ଧିବା ସେଥିପ୍ରତି ମଧ୍ୟ ଆମେ ଯତ୍ନବାନ ହେବା। ନହେଲେ ଓଦା ଲୁଗା ପିନ୍ଧିବା ଦ୍ୱାରା ଆମ ଦେହରେ ବିଭିନ୍ନ ପ୍ରକାର ସଂକ୍ରମଣ ହୁଏ ବା ଚର୍ମ ରୋଗ ସୃଷ୍ଟି ହୁଏ। ତେଣୁ ଆମେ ନିଜେ ସତର୍କ ହେବା, ଅନ୍ୟମାନଙ୍କୁ ବି ସଚେତନ କରାଇବା ଯେ ସ୍ୱଚ୍ଛତା ଆମେ ଯେମିତି ହେଲେ ବି ବର୍ଷା ଦିନରେ ହେଉ କି ଶୀତ ଦିନରେ ହେଉ କି ଖରା ଦିନରେ ହେଉ ରଖିବା ନିହାତି ଦରକାର। ତେଣୁ ଆମେ ସମସ୍ତେ ବର୍ଷା ଋତୁରେ ଯେମିତି କୌଣସି ପ୍ରକାର ରୋଗ ଆମକୁ ନ ହେଉ କି ନହେଲେ ଆଖପାଖ କେମିତି ଅପରିଷ୍କାର ନ ହେଉ ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଏବଂ ସ୍ୱଚ୍ଛତାକୁ ବଜାୟ ରଖିବା। ନାଳ ନର୍ଦ୍ଦମା ସବୁବେଳେ ସଫା ରଖନ୍ତୁ, ସେଠାରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପାଣି ଜମିବା ଫଳରେ ସେଠାରେ ମଶାମାଛି ନିଜର ଘର କରନ୍ତି ଏବଂ ମ୍ୟାଲେରିଆ ଡେଙ୍ଗୁ ଭଳି ରୋଗର ଶିକାର ଆମକୁ ହିଁ ହେବାକୁ ପଡ଼ିଥାଏ। ତେଣୁ ସଫା ସୁତରା ପ୍ରତି ଧ୍ୟାନ ଦିଅନ୍ତୁ। ଆମେ ଯେତେ ପାରିବା ସେତେ ଘର ତିଆରି ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରିବା। ବାହାର ଖାଦ୍ୟ ଅର୍ଡର କରିବାଠାରୁ ଦୂରେଇ ରହିବା। ଘରେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରି ଖାଇବା ପାଇଁ ଚେଷ୍ଟା କରିବା। ସର୍ବସାଧାରଣ ସ୍ଥାନରେ କେବେ ବି ମଳମୂତ୍ର ତ୍ୟାଗ କରନ୍ତୁ ନାହିଁ କି ଛେପ ବା ଖଙ୍କାର ଏପଟେ ସେପଟେ ପକାନ୍ତୁ ନାହିଁ। ସବୁବେଳେ ସଫା ଲୁଗା ପିନ୍ଧନ୍ତୁ। ସଫା ନଥିବା ଲୁଗା ପିନ୍ଧିଲେ ଆମକୁ ଚର୍ମଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ଅଧିକ ଯତ୍ନବାନ ହେବା, ବାସନ ସବୁ ଭଲ ଭାବରେ ସଫା କରିବା, ପନିପରିବାକୁ ବି ସଫା କରି ଧୋଇବା। ରନ୍ଧା ସରିବା ପରେ ଖାଦ୍ୟ ସବୁକୁ ଘୋଡ଼ାଇ ରଖିବା, ଯେମିତି ଖାଦ୍ୟ ଉପରେ ମଶା ମାଛି ନ ବସନ୍ତି। ଘରର ସମସ୍ତ ଆସବାବପତ୍ରକୁ ସଫା ରଖିବା, ତା ସହିତ ବାହାର ଘର ସବୁବେଳେ ପୋଛାପୋଛି କରିବା ଏବଂ ସଫା ରଖିବା ପାଇଁ ସବୁବେଳେ ଚେଷ୍ଟା କରିବା। ଖୋଲା ସ୍ଥାନରେ ଆବର୍ଜନା ପକାଇବା ଏକ ଗୁରୁତର ସାମାଜିକ ଓ ପରିବେଶଗତ ସମସ୍ୟା। ଏହାଦ୍ୱାରା ପରିବେଶ ଦୂଷିତ ହୁଏ, ଦୁର୍ଗନ୍ଧ ସୃଷ୍ଟି ହୁଏ ଏବଂ ଚାରିପାଖର ପରିବେଶ ଅପରିଷ୍କାର ଦେଖାଯାଏ। ଆବର୍ଜନାରେ ମାଛି, ମଶା, ମୂଷା ଏବଂ ଅନ୍ୟାନ୍ୟ କୀଟପତଙ୍ଗ ବୃଦ୍ଧି ହୁଅନ୍ତି ଏବଂ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ, ଟାଇଫଏଡ୍ ପରି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଯାଏ। ଖୋଲା ସ୍ଥାନରେ ପକାଯାଇଥିବା ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ନାଳ ଅବରୋଧ କରି ବର୍ଷାଦିନେ ଜଳ ଜମିବା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଏହା ମାଟି ଓ ଜଳକୁ ମଧ୍ୟ ପ୍ରଦୂଷିତ କରେ, ଯାହା ମଣିଷ, ପଶୁପକ୍ଷୀ ଓ ଉଦ୍ଭିଦ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ସମସ୍ତେ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ଆବର୍ଜନା ପକାଇବା ଓ ବର୍ଜ୍ୟବସ୍ତୁର ପୃଥକୀକରଣ କରିବା ଓ ପରିବେଶକୁ ସୁସ୍ଥ ରଖିବା ଆବଶ୍ୟକ। ସ୍ୱଚ୍ଛ ପରିବେଶ ହେଉଛି ସୁସ୍ଥ ଜୀବନର ଆଧାର। ସମସ୍ତେ ସୁସ୍ଥ ରହିବା ପାଇଁ ପରିବେଶକୁ ସ୍ୱଚ୍ଛ ରଖିବା ଦରକାର। ଖୋଲା ସ୍ଥାନରେ ଆବର୍ଜନା ପକାଇବାର କ'ଣ ପ୍ରଭାବ ପଡ଼ିଥାଏ? ଚାରିପାଖର ପରିବେଶ ଅପରିଷ୍କାର ଅସୁନ୍ଦର ହୋଇଯାଏ, ଦୁର୍ଗନ୍ଧ ସୃଷ୍ଟି ହୋଇ ଲୋକମାନଙ୍କ ପାଇଁ ରହିବା କଷ୍ଟକର ହୋଇଥାଏ, ମଶା ମାଛି ମୂଷା ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ି ରୋଗ ବ୍ୟାପିଥାଏ, ବର୍ଷା ସମୟରେ ନାଳ ବନ୍ଦ ହୋଇ ଜଳ ଜମିବା ମଧ୍ୟ ସମସ୍ୟା ସୃଷ୍ଟି କରେ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ମାଟିର ଉର୍ବରତା କମାଇ ପରିବେଶକୁ କ୍ଷତି ପହଞ୍ଚାଏ, ଗାଈ କୁକୁର ଓ ଅନ୍ୟାନ୍ୟ ପଶୁ ଆବର୍ଜନା ଖାଇ ଅସୁସ୍ଥ ହୋଇପାରନ୍ତି। ବାୟୁ, ଜଳ ଓ ମାଟି ପ୍ରଦୂଷିତ ହୋଇ ମଣିଷର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ, ସ୍ୱାସ୍ଥ୍ୟ ଉପରେ ଚାପ ବଢ଼େ ଏବଂ ଚିକିତ୍ସା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଥାଏ। ପର୍ଯ୍ୟଟକ ଓ ବାହାର ଲୋକଙ୍କ ମନରେ ସେ ଅଞ୍ଚଳ ସମ୍ପର୍କରେ ଖରାପ ଧାରଣା ସୃଷ୍ଟି ହୁଏ, ତେଣୁ ସ୍ୱଚ୍ଛତା ରଖିବା ଦରକାର। ସ୍ୱଚ୍ଛ ପରିବେଶ ନଷ୍ଟ ହୋଇ ଜୀବନର ଗୁଣବତ୍ତା ହ୍ରାସ ପାଏ, ତେଣୁ ଖୋଲା ସ୍ଥାନରେ ଆବର୍ଜନା ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ ବ୍ୟବହାର କରିବା ଏବଂ ସମସ୍ତଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଦୁର୍ଗନ୍ଧ ଯୋଗୁଁ ଲୋକମାନଙ୍କର ଜୀବନଯାପନ ଅସୁବିଧାଜନକ ହୁଏ, ରାସ୍ତାଘାଟ ଅପରିଷ୍କାର ହୋଇ ଦୁର୍ଘଟଣାର ସମ୍ଭାବନା ବଢ଼ିଥାଏ, ବର୍ଷା ଜଳ ସହ ଆବର୍ଜନା ନଦୀ, ପୋଖରୀ ଓ କେନାଲକୁ ଯାଇ ଜଳ ପ୍ରଦୂଷଣ କରେ, ଚାରିପାଖରେ ରୋଗ ସଂକ୍ରମଣର ଆଶଙ୍କା ବଢ଼ି ସାମୂହିକ ସ୍ୱାସ୍ଥ୍ୟ ବିପଦରେ ପଡ଼ିଥାଏ। ଆବର୍ଜନା ପଡ଼ି ଅନେକ ଦୁର୍ଗନ୍ଧ ଗ୍ୟାସ୍ ସୃଷ୍ଟି ହୋଇ ପରିବେଶକୁ କ୍ଷତି ପହଞ୍ଚାଇଥାଏ। ସ୍ୱଚ୍ଛ ଭାରତ ଭଳି ସ୍ୱଚ୍ଛତା ଅଭିଯାନର ସଫଳତା ବାଧାପ୍ରାପ୍ତ ହୋଇଥାଏ। ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଢ଼ି ତୋଳିବା କଷ୍ଟକର ହୋଇଯାଏ। ଆବର୍ଜନା ଏଣେତେଣେ ପକାଇଲେ ସାପ, ବିଛା ଓ ଅନ୍ୟାନ୍ୟ କ୍ଷତିକାରକ ପ୍ରାଣୀ ଲୁଚି ରହିବାର ସ୍ଥାନ ପାଇଥାନ୍ତି। ଦୀର୍ଘ ସମୟ ଧରି ଆବର୍ଜନା ଜମି ରହିଲେ ମାଟିର ଗୁଣବତ୍ତା କମିଯାଏ ଏବଂ ଅଧିକ ଦିନ ଆବର୍ଜନା ପଡ଼ି ରହିଲେ ସ୍ଥାନୀୟ ପ୍ରଶାସନ ଉପରେ ସଫେଇର ଚାପ ପଡ଼ିଥାଏ। ସୁସ୍ଥ, ସ୍ୱଚ୍ଛ ଓ ସୁନ୍ଦର ସମାଜ ଗଠନରେ ଏହା ଏକ ବଡ଼ ବାଧା ସୃଷ୍ଟି କରିଥାଏ। ସ୍ୱଚ୍ଛତା ରଖିବା ଏବଂ ସୁସ୍ଥ ରହିବା, ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଭେଟିଦେଲୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନା କରିଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ, ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରେ।

ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 2005 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରିଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣନ୍ତୁ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଉଲ୍ଲାସ ବାପତ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ସନ୍ତୁର ବାଦନ। ପରିବେଷଣ କରିଥିଲେ ଶିଳ୍ପୀ ପଣ୍ଡିତ ଉଲ୍ଲାସ ବାପତ। ଶିଳ୍ପୀ

ଏତେବେଳେ ଯାଇ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ପ୍ରଚାର କରୁଛୁ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା କରିଛନ୍ତି ଗିରିଶ ଚନ୍ଦ୍ର ନାୟକ। ବର୍ଣ୍ଣନା କରିଛନ୍ତି ରୀତା ବିଶାଲ, ଦେବିକା ମହାନ୍ତି ଏବଂ ସୁବାସ ନାୟକ।

0: ଆମ ଜାତୀୟ ଜନଜୀବନ ପ୍ରତି ସିଂହାବଲୋକନ କଲେ ଭାରତୀୟ ସଭ୍ୟତାର କ୍ରମ ବିକାଶ, ସମୃଦ୍ଧି ଓ ସରସତା ଦୃଷ୍ଟିପଥାରୂଢ଼ ହୁଏ।
1: ଦୃଷ୍ଟିପଥାରୂଢ଼ ହୁଏ ଆର୍ଯ୍ୟଭୂମି ଭାରତର ମାନବୀୟ ଉତ୍କର୍ଷତା, ସାର୍ଥକତା ତଥା ମହତ୍ତ୍ୱ।
0: ବିଶିଷ୍ଟ ପାଶ୍ଚାତ୍ୟ ପଣ୍ଡିତ ମ୍ୟାକ୍ସ ମୁଲର ଭାରତକୁ ଧରାଶୃଙ୍କୁ ଆଖ୍ୟ ଦେଇ କହିଥିଲେ,
2: ଇଫ୍ ଆଇ ଆମ୍ କ୍ୱେଶ୍ଚନ୍ଡ ଆଜ୍ ଟୁ ଦ ଆଇଡେଣ୍ଟିଟି ଅଫ୍ ଦାଟ୍ ପିସ୍ ଅଫ୍ ଲ୍ୟାଣ୍ଡ ଅଣ୍ଡର ଦ ବ୍ଲୁ ସ୍କାଏ ୱେର୍ ହ୍ୟୁମନ୍ ଥଟ୍ ହାଜ୍ ବିନ୍ ଏନ୍ରିଚ୍ଡ ବାଇ ଏକ୍ସଲେଣ୍ଟ ଗିଫ୍ଟସ୍ ୱେର୍ ଦ ଇନୋର୍ମସ୍ ପ୍ରୋବ୍ଲେମ୍ସ ଅଫ୍ ଲାଇଫ୍ ହାଭ୍ ବିନ୍ ଡିପ୍ଲି ପଣ୍ଡର୍ଡ ଓଭର।
1: ମୋତେ ଯଦି ପ୍ରଶ୍ନ କରାଯାଏ ଯେ ନୀଳ ଗଗନ ତଳେ କେଉଁ ଭୂଖଣ୍ଡରେ ମାନବିକ ଚିନ୍ତାଧାରା ଉତ୍କୃଷ୍ଟ ଉପାଦାନରେ ସମୃଦ୍ଧ, ଜୀବନର ମହାନ ସମସ୍ୟାବଳୀ ସମ୍ବନ୍ଧରେ ଗଭୀର ବିଚାର କରାଯାଇଛି ଓ କେତେକ ସମାଧାନ ପନ୍ଥା ଆବିଷ୍କାର କରାଯାଇଛି ଯାହାକି ପ୍ଲାଟୋ ଓ କାଉଣ୍ଟଙ୍କର ଦୃଷ୍ଟି ଆକର୍ଷଣ କରିଛି, ମୁଁ କହିବି ଏହା ଭାରତ।
0: ଜାତୀୟ ଇତିହାସର ପରବର୍ତ୍ତୀ ପର୍ଯ୍ୟାୟ, ବହୁ ଶାସକ ସେମାନଙ୍କର ଭିନ୍ନ ଭିନ୍ନ ପ୍ରକାରର ଶାସନ ପ୍ରଣାଳୀ ପ୍ରଣୟନ କଲେ, ତଥାପି ଭାରତୀୟ ଜନଜୀବନ ସୁରକ୍ଷିତ ଓ ଅନୁକୂଳ ପରିବେଶ ଭିତରେ ହିଁ ଥିଲା।
1: ମାତ୍ର ବ୍ରିଟିଶ ଶାସନର ସୂତ୍ରପାତ ଫଳରେ ସମଗ୍ର ଭାରତରେ ଅନୁଭୂତ ହେଲା ବିଦେଶୀ ରାଜତ୍ୱର ପ୍ରାଧାନ୍ୟ, ସାମାଜିକ ଜୀବନରେ ଦେଖାଦେଲା ଅହେତୁକ ପରିବର୍ତ୍ତନ।

0: ପରାଧୀନତାର ଜନ୍ମ ନେଲା ପ୍ରବଳ ଅଶାନ୍ତି ଓ ତୀବ୍ର ଅସନ୍ତୋଷ।
1: ଏହି ଅସନ୍ତୋଷ ରୂପେ ଅଗ୍ନିପିଣ୍ଡର ଲେଲିହାନ୍ ଶିଖାକୁ ନିର୍ବାପିତ କରି ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ଆରମ୍ଭ ହେଲା ଗଣ ଆନ୍ଦୋଳନ।
0: ଅଠରଶହ ସତାବନ ମସିହାର ସିପାହୀ ବିଦ୍ରୋହ ବ୍ରିଟିଶ ଶାସନ ବିରୁଦ୍ଧରେ ଥିଲା ପ୍ରଥମ ଓ ବ୍ୟାପକ ଆନ୍ଦୋଳନ।
1: 1906ରେ କଂଗ୍ରେସ ଅଧିବେଶନରେ ସ୍ୱରାଜ ପାଇଁ ପ୍ରଥମ ପ୍ରସ୍ତାବ ଗୃହୀତ ହେଲା। ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ ଓ ବିପିନ ଚନ୍ଦ୍ର ପାଲଙ୍କ ଉଗ୍ର ଜାତୀୟ ଆନ୍ଦୋଳନ ଫଳରେ ଦେଶର କେତେକ ଅଞ୍ଚଳରେ ଅରାଜକତାର ବାତାବରଣ ଖେଳି ଯାଇଥିଲା।
0: 1919ମସିହାର ମଣ୍ଟେଗୁ ଜେମ୍ସ ଫୋର୍ଡ ରିପୋର୍ଟ ଯେତେବେଳେ କଂଗ୍ରେସ ମହଲରେ ଚହଳ ସୃଷ୍ଟି କରିଥିଲା, ଠିକ୍ ସେତିକିବେଳେ ଭାରତୀୟ ରାଜନୀତି କ୍ଷେତ୍ରରେ ପ୍ରବେଶ କଲେ ଗାନ୍ଧିଜୀ। ଆଧ୍ୟାତ୍ମିକ ସଦ୍ଭାବନାକୁ ରାଜନୀତିରେ ମିଶାଇ ଦେଇ ଗାନ୍ଧିଜୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ,
1: ଈଶ୍ୱର ଆମକୁ ସେତିକିବେଳେ ସାହାଯ୍ୟ କରିବେ ଯେତେବେଳେ ଆମେ ଆମ ଜନ୍ମଭୂମିର ମୁକ୍ତି ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ ହୋଇଯିବା।

0: 1919 ମସିହା ଏପ୍ରିଲ 13 ତାରିଖ
1: ଜାଲିୱାନାୱାଲା ବାଗ ନାରକୀ ହତ୍ୟାକାଣ୍ଡ ଜନଜାଗରଣକୁ ଅଧିକ ଦୃଢ଼ କଲା। ଆରମ୍ଭ ହେଲା ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ।

0: 1943 ମସିହା
1: ସୁଭାଷ ବୋଷଙ୍କ ନେତୃତ୍ୱରେ ଗଠିତ ହେଲା ଆଜାଦ ହିନ୍ଦ ଫୌଜ।
2: ବହନ ଓ ଭାଇ, ହମନେ ଯୋ ଆଜାଦୀ କି ଲଢାଇ ଛେଡ଼ ରଖି ହୈ ଉସେ ତବ ତକ ଜାରି ରଖନା ହୋଗା ଜବ ତକ ହମେ ମୁକମ୍ମିଲ ଆଜାଦୀ ହାସିଲ ନ ହୋ।

0: ଦେଶର ବିଭିନ୍ନ ପ୍ରଦେଶର ଆନ୍ଦୋଳନ ପରେ ଓଡ଼ିଶାରେ ମଧ୍ୟ କି ନାରୀ କି ପୁରୁଷ ଆଗେଇ ଆସିଥିଲେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ, ଏ ହେଲେ ନାରୀ ନେତ୍ରୀ ଶ୍ରୀମତୀ ରମା ଦେବୀ।
1: ଯେତେବେଳେ 1905ରେ ବଙ୍ଗଭଙ୍ଗ ଆନ୍ଦୋଳନ ହେଲା, ସେତେବେଳେ ଆମେ ସବୁ ସେ ଆନ୍ଦୋଳନରେ ବଙ୍ଗଭଙ୍ଗ ସେତେବେଳେ ଗୀତ ସବୁ ଜାତୀୟ ଗୀତ ବୋଲୁଥିଲୁ କରୁଥିଲୁ। ଆମେ ସେତେବେଳେ ସ୍ୱଦେଶୀ ଲୁଗା ପିନ୍ଧୁଥିଲୁ। ସ୍ୱାଧୀନତା ସଂଗ୍ରାମ କାମ ତ ଆରମ୍ଭ ହେଲା ଅସହଯୋଗ ଆନ୍ଦୋଳନ 1920ରେ। 1919ରେ ସବୁ ଲାଗୁଥିବା ଆମେରିକାରେ ସବୁ ସମ୍ମିଳନୀ ହେଉଥିଲା, କଥା ତ ଆମେ ଶୁଣୁଥିଲୁ, କିନ୍ତୁ ପ୍ରକୃତରେ ଆନ୍ଦୋଳନ ତ ଆରମ୍ଭ ହେଲା 1920ରେ। 21 ପ୍ରାୟ 20 ଶେଷ ହେଇଗଲା, 21 ବେଳକୁ ଆରମ୍ଭ ହେଲା। ସେତେବେଳକୁ ଆମେ ହେଲେ ଜାଣିଲୁ ଯେ ସ୍ୱାଧୀନତା ଆନ୍ଦୋଳନ ଏଟା ତ ହେଲା, ଅସହଯୋଗ କରିବା ସରକାର ସାଙ୍ଗରେ ବ୍ରିଟିଶ ସାଙ୍ଗରେ ଅସହଯୋଗ କରିବା କଥା ଯେତେବେଳେ ଆସିଲା, ସେଥିରେ ଆମେମାନେ ଘୁରିକରି ବୁଝିଲୁ ସେ କଥା। ସ୍ୱାଧୀନ ଦେଶ ସ୍ୱାଧୀନ ହେବ ଏ କଥା ନିଶ୍ଚାପଟା ଆସିଗଲା ମନରେ, ଗାନ୍ଧିଜୀ ସେଟାକୁ ଆଣିଦେଲୁ।
2: ଆଉ ଇଏ ହେଲେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବାଞ୍ଛାନିଧି ଦାସ।
3: ସେତେବେଳେ ଆଜିର ପରିବେଶ ସେ ତାକୁ କଳ୍ପନା କରି ହେବନି। ବ୍ରିଟିଶ ସରକାର 42 ଆନ୍ଦୋଳନରେ ଆମକୁ ଛାତ୍ରମାନଙ୍କୁ ଅଟକବନ୍ଦୀ ରୂପେ ରଖାଯାଇଥିଲା। ସେତେବେଳେ ଆମକୁ ଗିରଫ କରି କରାଗଲା ବେଳେ ବାଟରେ ଖାଇବାକୁ ନଦେବା, ଦୌଡ଼ା ଧରିକିରି ଅଣ୍ଟାର ହାତରେ ଦୌଡ଼ା ବାନ୍ଧିକିରି ଟାଣିବା, ଏଇଆ ସବୁ ଆମେ ଭୋଗିଛୁ।
4: ଦେଶାତ୍ମବୋଧ ଗୀତ ରଚନା ଦିଗରେ ତ ଆପଣ ବହୁତ ଉଦ୍ୟମ କରିଛନ୍ତି ଏବଂ ନିଜେ ମଧ୍ୟ ଗୀତ ଗାଆନ୍ତି, ଅନେକ କବିତା ଗୀତ ଗୀତି କବିତା ଏଗୁଡ଼ା ତ ସବୁ ଲେଖିଛନ୍ତି। ସ୍ୱାଧୀନତା ପୂର୍ବରୁ ଆପଣଙ୍କର ଗୀତମାନଙ୍କ ଭିତରୁ କିଛି କହିବେ କି?
3: ଆମେ ସଫା ସଫା କଥା କହିବାକୁ ଯାଇ ମଥା ନୁଆଇବୁ କିଆଁ, ଆମେ ତ ଚାହୁଁନା ହାତର ମୁଠାରେ ରଖି ଶୋଷିବୁ ଦୁନିଆ। ଦିଅ ପଛେ ଲାଠି ହାତେ ଦିଅ ବଡ଼ି, ଶ୍ମଶାନେ ପଛେ ମୁଣ୍ଡ ଯିବ ଗଡ଼ି, ନ ପାଇଲେ ଆମ ନ୍ୟାଯ୍ୟ ଅଧିକାର ଜାରିବୁ ବିଦ୍ରୋହ ନିଆ।
0: ସତ୍ୟ ଅହିଂସାର ନିଷ୍ଠାପର ଜନଜାଗରଣ ଆମର ଜନ୍ମଭୂମି ଭାରତକୁ ପରାଧୀନ ଶୃଙ୍ଖଳାରୁ ମୁକ୍ତ କଲା 1947 ମସିହା ଅଗଷ୍ଟ 15 ତାରିଖରେ।
2: ସ୍ୱାଧୀନ ଦେଶର ମୁକ୍ତ ନାଗରିକ ପ୍ରାଣରେ ଖେଳିଗଲା ଅସୁମାରୀ ଆଶାର ଉତ୍ତୁଙ୍ଗ ଜୁହାର।
0: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସ୍ୱାଧୀନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଉଦ୍ବୋଧନ ଦେଇ କହିଥିଲେ,
5: ଆଜ୍ ଏକ ଶୁଭ ଔର ମୁବାରକ ଦିନ ହେ, ଯୋ ସ୍ୱପ୍ନ ହମନେ ବର୍ଷୋ ସେ ଦେଖା ଥା ଓ କୁଛ ହମାରେ ଆଖୋ କେ ସାମନେ ଆ ଗିଆ, ଓ ଚିଜେ ହମାରେ କବ୍ଜେ ମେ ଆଇ, ଦିଲ ହମାରା ଖୁଶ ହୋତା ହେ, ଏକ ମଞ୍ଜିଲ ପର ହମ ପହଞ୍ଚେ। ये हम जानते हैं कि हमारा सफर खत्म नहीं हुआ, अभी बहुत मंजिलें बाकी हैं, लेकिन फिर भी एक बड़ी मंजिल हमने पार की। अब उन जिम्मेदारियों का सामना हमें करना है और एक आजाद हैसियत से हमें आगे बढ़ना है और अपने बड़े बड़े सवालों को हल करना है। सवाल बहुत बड़े हैं, सवाल हमारी सारी जनता के उद्धार करने के हैं। सवाल है गरीबी को दूर करना, बीमारी को दूर करना, अनपढ़पने को दूर करना, और आप जानते हैं कितनी और मुसीबतें हैं जिनको हमें दूर करना है।
2: मानस परिमानस भाव।

0: ବଞ୍ଚିବା ପାଇଁ କେବଳ ସ୍ୱାଧୀନତାର ଦହି ଯଥେଷ୍ଟ ନୁହେଁ, ଆମ ଭିତରେ ପ୍ରାଣଖୋଲା ହସ ରହିବା ଆବଶ୍ୟକ, ପରିବାର ଭିତରେ ଆନନ୍ଦର ସ୍ୱର୍ଗ ଗଢ଼ିବାର ସ୍ୱପ୍ନ ରହିବା ଉଚିତ। ମାତ୍ର ସେତିକି ଆମ ଭିତରେ ଅଛି କି? ପ୍ରାଣଖୋଲା ହସ କିମ୍ବା ଆନନ୍ଦର ସ୍ୱର୍ଗ ଗଢ଼ିବାର କଳ୍ପନା? ପ୍ରଫେସର ବସନ୍ତ କୁମାର ଶତପଥି କୁହନ୍ତି,
1: ସୋହମ୍ ୟାରି ଭିତରେ ଦୁନିଆ ପ୍ରତିବିମ୍ବିତ, ମୋରି ଭିତରେ ମୁଁ ମଣିଷକୁ ଖୋଜିବି। ସବାର ଉପର ମାନୁଷ ସତ୍ୟ, ଦି ପ୍ରପର ଷ୍ଟଡି ଅଫ୍ ମ୍ୟାନ୍ କାଇଣ୍ଡ ଇଜ୍ ମ୍ୟାନ୍। ଆତ୍ମବଡ଼ିମା ଛାଡ଼ି ମୁଁ କହିଯିବି ମୋ ଜୀବନ ଚରିତ, ମୋ ଗାଁର ସାମ କୟା ମାଝି ଅର୍ଫାନମିଆ ସାରିଆ କଥା। ଦୁନିଆରୁ ମନ ଖୋଲା ହସ କ୍ରମେ ଉଭେଇ ଯାଉଛି। ଆମେ ଯେ ଆନନ୍ଦରୁ ଆସିଛୁ, ଆମେ ଯେ ଅମୃତର ପୁତ୍ର, ସେ କଥା ଭୁଲି ଯାଉଛୁ। ଏବଂ ଘୃତ ଲବଣ ତୈଳ ତଣ୍ଡୁଳ ବସ୍ତେନ୍ଧନ ଚିନ୍ତାରେ ବୁଦ୍ଧିବୃତ୍ତି ହରାଇ ବସିଛୁ। ମଣିଷ ମଣିଷ ଭିତରେ ତାରତମ୍ୟ ଦୂର କରି ସେମାନଙ୍କ ଭିତରେ ସୁସମ୍ପର୍କ ସମ୍ପ୍ରୀତି ଉତ୍ତମ ବୁଝାମଣା ସୃଷ୍ଟି କରିବା, ଯେପରି ମାନବ ଜାତି ଧ୍ୱଂସ ମୁଖରୁ ଫେରି ପୁଣି ବିଶ୍ୱପ୍ରେମ ଶାନ୍ତି ମୈତ୍ରୀ ଆଡ଼କୁ ଯାଆନ୍ତା ଏବଂ ସମସ୍ତେ ମିଳିତ କଣ୍ଠରେ ସମସ୍ତରେ ଗାଆନ୍ତେ ସର୍ବେ ସୁଖିନୋ ଭବନ୍ତୁ, ଅଥବା କହନ୍ତେ ଲଭ୍ ଆଣ୍ଡ ବି ଲଭ୍ଡ, ପ୍ରେମ କର ଏବଂ ପ୍ରେମିତ ହୁଅ।
2: ଅହଂ ବା ମୁଁ, ଏହାର ଭିତରେ ଆମେ ନିଜକୁ ଏମିତି ଭାବରେ ଜଡ଼େଇ ଦେଇଛେ ଯେ ଆମର ସାମୂହିକ ସ୍ୱାର୍ଥ ଚିନ୍ତା କ୍ରମଶଃ ସଂକୀର୍ଣ୍ଣ ହୋଇଯାଉଛି। ଆଜିର ଛାତ୍ର ସମାଜ କିନ୍ତୁ କୌଣସି ପ୍ରକାର ସଂକୀର୍ଣ୍ଣତାକୁ ସ୍ୱାଗତ କରନ୍ତିନି। ଏମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ରଛାତ୍ରୀ।
3: ହୁଏତ ବର୍ତ୍ତମାନ ଭଗବାନ ବୁଦ୍ଧ ଆସି ନ ପାରନ୍ତି, କିମ୍ବା ମହମ୍ମଦ ମହାପୁରୁଷ ମହମ୍ମଦ
4: ଜାତିର ପିତା ଗାନ୍ଧିଜୀ ନ ଆସିପାରନ୍ତି, ଆଉ ମୋର ଗୁରୁ ନାନକ ମଧ୍ୟ ନ ଆସିପାରନ୍ତି,
5: ଜେସସ୍ ଖ୍ରୀଷ୍ଟ ବି ନ ଆସିପାରନ୍ତି,
4: ନ ଆସିପାରନ୍ତି।
5: ତାଙ୍କ ଯୋଉ ଆଦର୍ଶ, ତାଙ୍କ ଯୋଉ ନୂତନ ଧର୍ମ,
3: ତାଙ୍କର ଆଦର୍ଶ ଯୋଉ ବ୍ୟକ୍ତି, ଭାରତୀୟ ପାଣି ପବନ ଭିତରେ ଏମିତି ଜଡିତ ହେଇକି ରହିଛି, ଯାହା ନିଶ୍ଚୟ ଦିନେ ନା ଦିନେ ଭବିଷ୍ୟତରେ ସେଟା ନୂତନ ରୂପ ଲାଭ କରି
5: ନୂତନ ଆଲୋକ।
6: ଆମେ ବର୍ତ୍ତମାନ କିଛି ପୂର୍ବରୁ ଯୋଉ ଆଲୋଚନା କଲେ ମହାପୁରୁଷ ମାନଙ୍କ କଥା, ବିଶେଷ କରି ମହାତ୍ମା ଗାନ୍ଧୀଙ୍କ କଥା, ଆମେ ତାଙ୍କରି କଥା ଅନୁସରଣ କରିବା। ସେ ତିନି ମାସ କଥା କହିଥିଲେ,
5: ଖରାପ କଥା ଦେଖିବାନି,
3: ଖରାପ କଥା କହିବାନି, ଖରାପ କଥା ଶୁଣିବାନି।
0: ପୂର୍ବେ ଶିକ୍ଷକ ଓ ଛାତ୍ରମାନଙ୍କ ଭିତରେ କିପରି ସୁସମ୍ପର୍କ ଥିଲା ସେ ସମ୍ବନ୍ଧରେ ଶିକ୍ଷାବିତ୍ ଶ୍ରୀ ରାମକୃଷ୍ଣ ନନ୍ଦ କୁହନ୍ତି,
7: ପ୍ରଥମେ ଯେତେବେଳେ ଛାତ୍ର ଥିଲି ସେତେବେଳେ ମୁଁ ଦେଖିଛି ଶିକ୍ଷକମାନଙ୍କ ପ୍ରତି ଆମର ଟିକେ ଭୟ ବେଶୀ ଥିଲା, ଏଇଟା ବଡ଼ ଜିନିଷ। ସେଇଟା ଭଲ ବୋଲି ମୁଁ କହୁନି, କିନ୍ତୁ ଶିକ୍ଷକମାନଙ୍କ ପ୍ରତି ଭୟ ଥିଲା ଏହି କାରଣରୁ ଯେ ଆମେ ଶିକ୍ଷକମାନଙ୍କଠାରେ ଅନେକ ଆଦର୍ଶ ଗୁଣ ଦେଖୁଥିଲୁ, ତେଣୁ ଶିକ୍ଷକମାନଙ୍କର ଜ୍ଞାନ ପାଣ୍ଡିତ୍ୟ ଏବଂ ସେମାନଙ୍କର ଆନ୍ତରିକତା ଏସବୁ ବହୁତ ବେଶୀ ଥିଲା ମୋ ଛାତ୍ର ଜୀବନରେ। ମୁଁ ପୁଣି ଶିକ୍ଷକ ହୋଇଥିଲି 16 ବର୍ଷ, ସେତେବେଳେ ମଧ୍ୟ ଶିକ୍ଷକମାନଙ୍କ ପ୍ରତି ଗୋଟେ ସମ୍ମାନ ସେଇଟା ବେଶ ସେତେବେଳେ ବି ଥିଲା, ଯାହାକୁ କି ମୁଁ ଏବେ ଅନୁଭବ କରୁଛି ଯେ ମୁଁ ଯୋଉ କେତେ ଦିନ ଶିକ୍ଷକ ଥିଲି, ମୋର ଛାତ୍ରମାନେ ଯୋଉମାନେ କି ପିଲା ବାପ ବଡ଼ ବାପ ବି ହେଲେଣି, ସେ ବି ଆସିଲେ ନମସ୍କାର କରନ୍ତିନି, ସେ ପାଦ ତଳକୁ ଛୁଅନ୍ତି। ଯୋଉମାନେ କି ବର୍ତ୍ତମାନ 60 ବର୍ଷର ହେଲେଣି ଛାତ୍ର ସେ ମୋର, କିନ୍ତୁ ଏ ଜିନିଷ ଆଜିକାଲି ତ ସ୍ୱପ୍ନ।
2: ଶିକ୍ଷାର ପ୍ରସାର ଓ ସୁସ୍ଥ ସବଳ ସମାଜ ଗଠନ ପାଇଁ ଆମ ଦେଶରେ ଥିବା ସମସ୍ତ ସମ୍ପ୍ରଦାୟ ସମାନ ଅଧିକାର ପାଇବାକୁ ହକ୍ଦାର। ଏ ସମ୍ବନ୍ଧରେ ଡକ୍ଟର ଶ୍ରୀରାମ ଦାସ ମତ ପ୍ରଦାନ କରନ୍ତି,
8: ଭାରତ ବହୁ କାଳରୁ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର ହିସାବରେ କାମ କରିଆସିଛି। ଆମ ଏଇ ଭାରତ ବର୍ଷରେ ପ୍ରଥମେ ବୈଦିକ ଧର୍ମ ଥିଲା, ବୌଦ୍ଧ ଓ ଜୈନ ଧର୍ମ ତାପରେ ଆସିଲା, କିନ୍ତୁ ବୌଦ୍ଧ ଓ ଜୈନମାନେ ହିନ୍ଦୁ ଧର୍ମର ଗୋଷ୍ଠୀ ବିଶେଷ। 1947ରେ ଆମେ ସ୍ୱାଧୀନ ହେବା ଦିନଠାରୁ ଆମ ଦେଶରେ ହିନ୍ଦୁ ବୌଦ୍ଧ ଜୈନ ମୁସଲମାନ ଖ୍ରୀଷ୍ଟିଆନ ଇତ୍ୟାଦି ନାନା ଧର୍ମର ଲୋକ ଅଛନ୍ତି। ଆମ ସମ୍ବିଧାନର ପ୍ରାକଥନରେ ଭାରତବର୍ଷକୁ କୁହାହେଇଛି ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଇ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାହେଲା ବେଳେ ତା ଦେହରେ ଉଦ୍ଘୋଷଣା କରାଯାଇଛି ଯାହାକୁ ଆମେ ପ୍ରିଆମ୍ବୁଲ କହୁଛେ, ସେଥିରେ କରାହେଇଛି ଲିବର୍ଟି ଅଫ୍ ଥଟ୍ ଏକ୍ସପ୍ରେସନ୍ ବିଲିଭ୍ ଫେଥ୍ ଆଣ୍ଡ ୱର୍ସିପ୍, ଅର୍ଥାତ୍ ମଣିଷ ଯାହା ବିଶ୍ୱାସ କରିବ, ମଣିଷ ଯେଭଳି ଭାବରେ ପୂଜା ଆରାଧନା କରିବ ଏବଂ ମଣିଷ ଯେଉଁ ଧର୍ମୀୟ ନୀତିକୁ ଅନୁସରଣ କରିବ।

0: ସେ ବିଷୟରେ ତାର ପ୍ରକୃଷ୍ଟ ସ୍ୱାଧୀନତା ତାକୁ ଦିଆହେଇଛି। ସେଇ ହେତୁରୁ ସମ୍ବିଧାନର 25, 26, 27, 28 ଧାରାରେ ଆମର ଧର୍ମୀୟ ସ୍ୱାଧୀନତା ବର୍ଣ୍ଣିତ ହେଇଛି। 29-30 ଧାରାରେ କୁହାହେଇଛି ଯେ ସଂଖ୍ୟା ନ୍ୟୁନ ଧର୍ମୀୟ ଗୋଷ୍ଠୀକୁ ମଧ୍ୟ ସରକାର ସମସ୍ତଙ୍କ ସାଙ୍ଗରେ ସମାନ ବୋଲି ବିଚାର କରିବେ।
1: ଆମର ସ୍ୱାଧୀନତାକୁ ବ୍ୟାହତ କରିବା ପାଇଁ ବହୁବାର ପଡ଼ୋଶୀ ରାଷ୍ଟ୍ରମାନେ ଚେଷ୍ଟା କରିଛନ୍ତି, କିନ୍ତୁ ସବୁ ବ୍ୟର୍ଥ ହୋଇଛି। ଆମ ମନୋବଳକୁ ସୁଦୃଢ଼ କରିଛନ୍ତି ଆମର ନେତାମାନେ। ସେହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଦୃଢ଼ କଣ୍ଠରେ କହିଥିଲେ,
2: ଜୟ ଯବାନ ଜୟ ଯବାନ ଜୟ ଯବାନ ଜୟ କିସାନ ଜୟ କିସାନ ଜୟ କିସାନ
3: ଜୟ କିସାନ। କୃଷି ଓ କୃଷକ ଆମର ଉନ୍ନତ କୃଷି ପ୍ରଣାଳୀ ମଧ୍ୟ ଅନୁରୂପ ସଫଳତା ଅର୍ଜନ କରିଛି। ଏକ ସାକ୍ଷାତକାରରେ ଜଣେ କୃଷକ ଭାଇ କୁହନ୍ତି,
4: ମୁଁ କରୁଛି, ମୋ ବାପା ବି ଚାଷ କରୁଥିଲେ, ମୋ ଦେଦ ବି ଚାଷ କରୁଥିଲେ।
5: ଆଚ୍ଛା, ଏମିତି ଯୋଉ ଚାଷ ଆପଣ କହୁଛନ୍ତି ପିଲାଟିଳୁ କଲେଣି ବୋଲି, ବର୍ତ୍ତମାନ ତ ଆପଣ ବେଶ ବୟସ୍କ ଚାଷୀ ହେଲେଣି, ଅଭିଜ୍ଞତା ବଢ଼ିବନି। କୁହନ୍ତୁ ଯେ ଆପଣ ପିଲାବେଳେ ଯେମିତି ଭାବରେ ଚାଷ କରୁଥିଲେ ଏବଂ ବର୍ତ୍ତମାନ ଚାଷ, ଏହାର ତା ପାର୍ଥକ୍ୟ କ'ଣ ଦେଖୁଛନ୍ତି?
4: ଆଜ୍ଞା, ବର୍ତ୍ତମାନ ଚାଷ ଭିତରେ ବହୁତ ପାର୍ଥକ୍ୟ, କାରଣ ବର୍ତ୍ତମାନ ସେତେବେଳେ ଚାଷୀମାନେ ଗୋଟିଏ ପ୍ରକାର ଫସଲ କରୁଥିଲେ, ବର୍ତ୍ତମାନ ଟାଇଚୁ ଶାରଦ ଆଉ ବିଓଲି, ତାପରେ ଝୋଟ, ଇଏ ବାଦାମ ଆଉ ବିଭିନ୍ନ ପନିପରିବା ବି କରୁଛନ୍ତି। କିନ୍ତୁ
3: ଶିକ୍ଷା, ସଂସ୍କୃତି, ଶିଳ୍ପ, ବିଜ୍ଞାନ ପ୍ରତ୍ୟେକଟି ଦିଗ ଆମକୁ, ଆମ ଦେଶକୁ କରିଛି ସମୁଚ୍ଚଳ, ଆମକୁ କରିଛି ଗୌରବାନ୍ୱିତ। କିନ୍ତୁ
1: ଏଇ ଛୋଟ କିନ୍ତୁଟି ପଛରେ ଅଛି ଅନେକ କିଛି, ଯାହାକି ଆମର ଗର୍ବ ଗୌରବକୁ ପ୍ରତିଟି ମୁହୂର୍ତ୍ତରେ କ୍ଷୁର୍ଣ୍ଣ କରିବାରେ ଲାଗିଛି।
3: ଅସାଧୁ ପନ୍ଥା ଅବଲମ୍ବନ ଓ ଅସାମାଜିକ କାର୍ଯ୍ୟ ଆମର ସମାଜକୁ କଳୁଷିତ କରୁଛି। ଜଣେ ଶିକ୍ଷିତ ବେକାର ଯୁବକ ମୁକ୍ତ କଣ୍ଠରେ କୁହନ୍ତି,
6: ଆମର 43 ଜଣ ସିଲେକ୍ଟେଡ୍ ହେଲେ ଭାଇ ବର୍ଷକୁ, 43 ଜଣ ଭିତରେ ମୋ ପୋଜିସନ ଥିଲା 4। ତାପରେ ମୁଁ ଇଣ୍ଟରଭ୍ୟୁ ଦେଇଥିଲି ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ମୁଁ ପାଇବି ବୋଲି, ମାତ୍ର ହୁଏତ ଅଲଗା ପ୍ରକାର ହେଲା ବୋଲି ଲୋକେ କହନ୍ତି, ସତ ଜିନିଷ ମୁଁ କହିପାରିବିନି।
7: କାରଣ ହେଇପାରେ, ହୁଏତ ଆମେ ସବଜେକ୍ଟଲି ଭାବିବାକୁ ଗଲେ ଆଜିକାଲି ପଲିଟିକାଲ ପ୍ରେସର ବହୁତ ପଡୁଛି, ଅର୍ଥର ଦରକାର ପଡୁଛି, ତା ଭିତରେ ଜନସଂଖ୍ୟାର ବୃଦ୍ଧି ଗୋଟେ କାରଣ ହେଇପାରେ।
1: ଅନେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଆମର ସୁସ୍ଥ ସାମାଜିକ ପରିବେଶକୁ ଲଜ୍ଜାବିହୀନ ଭାବରେ ଦୂଷିତ କରିବାରେ ଲାଗିଛନ୍ତି, ଫଳରେ ଆମର ସୁକଳ୍ପିତ ଯୋଜନା ବ୍ୟାହତ ହେଉଛି।
3: ନୂତନ ଜଙ୍ଗଲ ସୃଷ୍ଟି କରିବା ଓ ବୃକ୍ଷରୋପଣର ମହତ ଉଦ୍ଦେଶ୍ୟ ସଫଳ ହେବାକୁ ଗଲାବେଳେ ଅନେକ ଅସାଧୁ ବ୍ୟକ୍ତି ଜଙ୍ଗଲରୁ ଚୋରାକାଠ ଚାଲାଣ ମଧ୍ୟ କରନ୍ତି।

0: ପବିତ୍ର ଧର୍ମ ଧାରଣକୁ ଭୃକ୍ଷେପ ନ କରି ଆମରି ଭିତରେ ଅନେକ ଆଗେଇ ଆସନ୍ତି ଅସାମାଜିକ କାର୍ଯ୍ୟ ପାଇଁ।
1: ଚୋରୀ ଲୁଣ୍ଠନ ହତ୍ୟା ପରି ଧର୍ଷଣ ମଧ୍ୟ ଅନ୍ୟ ଏକ ସାମାଜିକ ବ୍ୟାଧି। କେତେଜଣ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ଶିକାର ହୋଇଥିବା ଜଣେ ଅସହାୟ ଯୁବତୀ ତାଙ୍କ ଜୀବନର ବିପର୍ଯ୍ୟୟ ସମ୍ବନ୍ଧରେ କହୁ କହୁ କାନ୍ଦି ପକାଇଲେ।
2: ବିଶ୍ୱାସ କରୁନୁ, ମୁଁ ଆଉ କିଛି ପଚାରିଲି, ମୁଁ ସବୁ ବୁଝିଲି।
0: ସତରେ ଭଉଣୀ ଜଣକ ଅଧିକ କିଛି କହି ନ ପାରି କେବଳ କାନ୍ଦିବାକୁ ଲାଗିଲେ। ଅଧୁନା ସଭ୍ୟତାର ଆଲୋକ ତଳେ ଅନେକ ବ୍ୟଭିଚାରର କାହାଣୀ ରହିଛି ବୋଲି ପୋଲିସ ବିଭାଗର ଜଣେ ପଦସ୍ଥ କର୍ମଚାରୀ ଶ୍ରୀମତୀ ଶାନ୍ତିନନ୍ଦ କୁହନ୍ତି,
3: ନେପୋଲିଅନ ଥରେ କହିଥିଲେ, ମତେ ଗୋଟେ ଭଲ ଦେଶ ମୁଁ ଗଢ଼ିଦେବି, ମତେ ଗୋଟେ ଭଲ ମା ଦିଅ। ପ୍ରକୃତରେ ଆମ ମା ମାନେ ଯେହେତୁ ବାହାରକୁ ପାଦ ବଢ଼ାଉଛନ୍ତି, ପିଲାମାନେ ସୁଶିକ୍ଷିତ ହୋଇପାରୁନାହାନ୍ତି, ତାଙ୍କର ଉଚିତ ଶିକ୍ଷା ହେଉନି, ଯାହାଫଳରେ ସେମାନେ ବାହାରକୁ ଗୋଡ଼ ବଢ଼ାଉଛନ୍ତି। ଆୟାମାନଙ୍କ ହାତରେ ପିଲା ନ ରହି ବାହାରକୁ ଗୋଡ଼ ବଢ଼ାଉଛନ୍ତି, ଯାହାଫଳରେ କି ଆମର ଯୋଉ ଅଶ୍ଳୀଳ ଇଙ୍ଗିତ ବା ନାରୀ ଧର୍ଷଣର ସଂଖ୍ୟା ବଢ଼ି ଚାଲୁଛି। ଇଏ ହେଉଛି ଗୋଟାଏ ଦିଗ। ଦ୍ୱିତୀୟ ଦିଗ ହେଲା, ଝିଅମାନେ ହେଲେ ସାଧାରଣତଃ ଟିକେ କଥାରେ ଭୋଳା, ଆପଣମାନେ ଯେମିତି କହନ୍ତି ଭାରି ଭୁଲି, ଟିକେ ସେମାନଙ୍କ କଥାରେ ଭୁଲି ଯାଆନ୍ତି। ତାଙ୍କୁ ଆଜିକାଲିକାର ପୁଅମାନେ ଏ ଯୋଉ ସମାଜର ଚାକଚକ୍ୟ ଏବଂ ସିନେମା ତଥା ଆମର ଅଶ୍ଳୀଳ ପୁସ୍ତକ ଏସବୁ ଏତେ ଭାବରେ ପ୍ରଭାବିତ କରୁଛି ଯେ ସେମାନେ ସାମାନ୍ୟ କଥାରେ ପୁଅମାନଙ୍କ କଥାରେ ଭୁଲି ଚାଲିଯାନ୍ତି ଏବଂ ଏ ସମାଜ ଥରେ ଗୋଡ଼ ଖସେଇଥିବା ଝିଅକୁ କେବେ ହେଲେ ଗ୍ରହଣ କରେ ନାହିଁ, ଯାହାଫଳରେ ସେ ଝିଅମାନେ ଥରେ ବାହାରକୁ ଚାଲିଗଲେ ସେମାନେ ଏହି ପ୍ରକାର ଖରାପ ରାସ୍ତାର ଶିକାର ହୁଅନ୍ତି। କ୍ରମେ ଏ ସମାଜରେ ପତିତା ଝିଅର ସଂଖ୍ୟା ବଢ଼େ, ରେପ୍ର ସଂଖ୍ୟା ବଢ଼େ ବା ଅଶ୍ଳୀଳ ଇଙ୍ଗିତ କରୁଥିବା ପୁଅମାନଙ୍କର ସଂଖ୍ୟା ବଢ଼େ।
1: ନାରୀମାନେ କ୍ରମାଗତ ଭାବରେ ବହୁ ସ୍ୱାଧୀନତା ଲାଭ କରୁଛନ୍ତି ବୋଲି ଜଣେ ଛାତ୍ରୀ କହୁଥିଲା ବେଳେ,
4: ନାରୀ ସ୍ୱାଧୀନତା ମାନେ ପୂର୍ବରୁ ନାରୀମାନେ ପରାଧୀନ ରହିଥିଲେ କହିଲେ କିଛି ଅତ୍ୟୁକ୍ତି ହେବନି, କାହିଁକି ନା ଆଗରୁ ଝିଅମାନଙ୍କୁ ପ୍ରାୟ ବାପା ମା ମାନେ ଏତେ ବେଶୀ ପାଠ ପଢ଼ିବାକୁ ଇଚ୍ଛା କରୁନଥିଲେ କି ବୋହୂମାନଙ୍କୁ ବାହାରକୁ ଛାଡ଼ିବାକୁ କେହି ଇଚ୍ଛା କରୁନଥିଲେ। ତ ଛଡ଼ା ଏମିତି ସମସ୍ତେ ଗୋଟେ ନାରୀମାନେ ଯେ ଖାଲି ଘରେ ରହିବେ ଏମିତି ଗୋଟେ ତାଙ୍କର ଆଗରୁ ଇଚ୍ଛା ଥିଲା, ଆଉ ବର୍ତ୍ତମାନ ବି ସେଇଟା ଅଛି। ସମସ୍ତେ ଚାହାନ୍ତି ନାରୀ ହଉଛି ଗୃହର ଲକ୍ଷ୍ମୀ, ଝିଅମାନେ ହଉଛନ୍ତି ଘରର ଲକ୍ଷ୍ମୀ ଭଳିଆ, ସେମାନେ ଭାବି ଯାଇକି ସମସ୍ତଙ୍କ ସାଙ୍ଗେ ବୁଲା ମିଶାମିଶି କରିବାକୁ ବାପା ମା ଭାଇ କି ଶ୍ୱଶୁରରେ ଲାଇକ୍ କରନ୍ତିନି, ତଥାପି କିନ୍ତୁ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ କିଛି ସ୍ୱାଧୀନତା ବଢ଼ିଯାଇଛି ପ୍ରତ୍ୟେକ
2: କ୍ଷେତ୍ରରେ।
4: ଯଥା ଆଜିକାଲି ଦେଖନ୍ତୁ ପାଠ, ପାଠ ତ ବହୁତ ଶିକ୍ଷାରେ, ଶିକ୍ଷା କ୍ଷେତ୍ରରେ ସମସ୍ତେ ବହୁତ ବହୁତ ଉଚ୍ଚ ଶିକ୍ଷିତ ହେଇକି ଚାକିରି ବାକିରି କରୁଛନ୍ତି, ମାନେ ବଡ ବଡ଼ ପୋଷ୍ଟ ଉଚ୍ଚ ପୋଷ୍ଟ ବି ରହିପାରୁଛନ୍ତି,
2: ମାନେ ପଦବୀ ସବୁ ବିଭିନ୍ନ ଉଚ୍ଚ ପଦସ୍ଥ ଅଫିସର ମଧ୍ୟ ଅଛନ୍ତି।
4: ତ ସେଟା ଏମିତି ଖାଲି ଯେ ରୋଷେଇବାସ କରିକି ବହୁ ଘରେ ରହିବ ସେମିତି ନାହିଁ, ବାହାରୁ ଯାଇକି ଚାକିରି ବାକିରି କରୁଛନ୍ତି, ସେମାନେ ପାଞ୍ଚ ଲୋକଙ୍କ ସାଙ୍ଗରେ ହାତ ମିଳେଇକି ଚାଲିପାରୁଛନ୍ତି। ଏମିତି ସବୁ ମାନେ ହବା ଦ୍ୱାରା ଦେଖାଯାଉଛି ଯେ ମାନେ ଖାଲି ପୁରୁଷମାନେ ଯାହା କରିଆସୁଥିଲେ ନାରୀମାନେ ତାଙ୍କ ସହିତ ହାତ ମିଶେଇବାରୁ ସବୁ କ୍ଷେତ୍ରରେ କିଛି ନା କିଛି ଅଗ୍ରଗତି ନିଶ୍ଚୟ ହଉଛି।
2: ପାଠ କଣ ପଢିଛନ୍ତି?
4: ପାଠ ଏମ୍ଏ ପାସ୍ କରିଛି।
1: ଅନ୍ୟ ଜଣେ ଛାତ୍ରୀ ମତ ଦିଅନ୍ତି ଯେ ନାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି, ନାରୀ ସ୍ୱାଧୀନତା ବ୍ୟାହତ ହୋଇଛି।
5: ଇଣ୍ଟରନ୍ୟାସନାଲ ପେପର୍ସ ଗୁଡାକ, ଇଂଲିଶ ନ୍ୟୁଜ୍ ପେପର ସବୁ ସେଗୁଡାକ, ଜର୍ନାଲ୍ସ ଗୁଡାକ, ପିରିୟଡିକାଲ୍ସରେ ଯୋଉଗୁଡାକ ସେଗୁଡାକ ବାହାରୁଛି, ଯୋଉ ନାରୀ ସ୍ୱାଧୀନତା ଏମିତି ହଁ ବୋଲି ବାହାରୁଛି, ତାପରେ ପ୍ରଥମ ପେଜ୍ରେ ବାହାରୁଛି ନାରୀମାନେ ଆମେ ସ୍ୱାଧୀନତା ଦେଇଦେଲୁ ବାସ୍ ସେ ପୃଥିବୀ ଜୟ କରିପକେଇଲେଣି, କିନ୍ତୁ ତାର ଠିକ୍ ଜଷ୍ଟ ଅପୋଜିଟ୍ ପେଜ୍ରେ ବାହାରି ଥାଉଛି କୋଉଠି କାହାକୁ ମାରିଦିଆ ହେଲା, କୋଉଠି କରାହେଲା, କୋଉଠି ଦଶ ହେଇଗଲେଣି ଚାରି ଜଣ, କୋଉଠି ଟ୍ରେନ୍ ଲାଇନ୍ କାଟିଦେଲେଣି, କୋଉଠି ଆକ୍ସିଡେଣ୍ଟ କରିଦେଲେଣି, କୋଉଠି ଗୁଳି କଲେଣି, ଏମାନଙ୍କୁ ମିସ୍ୟୁଜ୍ କରୁଛି କି? ଏ ନେଚର ତ ଝିଅମାନେ ବହୁତ ଟେଣ୍ଡର, ବହୁତ ସେମାନେ ସେମାନଙ୍କୁ ମିସ୍ୟୁଜ୍ କରୁଛି କି? କିଏ କହୁଛି ଯେ ତମେ ଟ୍ରେନ୍ ଲାଇନ୍ କାଟ? କୋଉ ପର୍ଟିକୁଲାର ଗୋଟେ ଝିଅର କଣ ହେଇପାରେ? ଯୋଉମାନେ ତିଆରି କରୁଛନ୍ତି, ଯୋଉମାନେ ବଡ ବଡ ଭାଷା କହୁଛନ୍ତି ସେଇମାନେ ଆଗରେ କହୁଛନ୍ତି ଏମିତି, ପଛରେ ସେଇମାନଙ୍କୁ ମିସ୍ୟୁଜ୍ କରୁଛନ୍ତି। ଆମର ଶାସନଟା ବହୁତ ଠିକ୍ କରିବା ଦରକାର, ଦୃଢ଼ ହବା ଦରକାର, ଇମ୍ପାର୍ସିଆଲ ହବା ଦରକାର, ତାପରେ ଶିକ୍ଷା ପଦ୍ଧତିଟା ବହୁତ ମାର୍ଜିତ ହବା ଦରକାର।
0: ମଦ୍ୟପାନ ନୈତିକ ଚେତନାକୁ ଦୁର୍ବଳ କରିଦିଏ, ଏକଥା ଜାଣି ମଧ୍ୟ ନିୟମିତ ଭାବରେ ଦେଶୀ ଓ ବିଦେଶୀ ମଦଭାଟିମାନଙ୍କରେ ଭିଡ଼ ଜମୁଛି।
2: ଏମିତି ପ୍ରତ୍ୟେକ ଦିନ
6: ଖଣ୍ଡିଆ ହାତ ଦ୍ୱାରା ହାତ ନାଇଁ

0: ବିଏ ପାସ୍ କରି
1: ଆପଣମାନେ ଶିକ୍ଷିତ ଯୁବକ 15 ବର୍ଷ ହେଲା ମଦ ପିଉଛନ୍ତି, ଶିକ୍ଷିତ ଲୋକ ଆପଣ, ଆଚ୍ଛା ଆପଣ ଜାଣିଛନ୍ତି ୟାକୁ ପିଇଲେ ରୋଗ ହୁଏ?
0: ଗୋଟେ ଗତ କଥା କହିବେ ଆପଣ, କିଛି ଖରାପ ଭାବିବେନି, ଯଦି ରୋଗ ହଉଥାନ୍ତା ମଦ ପିଇଲେ ଏତେ ମଦ ଭାଟି ଏତେ ମଦ ଦୋକାନ କାହିଁକି ରହିଛି?
1: ରୋଗ ତ ହଉଛି,
0: ମୃତ୍ୟୁ ହଉନି, ଏଗୁଡା ମିଥ୍ୟା କଥା, ମଦ ପାଇଁ ବିଲକୁଲ ହଉନି। ଯଦି ରୋଗ ହଉଥାନ୍ତା ମଦ ପାଇଁ କି ସିଗାରେଟ୍ ପିଇବା ପାଇଁ, ତାହେଲେ ସେ ଦୋକାନ ଗୁଡା ସବୁ ଉଠିଯାଆନ୍ତା, ସିଗାରେଟ୍ ବିଲକୁଲ ଚଳନ୍ତା ନାହିଁ, ମଦ ଦୋକାନ ବସନ୍ତା ନାହିଁ, ତାପରେ ସମସ୍ତେ ସୁସ୍ଥ ସବଳ ମଣିଷ ହେଇକି ବାହାରନ୍ତେ, କାହିଁକି ସେଇଟା କରିବ
1: ନାହିଁ?
0: ରୋଗ ଖାଦ୍ୟ ପାଇଁ, ତେଲ ପାଇଁ, ଅପମିଶ୍ରଣ ପାଇଁ, ଇଏ ହେଉଛି ପ୍ରଥମ କଥା।
1: ଭଲ କଥା କହିଲେ, ଅପମିଶ୍ରିତ ଖାଦ୍ୟ ଆମର ସମାଜକୁ ବହୁତ ଦୁରାବସ୍ଥା ଭିତରକୁ ଠେଲି ଦେଉଛି। ତଥାପି ମୁଁ କାହିଁ ଭାବୁଛି ଅନ୍ତତଃ ଆପଣ ପରିକା ଲୋକ ପୁଣି ଆପଣଙ୍କ ପରିବାରର ଶାନ୍ତି ସୁଖ ସ୍ୱାଚ୍ଛନ୍ଦ ଆଣିବା ପାଇଁ ଏଗୁଡ଼ାକ ନ ପିଇଲେ ଭଲ ହୁଅନ୍ତା, ଟିକେ ଚେଷ୍ଟା କରନ୍ତୁ।
2: ମଦ ନିଶା ପରେ ଯୌତୁକ ଦାବି ମଧ୍ୟ ଏକ କଳଙ୍କିତ ନିଶାରେ ପରିଣତ ହୋଇଛି। ଏହାର ନିରାକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ହେଉଛି। ନାଟକ ପ୍ରଦର୍ଶନ ମାଧ୍ୟମରେ ମଧ୍ୟ ଯୌତୁକ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି।
3: ପୁଅ ସିନା ମୁହଁ କଲି କିଛି କହିପାରନି, ହେଲେ ମୁଁ କହୁଛି ଶୁଣ, ତୁ ଆଜି ତୋ ବାପ ଘରକୁ ଯା, ଯେଉଁଦିନ ତୋ ବାପ ସ୍କୁଟର ପାଇଁ 10,000 ଟଙ୍କା ଦେବ ସେଇଦିନ ତୁ ଏ ଘରକୁ ଆସିବୁ, ଆଉ ଆମର କିଛି ଦରକାର ନାହିଁ।
2: ଆମକୁ ସୁସଂଗଠିତ କରି ଦୁର୍ନୀତି, ରାକ୍ଷସ ଓ ଅସାମାଜିକ କାର୍ଯ୍ୟ ବିରୁଦ୍ଧରେ ପ୍ରତିକାର କରିବା ପାଇଁ ଆନ୍ତରିକତାର ସହ ଉତ୍ସାହ ପ୍ରଦାନ କରୁଥିଲେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ। 1984 ଅକ୍ଟୋବର 31 ତାରିଖ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା କ୍ରିକେଟ୍ କମେଣ୍ଟ୍ରି ଶୁଣୁଥିଲେ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ଜନତା।
4: पाटिल का इस प्रकार भारत का स्कोर 2 विकेट पर 137 और पाटिल 38 वेंग सर का 54 पर गेंद का सामना करेंगे और 30वें ओवर में स्कोरिंग गति हो गई है 4।
5: हठात बंद हो गया क्रिकेट मैच धारा बरणी आकस्मिक भाव रेडियो परिवेषण करागला एक दारुण संवाद।
6: ये आकाशवाणी है। आज सवेरे नई दिल्ली में प्रधानमंत्री श्रीमती गांधी की हत्या का उनके निवास पर प्रयत्न किया गया। उन्हें फौरन ऑल इंडिया मेडिकल इंस्टीट्यूट पहुंचाया गया, जहां डॉक्टरों ने तत्काल उनकी चिकित्सा शुरू की। राजधानी में उपस्थित मंत्रिमंडल के सदस्य और अनेक संसद सदस्य फौरन अस्पताल पहुंचे। अस्पताल के बाहर लोगों की भारी भीड़ खड़ी है।
2: समग्र भारतीय जनता अभिभूत दुखरे म्रियमाण हो पड़िले, उत्कंठित हो बची रहिले परवर्ती संवाद को।
7: We regret to announce the death of the Prime Minister, Mrs. Indira Gandhi. She was critically injured this morning at a residence when she was shot by some security men, and she was immediately rushed to All India Medical Institute, where she succumbed to her injuries.

0: ଏପରି ନାରକୀୟ ହତ୍ୟା ପୃଥିବୀ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ରହିବ। ସ୍ୱଚ୍ଛତରିତା ନରହତ୍ୟା ତଥା ଅସାମାଜିକ କାର୍ଯ୍ୟବଳୀ ଆମକୁ ଆମର ସଭ୍ୟତାକୁ ଆମର ସମାଜକୁ ସର୍ବୋପରି ଆମ ଦେଶକୁ ଦୁର୍ବଳ କରିଦେଉ ନାହିଁ କି?
1: ଦେଶକୁ ଅଧିକରୁ ଅଧିକ ସମୃଦ୍ଧ କରିବାକୁ ହେଲେ ଆମକୁ ଅଗ୍ରସର ହେବାକୁ ପଡ଼ିବ। ରୂପବେଦର ସେହି ଶ୍ଳୋକ ମନେ ପଡ଼େ।

0: ଏହା ଅନ୍ୟର ସଂହାରକ ନ ହୋଇ ପୋଷକ ହେଉ। ଆମ୍ଭେମାନେ ଯେଉଁ ବାହନ ଉପରେ ନିର୍ଭର କରୁ ସେ ସମସ୍ତେ ବଳବାନ ହୁଅନ୍ତୁ, ଯେପରି ଆମ୍ଭେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଉଁ। ଆମ୍ଭମାନଙ୍କ ଉତ୍ତରାଧିକାରୀ ବଳଶାଳୀ ହୁଅନ୍ତୁ, ବଳିଷ୍ଠ ହୋଇ ଅନ୍ୟମାନଙ୍କୁ ବଳଦାନ କରନ୍ତୁ। ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ବଳ ବୃଦ୍ଧି ନିମନ୍ତେ ରାଷ୍ଟ୍ରରେ ବହୁ ବୁଦ୍ଧ ଉଦ୍ୟମ ହେଉ।
1: ଆଜିର ଟିକେ ଟିକେ ଶିଶୁମାନେ ଯେଉଁମାନେ କି ଆମର ଦାୟାଦ, ଯେଉଁମାନେ ଭବିଷ୍ୟତରେ ଆମର କଷ୍ଟାର୍ଜିତ ସ୍ୱାଧୀନତାର ଅର୍ଥ ବୁଝିବେ, ସେମାନଙ୍କୁ ଆଜିଠୁ ଗଢ଼ିବା ଆମର ପ୍ରଥମ ଓ ପ୍ରଧାନ ଦାୟିତ୍ୱ।
2: ଆମେ ସେହିମାନଙ୍କ ଚିନ୍ତା ଚେତନାକୁ ଏବେଠୁ ବଳିଷ୍ଠ କରିବା, କାରଣ ସେହିମାନେ ହିଁ ଆମେ ଶବ୍ଦର ପ୍ରକୃତ ଦାୟାଦ। ଦେଶ ମାତୃକାର ସମୃଦ୍ଧି ପାଇଁ ଆମର ଟିକି ଟିକି ବଂଶଧରଙ୍କ କଣ୍ଠରେ ନିର୍ଭୀକତାର ସ୍ୱର ଦେବା ଦାୟିତ୍ୱ ଆମର।

ପ୍ରଚାର କଲୁ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା କରିଥିଲେ ଗିରିଶ ଚନ୍ଦ୍ର ନାୟକ। ବର୍ଣ୍ଣନା କରିଥିଲେ ରୀତା ବିଶାଲ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଖୟାଲ। ପରିବେଷଣ କରିଛନ୍ତି ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ତବଲାରେ ସଙ୍ଗତ କରିଛନ୍ତି ବାଲକ୍ରିଷ୍ଣା ଆୟର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ସୁଧ ନାଟ।

ପ୍ରଚାରକୁଲୁ ରାଗ ସଙ୍ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ତବଲାରେ ସଙ୍ଗତ କରିଥିଲେ ବାଲକୃଷ୍ଣ ଆୟର। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଶୁଦ୍ଧ ନାଟ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ହିନ୍ଦୁସ୍ତାନ କି କସମ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ମନ୍ନା ଡେ। ଗୀତ ରଚନା କରିଛନ୍ତି କୈଫି ଆଜମୀ। ସଙ୍ଗୀତ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଶର୍ମିଲି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା କରିଛନ୍ତି ନିରଜ, ସଙ୍ଗୀତ ଏଚ୍ ଡି ବର୍ମନ।

ଏଥର ଶୁଣନ୍ତୁ ପରିଚୟ ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତରେ ସଜାଇଛନ୍ତି ଆର୍ଡି ବର୍ମାନ, କଣ୍ଠଶିଳ୍ପୀ ହେଲେ କିଶୋର କୁମାର।

ସୀତା ଔର୍ ଗୀତା ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠର ଶିଳ୍ପୀ ମାନିଲେ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ଗୁଲସନ ବାବରା, ସଙ୍ଗୀତ ରାହୁଲ ଦେବ ପରମାନ।

ଏଥର ଶୁଣନ୍ତୁ ପାକିଜା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି କୈଫି ଆଜମୀ, ସଙ୍ଗୀତ ଗୁଲାମ ମହମ୍ମଦ।

ଶେଷରେ ଶୁଣନ୍ତୁ ହିରୋ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଓଡ଼ିଆ ଭକ୍ତିଗୀତ ଶିଳ୍ପୀମାନେ ହେଲେ ରୀନାରାଣୀ ପ୍ରଧାନ, ଗୋପୀନାଥ ମହାପାତ୍ର, ବନ୍ଦିତା ରୟ ଏବଂ ଲକ୍ଷ୍ମୀନାରାୟଣ ବେହେରା। ଦିନ 1:20 ଘରଘରଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘରଘରଣୀ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଶୁଣିବେ ହାଲୋ ଶାରଦା ଲଗ୍ବା ଗୀତ। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଞ୍ଜିତ କୁମାର ଦାସ, ସଙ୍ଗୀତ ପରିଚାଳନା ସୁକୁମାର ସୁନା। ରାତି 9:30 ଶୁଣିବେ ମାସିକ ହିନ୍ଦୀ ସାହିତ୍ୟ ପତ୍ରିକା ଭାରତୀ, ଏଥିରେ ରହିଛି ଭାରତୀ ଅଧିକାରୀଙ୍କ ସହ ସାକ୍ଷାତକାର। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12।